ଆକାଶବାଣୀ ବାରିପଦା, ଆଜି ସୋମବାର 1948 ଖ୍ରୀଷ୍ଟାବ୍ଦ ଭାଦ୍ରବ ମାସ 16 ଦିନ, ଇଂରାଜୀ 2026 ମସିହା ସେପ୍ଟେମ୍ବର 7 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ, ପ୍ରଚାରିତ ହେଉଛି 102.9 ମେଗାହର୍ଜରେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ସକାଳ 5:58।

ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଶୁଣନ୍ତୁ ଏଥର ଶିଳ୍ପୀ ଶାନ୍ତିଲତା ବାରିକ ଗାଇଥିବା ଭକ୍ତିଗୀତଟି, ରଚନା କରିଛନ୍ତି ଦିବାକର ମହାନ୍ତି।

ବନ୍ଦନାର ଶେଷ ଭକ୍ତି ଗୀତଟି ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ରଚନାରୁ, ଗାଇଛନ୍ତି ଶିଳ୍ପୀ ତୃପ୍ତି ଦାସ।

0: ଏଇଠି ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସସ୍ମିତା ଦାସ ପ୍ରଭାତ ଶ୍ରୋତାବନ୍ଧୁ। ଏକ ନିରବଚ୍ଛିନ୍ନ ପ୍ରବହମାନତାର ଅନ୍ୟ ନାମ ଜୀବନ। କାହିଁକି କେଉଁ ଆଦିମ ଅନାଦିକାଳରୁ ଆଜି ଯାଏ ପ୍ରବାହିତ ହେଉଛି ଜୀବନ ନଦୀର ସ୍ରୋତ। ବଣ ଜଙ୍ଗଲରେ ଘୁରି ବୁଲୁଥିବା ମଣିଷ ଆଜି ହେଇଛି ସଭ୍ୟ, ଶିକ୍ଷିତ ଆଉ ଆଧୁନିକ। ମଣିଷ କରିଚାଲିଛି ବିକାଶର ଜୟଯାତ୍ରା, ପ୍ରଗତି ପଥର ପଥିକ ସିଏ। ମାତ୍ର ବେଳେବେଳେ ମନରେ ସନ୍ଦେହ ଉପୁଜେ, ଆଶଙ୍କା ଜନ୍ମେ, ମଣିଷର ଏ ଯେଉଁ ପ୍ରଗତି, ଏ ଯେଉଁ ବିକାଶ, ଏଥିରେ ତା ଭିତରେ ଥିବା ମଣିଷ ପଣିଆର କେତେ ବିକାଶ ହୋଇଛି। ଯେଉଁ କଥା ବେଦରେ କୁହାଯାଇଥିଲା ମନୁର୍ଭବ, ସତରେ ଆମେ ମାନବ ପଦବାଚ୍ୟ ହୋଇପାରିଛୁ ତ? ଆମମାନଙ୍କର ଭୌତିକ ବିକାଶ ଖୁବ୍ ଦ୍ରୁତଗତିରେ ହୋଇଚାଲିଛି, ମାତ୍ର ଆମର ଅନ୍ତର୍ନିହିତ ଆଧ୍ୟାତ୍ମିକତାର ବିକାଶ ହୋଇପାରୁଛି ତ? ଏମିତି ଅନେକ ପ୍ରଶ୍ନର ଧାରାବାହିକତା ଆମ ମନ ଭିତରେ ଉଙ୍କି ମାରେ। ଗୀତାରେ କୁହାଯାଇଛି, ଅଧ୍ୟାତ୍ମ ବିଦ୍ୟା ବିଦ୍ୟାନାମ, ଅର୍ଥାତ୍ ସମସ୍ତ ବିଦ୍ୟାମାନଙ୍କ ଭିତରେ ଅଧ୍ୟାତ୍ମ ବିଦ୍ୟା ହେଉଛି ଶ୍ରେଷ୍ଠ। ମାତ୍ର ଏହି ଆଧ୍ୟାତ୍ମିକତା କ'ଣ? ସାଧାରଣତଃ ଆଧ୍ୟାତ୍ମିକତାକୁ ଲୋକମାନେ ଜୀବନ ବିରୋଧୀ, ପଳାୟନପନ୍ଥୀ ବୋଲି ଭାବିଥାନ୍ତି। ଭାବିଥାନ୍ତି ଆଧ୍ୟାତ୍ମିକ ପଥର ପଥିକ ହେଲେ ଜୀବନରେ ଆଉ ଆନନ୍ଦ ନାହିଁ, ଅନେକ ଯାତନା ସହ୍ୟ କରିବାକୁ ହେବ, ଗୁରୁ କରିବାକୁ ହେବ, କୌଣସି ନା କୌଣସି ଧର୍ମ ସମ୍ପ୍ରଦାୟର ଅନ୍ତର୍ଭୁକ୍ତ ହେବାକୁ ହେବ। କିନ୍ତୁ ପ୍ରକୃତପକ୍ଷେ କଥାଟି ହେଉଛି ଯେ ଆଧ୍ୟାତ୍ମିକତା ସହିତ ଏସବୁର କୌଣସି ସମ୍ପର୍କ ହିଁ ନାହିଁ। ବ୍ୟକ୍ତିର ଅନ୍ତର୍ନିହିତ ଭାବନା କ'ଣ ତା ଉପରେ ନିର୍ଭର କରୁଛି ଆଧ୍ୟାତ୍ମିକତା। ଭୌତିକ ଭାବନାରୁ ଉର୍ଦ୍ଧ୍ୱକୁ ଉଠି ଏକ ଉଚ୍ଚତର ଚେତନାରେ ନିରନ୍ତର ରହିପାରିବା, ନିଜ ଅନ୍ତର ଭିତରେ ପରମସତ୍ତାଙ୍କର ଦିବ୍ୟ ଉପସ୍ଥିତିକୁ ଅନୁଭବ କରିପାରିବା ସହିତ ସୃଷ୍ଟିର ସମସ୍ତ ପ୍ରାଣୀଙ୍କ ଭିତରେ ସେହି ପରମସତ୍ତାଙ୍କର ଉପସ୍ଥିତିକୁ ଅନୁଭବ କରିବା ହେଉଛି ଆଧ୍ୟାତ୍ମିକତା। ଯଦି ବ୍ୟକ୍ତି ଅନୁଭବ କରୁଛି ଯେ ତାକୁ ମିଳୁଥିବା ଦୁଃଖ, କ୍ଲେଶ, କ୍ରୋଧର କାରଣ ଅନ୍ୟ କେହି ନୁହନ୍ତି, ସେ ନିଜେ, ତେବେ ସେ ଉଚିତ ମାର୍ଗରେ ଅଛି। ବ୍ୟକ୍ତି କରୁଥିବା ପ୍ରତ୍ୟେକ କାର୍ଯ୍ୟ ପଛରେ ଅନ୍ତର୍ନିହିତ କାରଣ ତଥା କାର୍ଯ୍ୟ ପରେ ସଂଗଠିତ ହେଉଥିବା ଫଳାଫଳରେ ଯଦି ସମସ୍ତଙ୍କର ମଙ୍ଗଳ ନିହିତ ଥାଏ, ତେବେ ତାହା ହିଁ ଆଧ୍ୟାତ୍ମିକତା। ପାରିପାର୍ଶ୍ୱିକ ପରିସ୍ଥିତି ଯାହା ହେଉନା କାହିଁକି, ଯଦି ଜଣଙ୍କ ମନରେ ସଦାସର୍ବଦା ପ୍ରସନ୍ନ ଭାବ ଆସୁଥାଏ, ମନ ଆନନ୍ଦ ହେଉଥାଏ, ସବୁକିଛି ଈଶ୍ୱରଙ୍କ ଦାନ ବୋଲି ଗ୍ରହଣ କରିନେବାରେ ଆସ୍ପୃହାଟିଏ ଜନ୍ମ ନେଇସାରିଥାଏ, ତେବେ ସେ ଜଣେ ଉତ୍ତମ ବ୍ୟକ୍ତି, ଏଥିରେ ସନ୍ଦେହ ନାହିଁ।

0: ଏ ସମଗ୍ର ସୃଷ୍ଟି ପ୍ରତି, ସୃଷ୍ଟିର ବିଶାଳତା ପ୍ରତି, ଈଶ୍ୱରଙ୍କ ସଂରଚନାର ସୁନ୍ଦରତା ପ୍ରତି ଆମେ ଯଦି କୃତଜ୍ଞତା ଜ୍ଞାପନ କରୁ ଏବଂ ତନ୍ମଧ୍ୟରେ ନିଜର କ୍ଷୁଦ୍ରତା, ନିଜର ଅକ୍ଷମତା, ନିଜର ସ୍ଥିତି ତଥା ସ୍ଥାୟିତ୍ୱକୁ ଅନୁଭବ କରି ଉଚିତ ମାର୍ଗରେ ନିଜର କର୍ତ୍ତବ୍ୟକୁ ସଞ୍ଚାଳିତ କରୁ, ତେବେ ତାହା ହିଁ ଆଧ୍ୟାତ୍ମିକତା। କେବଳ କେତେଜଣ ମହାପୁରୁଷ ଦିବ୍ୟଜନ୍ମାଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ଧୂଳିମାଟିରେ ଖେଳୁଥିବା, ଅଳିଅର୍ଦ୍ଦଳି କରୁଥିବା ଅତି ସାଧାରଣ ଶିଶୁ ରୂପେ ଏ ଧରାଧାମରେ ଜନ୍ମ ନେଇଥାନ୍ତି। ଆମରି ଆଖି ଆଗରେ ସମ୍ବଳୁଆଟିଏ ପ୍ରଜାପତି ହୁଏ, ଦସ୍ୟୁ ରତ୍ନାକର ପରିଣତ ହୁଅନ୍ତି ମହାମନିଷୀ ବାଲ୍ମୀକିରେ। ମଣିଷ ଜୀବନରେ ରୂପାନ୍ତର ସମ୍ଭବ, ଯାହାକି ହଠାତ୍ ହୁଏ ନାହିଁ। ଏଥିପାଇଁ ଲୋଡ଼ା ନିରନ୍ତର ଅଭ୍ୟାସ, ଯେଉଁଥିପାଇଁ କୌଣସି ଉପାସନାସ୍ଥଳର ଆବଶ୍ୟକତା ନଥାଏ। ରତ୍ନାକରରୁ ବାଲ୍ମୀକି ହେବାର ଯାତ୍ରାରେ ଆବଶ୍ୟକ ଉଚ୍ଚତର ଚିନ୍ତନ, ମନନ, ଅନୁଶୀଳନ ତଥା ପ୍ରଚଣ୍ଡ ଧୈର୍ଯ୍ୟଶକ୍ତି। ଯେତେବେଳେ କୌଣସି ମହତ କାର୍ଯ୍ୟ ସମ୍ପାଦନ କରିବା ବେଳେ ମନ ସମ୍ପୂର୍ଣ୍ଣ ତନ୍ମୟତାର ସହିତ କରୁଥାଏ, ତାହା ହେଉଛି ସର୍ବୋତ୍ତମ ଉପାସନା, ତାହା ହିଁ ଆଧ୍ୟାତ୍ମିକତାର ମାର୍ଗ। ସେ କାର୍ଯ୍ୟଟି ସଂସାର ଆଖିରେ ଯେତେ ନୀଚକର୍ମ ହେଉଥାଏ ନା କାହିଁକି, ନିଜର କର୍ତ୍ତବ୍ୟକୁ, ନିଜର କର୍ମକୁ ଠିକ୍ ଭାବରେ କରିବା ହେଉଛି ସବୁଠାରୁ ବଡ଼ ଉପାସନା। ଆମର ଧର୍ମଶାସ୍ତ୍ରମାନଙ୍କରେ ଏଥିପାଇଁ ଅନେକ କାହାଣୀ, ଅନେକ ଉଦାହରଣ ମଧ୍ୟ ରହିଛି। ଥରେ ଜଣେ ସାଧୁଙ୍କୁ ଜିଜ୍ଞାସୁ ଜଣେ ପ୍ରଶ୍ନ କଲେ, ହେ ମହାତ୍ମା, ସଂସାରୀ ମଣିଷ ଏବଂ ଆଧ୍ୟାତ୍ମିକ ମଣିଷ ମଧ୍ୟରେ ପାର୍ଥକ୍ୟ କ'ଣ? ସାଧୁ କହିଲେ, ଯେଉଁ ବ୍ୟକ୍ତି କେବଳ ନିଜର ଖାଦ୍ୟ ନିଜେ ଅନ୍ୱେଷଣ କରିଥାଏ ଏବଂ ବାକି ସୁଖ, ଶାନ୍ତି, ପ୍ରେମ, ଆନନ୍ଦ ପାଇବା ପାଇଁ ଅନ୍ୟ ଉପରେ ନିର୍ଭର କରିଥାଏ, ସେ ହେଉଛି ସଂସାରୀ। ମାତ୍ର ଯେଉଁ ବ୍ୟକ୍ତି ସୁଖ, ଶାନ୍ତି, ପ୍ରେମ, ଆନନ୍ଦ ସବୁକିଛି ନିଜ ଅନ୍ତରରେ ଉପଲବ୍ଧି କରିଥାନ୍ତି, କେବଳ ହୁଏତ ଖାଦ୍ୟ ପାଇଁ ଅନ୍ୟ ଉପରେ ନିର୍ଭର କରନ୍ତି କିମ୍ବା ଖାଦ୍ୟ ମଧ୍ୟ ନିଜେ ଅର୍ଜନ କରିଥାନ୍ତି, ସେ ହେଉଛନ୍ତି ଆଧ୍ୟାତ୍ମିକ ମଣିଷ। ସଂସାର ମଧ୍ୟରେ ଥାଇ ମଧ୍ୟ ଯାହାଙ୍କର ଚଳଣି ଏହିପରି, ସେ ହେଉଛନ୍ତି ଜଣେ ଅଧ୍ୟାତ୍ମବାଦୀ। କବିବରଙ୍କ କଥାରେ କହିଲେ, ସୁଖ ବୋଲି ଯାହା ଜନନେତ୍ରେ ଦିଶେ, ହାତେ ଆସେ ହାତୁ ଖସିବା ପାଇଁ ସେ। କେବଳ ସୁଖ ସୁଖ ବୋଲି ଦିନରାତି ମଣିଷ ଧାଇଁଛି ସିନା, କିନ୍ତୁ ନିଜ ଭିତରେ ଥିବା ସୁଖକୁ, ମଣିଷ ପଣିଆକୁ ସେ ଦିନେ ବି ଖୋଜୁନାହିଁ। ଯେଉଁଦିନ ସେ ସେହି ମଣିଷ ପଣିଆର ଅକ୍ଷୟ ଭଣ୍ଡାରକୁ ପାଇଯିବ, ସେହିଦିନ ହିଁ ସମଗ୍ର ସୃଷ୍ଟି ହୋଇଯିବ ମଙ୍ଗଳମୟ, ଆନନ୍ଦମୟ। ମଣିଷ ପୁଣି ଥରେ ଦିବ୍ୟ ପଥର ପଥିକ ହେଉ, ଏତିକି ହେଉ ଆଜିର ପ୍ରଭାତୀ ଅନୁଚିନ୍ତା।
1: ଶୁଣୁଥିଲେ ଅନୁଚିନ୍ତା, ଉପସ୍ଥାପନା କରିଥିଲେ ସସ୍ମିତା ଦାସ, ଆକାଶବାଣୀ କଟକ। ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 150ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ପରୀକ୍ଷିତଙ୍କ ସନ୍ଦେହ ମୋଚନାର୍ଥେ ଶ୍ରୀ ଶୁକଦେବ ଭଗବାନ ସୂର୍ଯ୍ୟ କାଳଚକ୍ରରେ ଅବସ୍ଥିତ ରହି କିପରି ବର୍ଷ ମାସ ଭୋଗ କରନ୍ତି ତାହା ବର୍ଣ୍ଣନା କରିଛନ୍ତି। ଏହି ଅନ୍ତରୀକ୍ଷ ପ୍ରସଙ୍ଗରେ ମଧ୍ୟ ଚନ୍ଦ୍ରଙ୍କ ଗତି, ଗ୍ରହ ଓ ନକ୍ଷତ୍ରଙ୍କ ଅବସ୍ଥିତି ଆଉ ଧ୍ରୁବ ଲୋକର ଚତୁର୍ଦ୍ଦିଗରେ ଜ୍ୟୋତିଷଚକ୍ର ଘୂର୍ଣ୍ଣନ ବର୍ଣ୍ଣନା କରିଛନ୍ତି।

ବାସୁକି ଆଦିନା ଗବଳ ଶଙ୍ଖ କୁଳିକ ଯେ କମ୍ବଳ ମହାଶଙ୍ଖ ଯେ ଆରା ଶ୍ୱେତ ଧନଞ୍ଜୟ ଯେ ଦେବଦତ୍ତ ଧୃତ ରାଷ୍ଟ୍ର ଯେ ଶଙ୍ଖ ଚୂଡ ଯେ ମହାଭୋଗୀ ଅଶ୍ୱତର ଏ ଯେତେ ମହାଭୋଗୀ ମାନେ ବସନ୍ତି ପାତାଳ ଭୁବନେ ପଞ୍ଚମ ସ୍କନ୍ଧେ ବର୍ଣ୍ଣନ ସୁଜନେ ସାବଧାନେ ଶୁଣ କୃଷ୍ଣ ଚରଣେ ମନ ଦିଅ ସୁଜନେ ନିତ୍ୟ ଏହା ଗାଅ କୃଷ୍ଣ ପଦାର ବିନ୍ଦ ରସ ସ୍ନେହରେ କର ଏହା ଗ୍ରାସ କହି ଜଗନ୍ନାଥ ଦାସ ଶ୍ରୀ ଭାଗବତ ସୁଧାରସ ଇତି ଶ୍ରୀମଦ୍ ଭାଗବତ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 150ତମ ଭାଗ। କଣ୍ଠଦାନ କରିଥିଲେ ମହାପ୍ରସାଦ କର, ଦୁଃଖୀ ଶ୍ୟାମ ତ୍ରିପାଠୀ, ମହାପାତ୍ର ମିନତି ଭଞ୍ଜ ଏବଂ ଶୈଳଭାମା ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ଦାଶରଥି ଦାସ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କର, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଧାନ ଜମିରେ ପିଲ ଅବସ୍ଥାରେ 2-3 ସେଣ୍ଟିମିଟର ଠିଆ ପାଣି ରଖନ୍ତୁ। ଧାନ ରୁଆର 21 ଦିନ ପରେ 85% ଯବକ୍ଷାରଜାନ ସାର, 35 କିଲୋଗ୍ରାମ ୟୁରିଆ ପ୍ରୟୋଗ କରନ୍ତୁ। ଯଦି ଜମିରେ ଧାନ ଗଛ ସଂଖ୍ୟା 50%ରୁ ଅଧିକ ଥାଏ ତାହେଲେ ଘାସ ବଛାବଛି କରି ଅନ୍ୟ ବୁଦାରୁ ପିଲ ବାହାର କରି ଖେଳୁଆ ପଦ୍ଧତିରେ ଗଛ ସଂଖ୍ୟା ବୃଦ୍ଧି କରନ୍ତୁ। ବେଶୀ ବହଳିଆ ଥିବା ବୁଦାରୁ ଧାନ ଗଛ ଉପାଡ଼ି ଖାଲି ସ୍ଥାନରେ ଲଗାନ୍ତୁ। ବୁଣାଧାନ 45 ଦିନରୁ ଅଧିକ ହୋଇଯାଇଥିଲେ ବେଉଷଣ କରନ୍ତୁ ନାହିଁ। ଧାନ ତଳି ବେଶୀ ଦିନର ହୋଇଯାଇଥିଲେ ତଳିଗୁଡ଼ିକୁ ବୁଦା ପ୍ରତି 5-7 ହାରରେ ପ୍ରତିରୋପଣ କରନ୍ତୁ। ଯେଉଁ ଚାଷୀ ଭାଇମାନେ ବାଇଗଣ ଚାରା ମୁଖ୍ୟ ଜମିରେ ଲଗାଇ ସାରିଛନ୍ତି, ଚାରା ଲଗାଇବାର 30 ଦିନ ପରେ ଜମି କୋଡ଼ାଖୋସା କରି ଏକର ପ୍ରତି 30 କିଲୋଗ୍ରାମ ୟୁରିଆ ସାର, 20 କିଲୋଗ୍ରାମ ମ୍ୟୁରେଟ ପଟାସ ସାର ପ୍ରୟୋଗ କରନ୍ତୁ। ରୋଇବାର 45 ଦିନ ପରେ ବଳକା 30 କିଲୋଗ୍ରାମ ୟୁରିଆକୁ ଶୀର୍ଷ ସାର ରୂପେ ପ୍ରୟୋଗ କରନ୍ତୁ। ଭେଣ୍ଡି, ଝୁଡ଼ଙ୍ଗ, କଖାରୁ, କଲରା, ଜହ୍ନି, କାକୁଡ଼ି ଆଦି ପନିପରିବା ଫସଲରେ ଲାଗୁଥିବା ସାହେବି ରୋଗର ପରିଚାଳନା କରିବା ପାଇଁ ବିହନଗୁଡ଼ିକୁ ଇମିଡାକ୍ଲୋପିଡ୍ 70% WS 7 ଗ୍ରାମ କିଲୋଗ୍ରାମ ବିହନ ସହିତ କିମ୍ବା ଥାୟୋମେଥୋକ୍ସାମ 70% WS 7 ଗ୍ରାମକୁ କିଲୋଗ୍ରାମ ବିହନ ସହିତ ବିଶୋଧନ କରନ୍ତୁ। ବର୍ତ୍ତମାନ ସମୟରେ ଧାନରେ ଉଙ୍କୁଣିଆ ପୋକ ଦେଖାଦେବାର ସମ୍ଭାବନା ଅଛି। ଏହି ପୋକର ପରିଚାଳନା ପାଇଁ ଲାମ୍ବଡ଼ା ସାଇହାଲୋଥ୍ରିନ୍ 5% EC 2 ମିଲିଲିଟର 1 ଲିଟର ପାଣିରେ କିମ୍ବା ଥାୟୋମେଥୋକ୍ସାମ 25% WG 5 ଗ୍ରାମ 15 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ପ୍ରାରମ୍ଭିକ ଅବସ୍ଥାରେ ଧାନ ଫସଲରେ କାଣ୍ଡବିନ୍ଧା ପୋକର ପ୍ରଜାପତି ଦେଖାଦେଲେ ଏହାର ପରିଚାଳନା ପାଇଁ ଏକର ପ୍ରତି 8 କିଲୋଗ୍ରାମ କାଟାପ୍ ହାଇଡ୍ରୋକ୍ଲୋରାଇଡ୍ 4G ନାମକ ଦାନାଦର କୀଟନାଶକ କିମ୍ବା 4 କିଲୋଗ୍ରାମ କ୍ଲୋରାଇଡ୍ ଟ୍ରାନିରିପ୍ରୋଲ ନାମକ ଦାନାଦର କୀଟନାଶକ କିମ୍ବା 6 କିଲୋଗ୍ରାମ ଇମିଡାକ୍ଲୋପ୍ରିଡ୍ ନାମକ ଦାନାଦର କୀଟନାଶକ ସମାନ ଓଜନର ବାଲି ସହ ମିଶାଇ ପ୍ରୟୋଗ କରନ୍ତୁ। ଏହି ସମୟରେ ବିରି ଓ ମୁଗରେ ସାହେବି ରୋଗ ଲାଗିବାର ସମ୍ଭାବନା ଅଛି। ଧଳା ମାଛି ଏହି ସାହେବି ରୋଗର ବାହକ ଅଟେ। ମୁଗ ଓ ବିରି ଫସଲରେ ସାହେବି ରୋଗର ପରିଚାଳନା ପାଇଁ ପ୍ରଥମେ ଅଧିକ ଆକ୍ରାନ୍ତ ହୋଇଥିବା ଗଛଗୁଡ଼ିକୁ ଓପାଡ଼ି ଦୂରରେ ନଷ୍ଟ କରିଦିଅନ୍ତୁ। ଏହି ରୋଗର ବାହକ ଧଳା ମାଛିର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPMକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକର ପ୍ରତି 20 ହଳଦିଆ ଅଠାଳିଆ ଯନ୍ତା ରଖନ୍ତୁ। ଧଳା ମାଛିର ରାସାୟନିକ ଉପାୟରେ ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଟାମିପ୍ରିଡ୍ ନାମକ କୀଟନାଶକ କିମ୍ବା 200 ମିଲିଲିଟର ପାଇରୋପ୍ରୋକ୍ସିଫେନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଆଖୁ ଫସଲରେ ନାଲିସଢ଼ା ରୋଗର ପରିଚାଳନା ପାଇଁ ଏକର ପ୍ରତି 400 ଗ୍ରାମ କାର୍ବେଣ୍ଡାଜିମ୍ ଏବଂ ମାଙ୍କୋଜେବ୍ର ମିଳିତ ଫିମ୍ପିନାଶକ କିମ୍ବା 400 ଗ୍ରାମ ମେଟାଲାକ୍ସିଲ୍ ଏବଂ ମାଙ୍କୋଜେବ୍ର ମିଳିତ ଫିମ୍ପିନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
0: ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡ଼ିକର

ଦିନ 12ଟାରେ ଚହଲା କାର୍ଯ୍ୟକ୍ରମରେ ଶୁଣିବେ ଓଡ଼ିଶୀ କୀର୍ତ୍ତନ ମହିଳା ମହଲ ଦିନ 1:20 ଭକ୍ତିଗୀତ ଶୁଣିବେ ସନ୍ଧ୍ୟା 6ଟାରେ 6:15 ସୁଗମ ସଙ୍ଗୀତ ପ୍ରାୟୋଜିତ କାର୍ଯ୍ୟକ୍ରମ ସରକାର ଓ ନାଗରିକ ଆଜି ସନ୍ଧ୍ୟା 6:30 ରାତି 7ଟାରେ ଆଦିବାସୀ ସଙ୍ଗୀତକାରମାନେ ଆଜି ଶୁଣିବେ କଲ୍ଲୋ ଗୀତ ଚାଷୀଭାଇମାନଙ୍କ ପାଇଁ ଚାଷବାସ କାର୍ଯ୍ୟକ୍ରମ ରାତି 7:30 ରାତି 8ଟାରେ ପ୍ରଚାର କରିବୁ ଓଡ଼ିଆ କଥାଚିତ୍ରର ଗୀତ ପରିବାର କଲ୍ୟାଣ ଏବଂ ସ୍ୱାସ୍ଥ୍ୟ ସମ୍ପଦ ରାତି 8:30 8:40 ଗୀତ ଅତୀତ ଦାସକାଠିଆ ଗୀତ ଶୁଣିବେ ରାତି 10ଟାରେ ରାତି 10:30 ଏକକ ହିନ୍ଦୀ କଥାଚିତ୍ରର ଗୀତ ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସୂଚନା ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ ଟିକିଏ ପରେ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ରାଜ୍ୟ କ୍ୟାବିନେଟ୍ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ବସିବାକୁ ଥିବା ଏହି ବୈଠକରେ ବିଭିନ୍ନ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇ ମଞ୍ଜୁରୀ ପ୍ରଦାନ କରାଯିବ। ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ଆଜି ଶେଷ ହେଉଛି। ଗତମାସ 6 ତାରିଖରୁ ଏହି ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶନିବାର ସୁଦ୍ଧା 21,40,682 ଜଣ ଚାଷୀ ପଞ୍ଜିକୃତ ହୋଇଥିଲେ। ବରଗଡ଼ ଜିଲ୍ଲାରୁ ସର୍ବାଧିକ 1,83,000 ଚାଷୀ ପଞ୍ଜିକରଣ କରିଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଗତ ଶନିବାର ପର୍ଯ୍ୟନ୍ତ ପ୍ରାୟ 2 ଲକ୍ଷରୁ ଅଧିକ ଚାଷୀ ପଞ୍ଜିକରଣ କରିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ଭୁବନେଶ୍ୱର ୟୁନିଟ୍ 2ଠାରେ ହେବାକୁ ଥିବା ଏହି ଅଭିଯୋଗ ଶୁଣାଣିକୁ ମୁଖ୍ୟମନ୍ତ୍ରୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ସ୍ଥଗିତ ରଖାଯାଇଛି ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ଓ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ। ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବିଦ୍ୟୁତ୍ ଭିତ୍ତିଭୂମି ସ୍ଥାନାନ୍ତର ପ୍ରକ୍ରିୟାକୁ ଅଧିକ ସୁଗମ କରିବା ଲକ୍ଷ୍ୟରେ ଏକ ସ୍ୱତନ୍ତ୍ର ଅନ୍ଲାଇନ୍ ପୋର୍ଟାଲ୍ କାର୍ଯ୍ୟକ୍ଷମ ହେଉଛି। ଟାଟା ପାୱାର କେନ୍ଦ୍ରୀୟ ଓଡ଼ିଶା ବିତରଣ ସଂସ୍ଥା ଓପିଟିସିଡିଓଏଲ୍ ପକ୍ଷରୁ ଏହି ପୋର୍ଟାଲକୁ କାର୍ଯ୍ୟକାରୀ କରାଯାଇଛି। ବିଦ୍ୟୁତ୍ ଭିତ୍ତିଭୂମି ସ୍ଥାନାନ୍ତରଣ ପ୍ରସ୍ତାବ ଏଣିକି ଏହି ପୋର୍ଟାଲ୍ ମାଧ୍ୟମରେ ପରିଚାଳିତ ହେବ। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ପୂର୍ବରୁ ଅନୁଷ୍ଠିତ ଏକ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଆଧାରରେ ଏହି ପୋର୍ଟାଲ୍ କାର୍ଯ୍ୟକ୍ଷମ ହୋଇଥିବା ବିଦ୍ୟୁତ୍ ବିତରଣ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ସରକାର ଉଚ୍ଚ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ନେଇ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ମାସ 12-22 ତାରିଖ ପର୍ଯ୍ୟନ୍ତ ଏଥିପାଇଁ ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାନର ଚଲ୍ଲାକେସ୍ଥିତ ପ୍ରତିଭା ବିକାଶ କେନ୍ଦ୍ରଠାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର 120 ଜଣ ମାଧ୍ୟମିକ ବିଜ୍ଞାନ ଶିକ୍ଷକ ପ୍ରଶିକ୍ଷଣ ଗ୍ରହଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି। ପ୍ରତ୍ୟେକ ଜିଲ୍ଲାରୁ 4 ଜଣ ଲେଖାଏଁ ବିଜ୍ଞାନ ଶିକ୍ଷକଙ୍କୁ ଏଥିପାଇଁ ମନୋନୀତ କରାଯାଇଛି। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଗତ 1ରୁ ସ୍ୱତନ୍ତ୍ର ଇ ଚିହ୍ନଟ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ପରିବହନ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡ଼ିଗୁଡ଼ିକ ବିରୋଧରେ ଏଣିକି ସ୍ୱୟଂକ୍ରିୟ ଚାଲାଣ କଟିବ। ପ୍ରଦୂଷଣ ପ୍ରମାଣପତ୍ର ତଥା ବୀମା ଅବଧି ଶେଷ ହୋଇଥିବା କିମ୍ବା ନବୀକରଣ ହୋଇନଥିବା ଗାଡ଼ିଗୁଡ଼ିକ ପାଇଁ ମଧ୍ୟ ଏହି ବ୍ୟବସ୍ଥା ଜରିଆରେ ସ୍ୱୟଂଚାଳିତ ଇ ଚାଲାଣ ଜାରି କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ଏଥିପାଇଁ ରାଜ୍ୟର ବିଭିନ୍ନ ପ୍ରମୁଖ ସଡ଼କ ଛକ ତଥା ରାଜପଥରେ ଅତ୍ୟାଧୁନିକ ସିସିଟିଭି କ୍ୟାମେରା ସ୍ଥାପନ କରାଯାଇଛି। ପୁରୀ ଜିଲ୍ଲାରେ ଅନୁସୂଚିତ ଜନଜାତି କଲ୍ୟାଣ ନେଇ କାର୍ଯ୍ୟକାରୀ ହେଉଥିବା ଯୋଜନା ଏବଂ ସମସ୍ୟା ସମାଧାନ ଉପରେ ଏକ ସମୀକ୍ଷା ବୈଠକ ଗତକାଲି ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଅନୁସୂଚିତ ଜନଜାତି କମିଶନର ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଏଥିପାଇଁ ଆଲୋଚନା କରିଛନ୍ତି। ଏଫ୍ଆର୍ଏ ଯୋଜନା ଅଧୀନରେ

0: ଅନୁସୂଚିତ ଜନଜାତି ଲୋକଙ୍କୁ ଜମି ପଟ୍ଟା ପ୍ରଦାନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଆସନ୍ତାକାଲି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। କାର୍ଯ୍ୟସ୍ଥଳୀରେ ଅନୁପସ୍ଥିତ ରହୁଥିବା କର୍ମଚାରୀଙ୍କ କ୍ଷେତ୍ରରେ କାମ ନାହିଁ ତ ଦରମା ନାହିଁ ପଦକ୍ଷେପ ଗ୍ରହଣ କରାଯିବାକୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସମଗ୍ର ଶିକ୍ଷା ଅଧୀନସ୍ଥ କର୍ମଚାରୀଙ୍କ ବିଭିନ୍ନ ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଓସେପା ପକ୍ଷରୁ କୁହାଯାଇଛି। ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର କାଳିୟ ଦଳନ ବେଶ ଓ ଧେନୁକାସୁର ବଧ ପ୍ରସ୍ତାବ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ନୀତି ପରେ ଠାକୁରଙ୍କର ଏହି ବେଶ ପ୍ରକ୍ରିୟା ଆରମ୍ଭ ହେବ। ଗତକାଲି ଶ୍ରୀଜୀଉଙ୍କର ବଣଭୋଜି ବେଶ ସହ କୋଳିବିକା ନୀତି ବକାସୁର ଏବଂ ଅର୍ଘାସୁର ବଧ ନୀତି ଅନୁଷ୍ଠିତ ହୋଇଛି। ନବରଙ୍ଗପୁର ଜିଲ୍ଲାରେ ମାଣ୍ଡିଆ ଚାଷ ପ୍ରତି କୃଷକଙ୍କର ଆକର୍ଷଣ ବୃଦ୍ଧି ପାଉଛି। 6410 ହେକ୍ଟର ଜମିରେ ମାଣ୍ଡିଆ ଚାଷ ହୋଇଛି। ଜିଲ୍ଲାରେ ଏପର୍ଯ୍ୟନ୍ତ 13084 ଜଣଙ୍କ ମଧ୍ୟରୁ 6371 ମାଣ୍ଡିଆ ଚାଷୀ ପଞ୍ଜିକୃତ ହୋଇଛନ୍ତି। ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିବ। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ବଜ୍ରପାତ ସହ ବର୍ଷା ନେଇ ଆଜି 23 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଶୁକ୍ରବାର ସୁଦ୍ଧା ଉପକୂଳ ଆଭ୍ୟନ୍ତରୀଣ ଏବଂ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ମୌସୁମୀ ଦୁର୍ବଳ ହେବା ଯୋଗୁଁ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗୁଳୁଗୁଳି ଏବଂ ତାପମାତ୍ରା ବୃଦ୍ଧି ପାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ଦୈନନ୍ଦିନ ଜୀବନଶୈଳୀରେ ଫଳାହାର ଯେ କେତେ ଜରୁରୀ ଆମେ ଏକଥା ସମ୍ପୂର୍ଣ୍ଣ ଭୁଲି ଯାଇଛେ। କେବଳ ପର୍ବପର୍ବାଣୀ ବା ବ୍ରତ ଉପବାସରେ ହିଁ ଫଳ କଥା ମନେ ପଡୁଛି। ପୁରାତନ କାଳର ଆଦିବ ମାନବଙ୍କ କଥା ଯଦି ଆମେ ଚିନ୍ତା କରିବା ତେବେ ଦେଖିବା ସେମାନେ ଫଳକୁ ହିଁ ସେମାନଙ୍କର ମୁଖ୍ୟ ଖାଦ୍ୟ ଭାବରେ ଗ୍ରହଣ କରୁଥିଲେ ଏବଂ ବେଶ ନିରୋଗ ରହୁଥିଲେ। ଫଳରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ଏବଂ ଏ ଭରି ରହିଛି। ଏତଦ୍ ବ୍ୟତୀତ B1, B2, B6, B12 ଲୌହସାର ଏବଂ ପ୍ରୋଟିନ୍ ତଥା ଫାଇବର ମଧ୍ୟ କିଞ୍ଚିତ ପରିମାଣରେ ମିଳିଥାଏ। ଋତୁର ପରିବର୍ତ୍ତନ ଅନୁଯାୟୀ ଭିନ୍ନ ଭିନ୍ନ ଫଳ ଆମେ ଦେଖିବାକୁ ପାଇଥାଉ। ପ୍ରତ୍ୟେକ ଋତୁରେ ସେଓ, କମଳା, ଅଙ୍ଗୁର, ନାସପାତି ଆଦି କିଛି କିଛି ମାତ୍ରାରେ ଦେଖିବାକୁ ମିଳୁଥିଲେ ହେଁ ଶୀତ ଋତୁରେ ଏହା ପ୍ରଚୁର ପରିମାଣରେ ବଜାରରେ ଦେଖିବାକୁ ମିଳିଥାଏ ଏବଂ ଫଳର ସ୍ୱାଦ ବେଶ ମିଠା ଥାଏ। ସେଓ, କମଳା, ଟଭା, ବାତାପି ଆଦିରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ଓ ଭିଟାମିନ୍ ଏ ଏବଂ B1, B2, B6, B12 ଭଳି ଭିଟାମିନ୍ ତଥା ପୁଷ୍ଟିସାର ମଧ୍ୟ କିଞ୍ଚିତ ପରିମାଣରେ ମିଳିଥାଏ। ବଜାରରେ ମିଳୁଥିବା ଡାଳିମ୍ବ, ସପେଟା ତଥା ଶୀତ ଦିନରେ ବହୁ ପରିମାଣରେ ମିଳୁଥିବା ଅଙ୍ଗୁର କୋଳି ମଧ୍ୟରେ ମଧ୍ୟ ଯଥେଷ୍ଟ ଉପାଦେୟତା ଭରି ରହିଛି। ଏସବୁଥିରୁ ପ୍ରଚୁର ପରିମାଣରେ ଲୌହସାର ଆମକୁ ମିଳିଥାଏ ଏବଂ ଭିଟାମିନ୍ ଏ, ସି, ପୁଷ୍ଟିସାର ଆଦି ମଧ୍ୟ କିଞ୍ଚିତ ମାତ୍ରାରେ ମିଳିଥାଏ। ଶୀତ ଋତୁରେ ବିଭିନ୍ନ ଫଳମାନଙ୍କ ମଧ୍ୟରେ ଅଁଳା ବେଶ ଉପକାରୀ ଫଳଟିଏ। ଆକାରରେ ଛୋଟ ହେଲେ ମଧ୍ୟ ବହୁ ଗୁଣର ଅଧିକାରୀ। ଆମେ ଏହି ଋତୁରେ ଯଦି ଦୈନିକ ଏହି ଅଁଳା ରସକୁ 1 ଚାମଚ ଲେଖାଏଁ ନିୟମିତ ଭାବେ ସକାଳ ସମୟରେ ଦାନ୍ତ ଘଷିବା ପରେ ସେବନ କରିବା ତେବେ ଦେଖିବା ପ୍ରାୟ 1 ମାସରୁ 1.5 ମାସ ମଧ୍ୟରେ ରୁଗ୍ଣ ଦେଖାଯାଉଥିବା ମୁଣ୍ଡର କେଶ ସବୁ ବେଶ ଘନ, ସତେଜ ଓ ଚମକ ଦେଖାଯାଉଛି। ଏତଦ୍ ବ୍ୟତୀତ ଏହା ଯକୃତରେ ଥିବା ବିକୃତିକୁ ସୁଧାରିବା ସହ ମଳ ମଧ୍ୟ ପରିଷ୍କାର କରିଥାଏ। ମୁଖମଣ୍ଡଳରେ ଥିବା କଳା ଦାଗ ଲିଭାଇବାରେ ମଧ୍ୟ ଏହା ବେଶ ଲାଭକାରୀ, ଯଦ୍ୱାରା ମୁଖମଣ୍ଡଳରେ ଚମକତା ଆସିଥାଏ। ଆମେ ଚିନ୍ତା କରିବା ଉଚିତ ଯେ ପ୍ରତ୍ୟେକ ବ୍ୟକ୍ତିର ଦୈନନ୍ଦିନ ଖାଦ୍ୟାହାରରେ ଫଳ ରହିବା ନିତାନ୍ତ ଜରୁରୀ। ଆମେ ଯଦି ନିୟମିତ ଭାବରେ ଫଳ ସେବନ କରିବା ତେବେ ଶରୀର ବେଶ ସୁସ୍ଥ ରହିଥାଏ, ତତ୍ସହିତ ତ୍ୱଚା ମଧ୍ୟ ବେଶ ସତେଜ ଦେଖାଯାଏ ଓ ମୁଖମଣ୍ଡଳର ତ୍ୱଚାରେ ତେଜ ସହ ଚମକ ଦେଖାଯାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଶରୀରରେ ହଠାତ୍ କୌଣସି ରୋଗର ସଂକ୍ରମଣ ହୋଇପାରିନଥାଏ ଏବଂ

0: କୌଣସି ଚର୍ମରୋଗ ମଧ୍ୟ ସହଜରେ ହୋଇନଥାଏ। ଦୈନନ୍ଦିନ ଜୀବନର ପ୍ରତ୍ୟେକ ଦିନର ସକାଳରେ ପ୍ରଥମ ଖାଦ୍ୟରେ ଆମେ ଯଦି କିଛି ଫଳ ସେବନ କରିପାରିବା ତେବେ ଆମର ସ୍ୱାସ୍ଥ୍ୟଟି ଖୁବ୍ ସୁନ୍ଦର ବଜାୟ ରଖିପାରିବା। ଶୀତ ଋତୁରେ ଯେଉଁ ବ୍ୟକ୍ତିମାନଙ୍କ ଶରୀରରେ ଚର୍ମଗୁଡ଼ିକ ଫଟା ଫଟା ଦେଖାଯାଏ ସେମାନଙ୍କ କ୍ଷେତ୍ରରେ ଫଳାହାର ନିତାନ୍ତ ଜରୁରୀ। ସେହିପରି ରକ୍ତହୀନ ରୋଗୀଟିଏ ଯଦି ଦୈନିକ ସକାଳ ଓ ଅପହରଣରେ ଦୁଇଟି ପାଚିଲା କଦଳୀ ନିୟମିତ କରି ଖାଏ ତେବେ ଆପଣ ଦେଖିବେ ପ୍ରାୟତଃ ଏକ ମାସ ପରେ ତାହାର ରକ୍ତ ପରୀକ୍ଷା କଲେ ଶରୀରରେ ହେମୋଗ୍ଲୋବିନର ପରିମାଣ ନିଶ୍ଚିତ ଭାବରେ ଆଶାନୁରୂପକ ଭାବେ ବଢ଼ିଛି। କଦଳୀରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ ଓ ଲୌହସାର ରହିଥାଏ। ନିୟମିତ ଫଳାହାର ଦ୍ୱାରା ଯକୃତରେ କୌଣସି ବିକୃତ ଦେଖାଯାଇ ନଥାଏ। ହୃତ୍ପିଣ୍ଡରେ ରକ୍ତ ସଞ୍ଚାଳନ ଓ ହୃତ୍ପିଣ୍ଡର ଗତି ଠିକ୍ ରହିଥାଏ ଏବଂ ସହଜରେ ହୃଦ୍ରୋଗ ଆକ୍ରାନ୍ତ ହୋଇନଥାଏ ତଥା ରକ୍ତ ମଧ୍ୟ ପରିଷ୍କାର ରହିଥାଏ। ଚକ୍ଷୁର ଦୃଷ୍ଟିଶକ୍ତି ମଧ୍ୟ ଖୁବ୍ ସୁନ୍ଦର ବଜାୟ ରହିଥାଏ। ଏତଦ୍ ବ୍ୟତୀତ ଫଳାହାର ଦ୍ୱାରା ଶରୀରରେ ଫ୍ୟାଟ୍ ବା କୋଲେଷ୍ଟ୍ରଲର ପରିମାଣକୁ ମଧ୍ୟ ଏହା କମାଇ ଦେଇଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ସ୍ୱାସ୍ଥ୍ୟ ପାଇଁ ଫଳାହାର, ଆଲୋଚନା କରିଥିଲେ ଡାକ୍ତର ଶୋଭାରାଣୀ ବର୍ମା। ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତ ଓ ଫ୍ରାନ୍ସ ପ୍ରଯୁକ୍ତି ବିଦ୍ୟାଠାରୁ ଆରମ୍ଭ କରି ମହାକାଶ ଓ ଜଳବାୟୁ କ୍ଷେତ୍ର ପର୍ଯ୍ୟନ୍ତ ନୂତନ ଗତିଶକ୍ତି ସହ ଅଗ୍ରସର ହେଉଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ସତ୍ୟନିକେତନ ଅଞ୍ଚଳରେ କୋଠା ଭୁଷୁଡ଼ିବା ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ। ଭାରତୀୟ ମହାକାଶ ଅନୁସନ୍ଧାନ ପ୍ରତିଷ୍ଠାନକୁ ଘରୋଇକରଣ କରିବା କିମ୍ବା ଏହାର ଭୂମିକାକୁ ଗୌଣ କରିବା ନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ, ସ୍ପଷ୍ଟ କଲା ଇସ୍ରୋ। ଗୋଆ ପୁଲିସକୁ ଆଜି ମର୍ଯ୍ୟାଦାଜନକ ରାଷ୍ଟ୍ରପତି ପୁଲିସ କଲର ପ୍ରଦାନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଚୀନ ଯୋଡ଼ିକୁ ପରାସ୍ତ କରି ଚାଇନା ମାଷ୍ଟର୍ସ ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସ ଟାଇଟଲ ହାସଲ କଲେ ଭାରତୀୟ ଯୋଡ଼ି ସାତ୍ୱିକ ଓ ଚିରାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗତ କିଛି ବର୍ଷ ମଧ୍ୟରେ ଭାରତ ଫ୍ରାନ୍ସ ସମ୍ପର୍କ ଉଚ୍ଚତର ସୋପାନରେ ପହଞ୍ଚିଛି। ସେ କହିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ଙ୍କ ସହ ଉଭୟ ଦେଶ ସ୍ୱତନ୍ତ୍ର ବିଶ୍ୱ ରଣନୈତିକ ସହଭାଗିତା ନିର୍ମାଣ କରୁଛନ୍ତି। ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ପ୍ୟାରିସ୍ରେ ସ୍ୱାମୀ ନାରାୟଣ ହିନ୍ଦୁ ମନ୍ଦିରର ଉଦ୍ଘାଟନ କରି ଶ୍ରୀ ମୋଦି କହିଛନ୍ତି ପ୍ରଯୁକ୍ତି ବିଦ୍ୟା, କୃତ୍ରିମ ବୁଦ୍ଧିମତା ଏବଂ ପ୍ରତିରକ୍ଷାଠାରୁ ଆରମ୍ଭ କରି ମହାକାଶ ଓ ଜଳବାୟୁ କ୍ଷେତ୍ର ପର୍ଯ୍ୟନ୍ତ ଉଭୟ ଦେଶ ନୂତନ ଗତି, ଶକ୍ତି ଓ ନବୀକରଣୀୟ କାର୍ଯ୍ୟ ସହିତ ଅଗ୍ରସର ହେଉଛନ୍ତି। ଶ୍ରୀ ମୋଦି କହିଛନ୍ତି ଉଭୟ ଦେଶ ଚଳିତ ବର୍ଷକୁ ଭାରତ ଫ୍ରାନ୍ସ ନବସୃଜନ ବର୍ଷ ଭାବରେ ପାଳନ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଫ୍ରାନ୍ସ ରଣନୈତିକ ସହଭାଗିତା ଏହାର ଦୀର୍ଘକାଳୀନ ସାଂସ୍କୃତିକ ଏବଂ ରାଜନୈତିକ ସଂଯୋଗର ଦୃଢ଼ ଭିତ୍ତିଭୂମି ଉପରେ ନିର୍ଭର କରୁଛି। ଫ୍ରାନ୍ସରେ ଭାରତୀୟ ସୈନିକଙ୍କ ବଳିଦାନର ସାକ୍ଷୀ ସ୍ୱରୂପ ଭାରତର ଭୂମିକା ଏବେ ମଧ୍ୟ ଉଜ୍ଜୀବିତ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
3: BAPS के माध्यम से जब अलग अलग देशों में मंदिरों की प्राण प्रतिष्ठा होती है तो वहां भारत के प्राचीन विचार और मानवीय मूल्य भी साथ साथ ही जाते हैं। और भारत का विचार कहता है समानम मनः सहचित्तमेषां, अर्थात हमारे मन समान हो, हमारे हृदय साथ जुड़े। इसलिए आज जब फ्रांस में इतना भव्य मंदिर बनकर तैयार हुआ है, ये फ्रांस की विविधता को तो समृद्ध करेगा ही, इससे भारत और फ्रांस के सांस्कृतिक संबंधों को भी ऊर्जा मिलेगी।
2: ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱାମୀନାରାୟଣ ମନ୍ଦିର ଭାରତ ଫ୍ରାନ୍ସ ମିଳିତ ଉଦ୍ୟମର ଏକ ନିଦର୍ଶନ ଭାବେ ଉଭା ହୋଇଛି। ଏହି ମନ୍ଦିରରେ ବ୍ୟବହୃତ ପଥରଗୁଡ଼ିକର ବହୁ ଅଂଶ ଭାରତରେ ଖୋଦିତ ହୋଇଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ଆଗାମୀ ଦିନରେ ଏହି ମନ୍ଦିର ଉଭୟ ଦେଶ ମଧ୍ୟରେ ସହଯୋଗ ଓ ଅପାର ସମ୍ଭାବନାର ପ୍ରତୀକ ଭାବେ ସାବ୍ୟସ୍ତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ମନ୍ଦିର କେବଳ ଫ୍ରାନ୍ସର ବିବିଧତାକୁ ସମୃଦ୍ଧ କରିବ ନାହିଁ, ବରଂ ଉଭୟ ଦେଶ ମଧ୍ୟରେ ଥିବା ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜବୁତ କରିବ।

ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ସମୟ 7:25 ଆରମ୍ଭ କରୁଛୁ ସୂଚନା ଏବଂ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରୁଛନ୍ତି ସତ୍ୟାନନ୍ଦ ସେଜପଡ଼ା ଏବଂ ଜୟଶ୍ରୀ ଦାସ।

ଜଣେ ନିଆରା ମଣିଷ କହିବା। ତ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ କହନ୍ତି, ଗବେଷଣାର ଅର୍ଥ କେବଳ ଗୁଡ଼ାଏ ପୁରୁଣା ଉପାଦାନର ରମନ୍ଥନ ନୁହେଁ, ଗବେଷଣାର ଚରମ ପରିଣତି ହେଉଛି ସୁଗଠିତ ବିଚାରବୋଧ ଓ ଦୁଇଟି ଟ୍ରେଣ୍ଡ ଆଖି। ଏଣୁ ଗବେଷଣାର ମୁଖ୍ୟ କର୍ମ ହେଉଛି ଏକ ବିଶିଷ୍ଟ ପ୍ରକୃତିର ମାନସିକ ଆଭିମୁଖ୍ୟ ସୃଷ୍ଟି କରିବା। ଏପରି ମାନସିକ ଆଭିମୁଖ୍ୟ ଗଢ଼ା ହୋଇ ନ ପାରିଲେ ଗବେଷଣା ନାମରେ ଖାଲି ଆବର୍ଜନା ସୃଷ୍ଟି ହୁଏ। ସିଏ କହୁଛନ୍ତି ଯେ ଯଦି ଆମେ ଆମର ନିର୍ଦ୍ଦିଷ୍ଟ ଦୃଷ୍ଟିଭଙ୍ଗୀ ନଥିବ, ଆମର ଆଭିମୁଖ୍ୟ ଯଦି ଠିକ ନଥିବ, ତାହେଲେ କଣ ହବ, ଗବେଷଣା ନାଁରେ ଗୁଡ଼ାଏ ନା ଅଳିଆ ଆବର୍ଜନା ଆମେ ସୃଷ୍ଟି କରିବା। ଆମେ ଯେତେବେଳେ କହୁଛୁ ଯେ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ ଜଣେ କୃତବିତ୍ ସନ୍ତାନ, ଏ କଥା କହିଲା ବେଳକୁ ସିଏ ହେଉଛନ୍ତି ଜଣେ ପ୍ରଖ୍ୟାତ ଐତିହାସିକ, ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍, ପ୍ରଖ୍ୟାତ ସାହିତ୍ୟିକ। ଓଡ଼ିଶାରେ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କୁ ପ୍ରତ୍ନତତ୍ତ୍ୱ ଇତିହାସର ଜନକ ହିସାବରେ ଗଣନା କରାଯାଏ। ଯେଉଁ ସମୟରେ ପ୍ରାଗ ଐତିହାସିକ ପ୍ରତ୍ନତତ୍ତ୍ୱ ଗବେଷଣା ଉପରେ କୌଣସି ରୂପରେଖ ଭାରତବର୍ଷରେ ପ୍ରସ୍ତୁତ ହୋଇନଥାଏ, ସେତେବେଳେ ଜଣେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ପ୍ରତ୍ନତତ୍ତ୍ୱ ଗବେଷକ ଇସି ଆର୍ମାନ ଜୁନିୟରଙ୍କ ସହ ମିଶି ମୟୂରଭଞ୍ଜର କୁଳିଅଣା ଅଞ୍ଚଳରୁ ପ୍ରାଚୀନ ଯୁଗର ଅସ୍ତ୍ରଗୁଡ଼ିକୁ ଆବିଷ୍କାର କରିବାରେ ସଫଳ ହୋଇଥିଲେ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ। ପ୍ରତ୍ନତତ୍ତ୍ୱ କ୍ଷେତ୍ରରେ ମୟୂରଭଞ୍ଜର ଗୁରୁତ୍ୱକୁ ସାବ୍ୟସ୍ତ କରିବା, ମୟୂରଭଞ୍ଜକୁ ବିଶ୍ୱ ପ୍ରତ୍ନତାତ୍ତ୍ୱିକ ମାନଚିତ୍ରରେ ସ୍ଥାନିତ କରିବାରେ ଯଦି କିଏ ପ୍ରଥମ ମାର୍ଗଦର୍ଶକ ବା ପଥ ପ୍ରଦର୍ଶକ ହୋଇଛନ୍ତି, ସେ ହେଉଛନ୍ତି ପ୍ରତ୍ନତତ୍ତ୍ୱବିତ୍ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ। ମୁଁ ଏଠି କହି ରଖିବାକୁ ଚାହେଁ ଯେ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କର ଜନ୍ମ ହୋଇଥିଲା 1893 ମସିହାରେ ଅଗଷ୍ଟ 29 ତାରିଖରେ। ଜନ୍ମ ସ୍ଥାନ ଥିଲା ବଡ଼ସାହି ବ୍ଲକର ବୈଦପୁର ଶାସନ। ସେତେବେଳେ ମୟୂରଭଞ୍ଜର ପ୍ରଜାନୁବତ୍ସଳ ରାଜାମାନେ ବେଶ ଅନୁଧ୍ୟାନ କରୁଥିଲେ ଯେ ଯୋଉଠି ଟ୍ୟାଲେଣ୍ଟ ଦେଖୁଥିଲେ ସେତେବେଳେ ତାଙ୍କୁ ଉଚ୍ଚ ଶିକ୍ଷା ପାଇଁ ଅନୁପ୍ରେରିତ କରୁଥିଲେ। ତେଣୁ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ ମଧ୍ୟ ରାଜପୃଷ୍ଠପୋଷକତା ପାଇକି ସେ ଆଗକୁ ଯାଇଛନ୍ତି। ତ 1911 ସେ ଯେତେବେଳେ ହାଇସ୍କୁଲ ପରୀକ୍ଷା ଯେତେବେଳେ ପାସ୍ କରନ୍ତି, ସେତେବେଳେ ବାରିପଦା MKC ହାଇସ୍କୁଲ, ସେଇଟା ବାରିପଦା ହାଇସ୍କୁଲ କୁହାଯାଉଥିଲା, ତ ସେଠି କୃତିତ୍ୱର ସହ ପାସ୍ କରିବା ପରେ ଉଚ୍ଚ ଶିକ୍ଷା ପାଇଁ ସେ କଲିକତା ବିଶ୍ୱବିଦ୍ୟାଳୟକୁ ଗଲେ ଏବଂ କଲିକତା ବିଶ୍ୱବିଦ୍ୟାଳୟରୁ ଉଦ୍ଭିଦ ବିଜ୍ଞାନରେ ମାନେ ବଟନୀରେ ସିଏ ସ୍ନାତକ ଅର୍ଥାତ୍ BSc ପାସ୍ କଲେ ଏବଂ MSc ପଢିଥାନ୍ତେ ତାଙ୍କର ଇଚ୍ଛା ଥିଲା। କିନ୍ତୁ ସେ ସମୟରେ କଣ ହେଲା, ଜାପାନକୁ ପଠେଇବାକୁ ଇଚ୍ଛା ରହିଲା ମହାରାଜାଙ୍କର, ଯେ ତମେ ଆସ ଜାପାନ ଯିବ, ଜାପାନ ଯାଇକି କଣ ନା କୃଷି କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନ କୌଶଳ କଣ ଅଛି ସେ ସମ୍ପର୍କରେ ଜାଣିବ, ଯୋଉଟା ଏଠି ପ୍ରୟୋଗ ହବ ମୟୂରଭଞ୍ଜରେ ଆସିଲେ, ସେଥିପାଇଁ ମହାରାଜା ତାଙ୍କୁ ଡକେଇ ଆଣନ୍ତି। କିନ୍ତୁ ଅନିବାର୍ଯ୍ୟ କାରଣବଶତଃ ଜାପାନ ଯାଇପାରନ୍ତିନି ପରମାନନ୍ଦ ଆଚାର୍ଯ୍ୟ। ଏହି ସମୟରେ ଆମର ଯୋଉ ମୟୂରଭଞ୍ଜର ପ୍ରଥମ ରାଜଧାନୀ ଖିଚିଙ୍ଗ, ଖିଚିଙ୍ଗ ଠାରେ ଭୂଖଦନ ଓ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ପାଇଁ ଗୋଟେ ଯୋଜନା ପ୍ରସ୍ତୁତ ହୋଇଥାଏ। ଯେହେତୁ ଆଚାର୍ଯ୍ୟ ମହାଶୟ ଜଣେ ବିଦ୍ୱାନ, ତେଣୁ ସେ ସମୟରେ ଏଇ ଯୋଉ ଖିଚିଙ୍ଗରେ ଯୋଉ ଖୋଦନ କାର୍ଯ୍ୟ ହବ, ଏହି କାର୍ଯ୍ୟ ପାଇଁ ନିଯୁକ୍ତ ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ କଲିକତା ଇଣ୍ଡିଆନ ମ୍ୟୁଜିୟମର ସୁପରିଟେଣ୍ଡିଙ୍ଗ ଆର୍କିଓଲୋଜିଷ୍ଟ ରମା ପ୍ରସାଦ ଚନ୍ଦଙ୍କୁ ପ୍ରତ୍ନତାତ୍ତ୍ୱିକ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ସେଇଠି ଇଏ ତାଙ୍କ ସହିତ ଯୋଡ଼ି ହେଇକି ରହିଲେ ମହାରାଜାଙ୍କ ନିର୍ଦ୍ଦେଶ କ୍ରମେ, ଏବଂ ସେଇଠି ତାଙ୍କ ସହିତ ଶିଖିଲେ, ବହୁତ କଥା ଶିଖିଲେ। ମାନେ ମାଟି ତଳେ ମୟୂରଭଞ୍ଜର ଯୋଉ ଇତିହାସ ଖିଚିଙ୍ଗରେ ପୁତି ହେଇକି ରହିଥିଲା, ମାଟି ତଳୁ ବା କବର ତଳୁ ଇତିହାସ ଖୋଳାଗଲା ଏବଂ ଇତିହାସର ପରତ ଖୋଲିବା ପରେ ତାହା ବିଶ୍ୱବ୍ୟାପୀ ନୂଆ ଭାବରେ ପରିଚିହ୍ନିତ ହେଲା ମୟୂରଭଞ୍ଜ। ଯେ ନାଇଁ, ମୟୂରଭଞ୍ଜର କଳା, ମୟୂରଭଞ୍ଜର ସଂସ୍କୃତି, ମୟୂରଭଞ୍ଜର ସଭ୍ୟତା ବହୁତ ପୁରୁଣା, ଏସବୁ କଥା ଆସିଲା। ବହୁତ କାମ ହେଇଛି ପରବର୍ତ୍ତୀ ସମୟରେ ଖିଚିଙ୍ଗରେ ତାଙ୍କ ଉଦ୍ୟମରେ 1928 ସଂଗ୍ରହାଳୟ ପ୍ରତିଷ୍ଠା ହେଇଛି। ଖିଚିଙ୍ଗ ମନ୍ଦିରର ସମ୍ପୂର୍ଣ୍ଣ ରୂପରେଖ ବଦଳିଛି, ଖିଚିଙ୍ଗକୁ ନୂଆ ରୂପରେ ଆଉ ଥରେ ମନ୍ଦିର ଛିଡ଼ା କରାଯାଇପାରିଛି। କେବଳ ସେତିକି ନୁହେଁ, ଚନ୍ଦ ମହାଶୟଙ୍କ ସହ ସେ ମୟୂରଭଞ୍ଜର ପଡ଼ୋଶୀ ରାଜ୍ୟ ଯାଜପୁର, କଟକ, ଚୌଦ୍ୱାର, ପୁରୀ, କେନ୍ଦ୍ରାପଡ଼ା, ରତ୍ନଗିରି, ଲଳିତଗିରି, ଉଦୟଗିରି ଆଦି ଏମିତି ଅନେକ ଜାଗା ଭ୍ରମଣ କରିକି ଖିଚିଙ୍ଗର ସଠିକ ଅବସ୍ଥିତି ନିର୍ଣ୍ଣୟ କରନ୍ତି। ତ ଯାହା ହଉ, ଏଇ ଭିତରେ ସିଏ ନିଜକୁ ପ୍ରତ୍ନତତ୍ତ୍ୱବିତ୍ ଭାବରେ, ଜଣେ ଗବେଷକ ଭାବରେ ନିଜକୁ ପ୍ରସ୍ତୁତ କଲେ ଏବଂ ନିଜେ ଓଡ଼ିଶାର ପ୍ରତ୍ନତାତ୍ତ୍ୱିକ ଇତିହାସର

0: ଏବଂ ଦଶାକୁ ନିର୍ଣ୍ଣୟ କରିବାରେ ଗୋଟେ ପ୍ରମୁଖ ଭୂମିକା ଗ୍ରହଣ କଲେ। ସେ ଜଣେ କେବଳ ଐତିହାସିକ ଥିଲେ ବା ପ୍ରତ୍ନତତ୍ତ୍ୱବିତ୍ ଥିଲେ, କେବଳ ସେତିକିରେ ସୀମିତ ନୁହେଁ, ଜଣେ ପ୍ରଖ୍ୟାତ ସାହିତ୍ୟିକ ଥିଲେ। ବଢିଆ ଶବ୍ଦକୁ ବାକ୍ୟରେ ପରିଣତ କରିବା ଏବଂ ବାକ୍ୟକୁ ବଢିଆ ଢଙ୍ଗରେ ଉପସ୍ଥାପିତ କରିକି ନିଜର ଭାବକୁ ବ୍ୟକ୍ତ କରିବାରେ ସେ ଗୋଟେ ଧୂରିଣ ଶବ୍ଦ ଶିଳ୍ପୀ ଥିଲେ ବୋଲି କହିପାରିବା। ତାଙ୍କର ଗୋଟେ ସାମଗ୍ରିକ ଅବଦାନ ପାଇଁ ଓଡ଼ିଶାକୁ ଏବଂ ଭାରତବର୍ଷକୁ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ରରେ ସାମଗ୍ରିକ ଅବଦାନ ପାଇଁ ତାଙ୍କୁ ଭାରତ ସରକାର ପ୍ରତ୍ନତତ୍ତ୍ୱବିତ୍ ହିସାବରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଛନ୍ତି। ତାଙ୍କ ଦ୍ୱାରା ହରିପୁରଗଡ଼ର ମଧ୍ୟ ପୁନରୁଦ୍ଧାର ହୋଇଛି ଏବଂ ପରବର୍ତ୍ତୀ ସମୟରେ ରାଜତନ୍ତ୍ର ଶାସନ ଯିବା ପରେ 1949 ମୟୂରଭଞ୍ଜ ଓଡ଼ିଶାରେ ମିଶିବା ପରେ ଭୁବନେଶ୍ୱରରେ ଥିବା ରାଜ୍ୟ ସଂଗ୍ରହାଳୟର ସିଏ ଷ୍ଟେଟ୍ ସୁପରିନଟେଣ୍ଡେଣ୍ଟ ହିସାବରେ ନିଯୁକ୍ତି ପାଆନ୍ତି ଏବଂ ରାଜ୍ୟ ସଂଗ୍ରହାଳୟକୁ ଗଢ଼ି ତୋଳିବାରେ ତାଙ୍କର ଗୋଟେ ପ୍ରମୁଖ ହାତ ଥିଲା। ମୟୂରଭଞ୍ଜର ସଂଗ୍ରହାଳୟରୁ, ଖିଚିଂ ମ୍ୟୁଜିୟମରୁ ଅନେକ ମୂର୍ତ୍ତି, ଅନେକ ତଥ୍ୟ, ଅନେକ ସ୍ମୃତି ଏଠୁ ଯାଇଛି ଏବଂ ସେଥିପାଇଁ ସେଠି ତାଙ୍କର ମଧ୍ୟ ଫଟୋଚିତ୍ର ଏବେ ବି ଶୋଭା ପାଉଛି। ଏମିତି ବି ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାରର ଆର୍କିଓଲୋଜି ଡିପାର୍ଟମେଣ୍ଟରେ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କର ବଢିଆ ଗୋଟେ ପୋର୍ଟ୍ରେଟ୍ ଅଛି। 79 ବୟସରେ ଏପ୍ରିଲ 11 1971 ତାଙ୍କର ଦେହାନ୍ତ ହେଇଗଲା। ପଞ୍ଚଭୂତରେ ଜଣେ ଯୁଗ ଜନ୍ମା ବ୍ୟକ୍ତିତ୍ୱଙ୍କର ଦେହାବସାନ ହେଲା।
1: ସଞ୍ଜୟ କୁମାର ଚୌଧୁରୀ, ଆଜି ଆପଣ ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ସମ୍ପର୍କରେ କିଛି କହିଥିବାରୁ ଆପଣଙ୍କୁ ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ। ଶ୍ରୋତାବନ୍ଧୁ, ମଣିଷ ଏକ ସାମାଜିକ ପ୍ରାଣୀ। ସମାଜରେ କିଭଳି ସେ ସବୁବେଳେ ଶାନ୍ତିରେ ରହିବ ଓ ଜୀବନଯାପନ କରିପାରିବ ସେଥିପ୍ରତି ସେ ସବୁବେଳେ ଚିନ୍ତା କରୁଥାଏ।
2: ଏହି ମଣିଷର ଚିନ୍ତାକୁ ଦୂର କରିବା ପାଇଁ ତା ନିଜ ପରିବାର ଓ ଘରରେ ଶାନ୍ତି ବାତାବରଣ ସୃଷ୍ଟି କରିବା ଜରୁରୀ। ତା ଛଡ଼ା ସତ୍ସଙ୍ଗରେ ଯୋଗ ଦେଇ ଜୀବନର ଉପାଦେୟ କଥାବସ୍ତୁ ସମ୍ପର୍କରେ ଶୁଣିଲେ, ଜାଣିଲେ ସେ ତାର ଭବିଷ୍ୟତ ଜୀବନର ଚଲାପଥକୁ ସଜାଡ଼ି ପାରିବ।
1: ଇତିମଧ୍ୟରେ ଗତ 27 ଅଗଷ୍ଟ ପବିତ୍ର ଗହ୍ମା ପୂର୍ଣ୍ଣିମା, ଶ୍ରୀ ବଳଭଦ୍ରଙ୍କ ଜନ୍ମ, ରାକ୍ଷୀବନ୍ଧନ ଦିନ ବାରିପଦା ସ୍ଥାନୀୟ ଗୋପବନ୍ଧୁ ଭବନ ଓଙ୍କାର ବାଟିକାରେ 11:00 ଭାରତବର୍ଷର ନିଆରା 562 ମାସିକ ସନ୍ଥ ଦିବସ ପାଳନ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ବାରିପଦା ମଣ୍ଡଳ କାରାଗାରର କାରାପାଳ ଶଶିକାନ୍ତ ମହାଳିକ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ଡକ୍ଟର ଜଗତବନ୍ଧୁ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ କେନ୍ଦ୍ରୀୟ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଦାମୋଦର ପତି ପ୍ରମୁଖ ମଞ୍ଚାସୀନ ଥିଲେ। ସଭାକାର୍ଯ୍ୟ ଆରମ୍ଭରେ ଏ ମାସରେ ଭୂମିଷ୍ଠ ହୋଇଥିବା 4 ସନ୍ଥ ହଜରତ ମହମ୍ମଦ, ଠାକୁର ନିଗମାନନ୍ଦ, ଶ୍ରୀ ଅରବିନ୍ଦ, ସନ୍ଥ ତୁଳସୀଦାସଙ୍କ ଉଦ୍ଦେଶ୍ୟରେ 1 ନିରବ ପ୍ରାର୍ଥନା ପୂର୍ବକ ଶ୍ରଦ୍ଧା ସୁମନ ଜ୍ଞାପନ କରାଯାଇଥିଲା। ପରେ ପରେ ନିଆରା 562 ମାସିକ ସନ୍ଥ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ସନ୍ଥ ଦିବସର ପ୍ରତିଷ୍ଠାତା ତଥା ସମାଜସେବୀ ଶିକ୍ଷାରତ୍ନ ପୂର୍ଣ୍ଣଚନ୍ଦ୍ର ବୁଗୁଡ଼େଇ ମହୋଦୟ ତାଙ୍କର ବକ୍ତବ୍ୟରେ କହିଲେ,
3: ନମସ୍କାରମ୍ ନିଷାଦଭ୍ୟମ୍, ନମସ୍ତେ ପ୍ରାଣକନ୍ଦାୟତେ, ପ୍ରଣାମମ୍ ଗୁରୁବର୍ବମ୍ ସର୍ବଦେବମ୍ ଦଣ୍ଡବତମ୍। ଆଜିର 562 ମାସିକ ସନ୍ଥ ଦିବସରେ କାଏ ମନସି ବଚସି ପୁଣ୍ୟ ପିୟୁଷ ପୂର୍ଣ୍ଣା ବାଞ୍ଛା ସଜ୍ଜନ ସଙ୍ଗମେ ଏତଦ ନରଭ୍ୟୁ ନମ ନମ ଏଲା ବିଦୁର ନୀତିର କାଏ ମନସି ବଚସି ପୁଣ୍ୟ ପିୟୁଷ ପୂର୍ଣ୍ଣା କାୟ ମନ ବାକ୍ୟରେ ଯେଉଁମାନେ ପବିତ୍ର ବାଞ୍ଛା ସଜ୍ଜନ ସଙ୍ଗମେ ସନ୍ଥ ସମାଗମକୁ ସଜ୍ଜନ ସମାଗମକୁ ଯେଉଁମାନଙ୍କର କାମନା ଅଛି ଇଚ୍ଛା ଆପଣମାନଙ୍କ ଭଳି ମହାତ୍ମା ମାନଙ୍କୁ ନରଭ୍ୟୁ ନମ ନମ ଯେଉଁ ମହାନ ଆତ୍ମାମାନେ ଆମ ପାଇଁ ସତ୍ପଥ ଦେଖେଇ ସଦ୍ବୁଦ୍ଧି ଦେଇ ଜାତିର ଭବିଷ୍ୟତ ସେତ କାମନା କରିଛନ୍ତି ସେମାନଙ୍କ ପାଖରେ ସଦ୍ଭାବନା ସମିତି ସବୁବେଳେ କୃତାଞ୍ଜଳି ଗୋଟେ 47 ଧରି ସେମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଆସିଛି ଏବଂ ସେମାନଙ୍କର ସବୁ ଆଶୀର୍ବାଦ କାମନା କରିଆସିଛି। ତେବେ ଏ ମାସର ପ୍ରସଙ୍ଗ ସୁନାମର କାରିଗରମାନଙ୍କ ଉପରେ ସୁନାମର ମୋହର ସବୁ କ୍ଷେତ୍ରରେ, ରାଜନୀତି କ୍ଷେତ୍ରରେ, ଧର୍ମ କ୍ଷେତ୍ରରେ, ଶିକ୍ଷା କ୍ଷେତ୍ରରେ, ପରିବାରରେ ସବୁଠି ଦେଖନ୍ତୁ ଯେଉଁମାନେ ଦୁର୍ନାମର କାରିଗର, ମନ୍ଦ ଲୋକ, ଦୁଷ୍ଟ ଲୋକ ସେଇମାନେ ପ୍ରଶଂସାର ପାତ୍ର ସମାଜରେ। ଯେଉଁମାନେ ଭଲ କରୁଛନ୍ତି, ମନ ଚିନ୍ତା କରୁଛନ୍ତି, ସେମାନେ ନିନ୍ଦନୀୟ ହେଉଛନ୍ତି। ଏହା ହେଉଛି ସମୟର ବିଡ଼ମ୍ବ।

0: ମନା ସେଥିରେ ଦୁଃଖ କରିବାର କିଛି ନାହିଁ। ତେବେ ଆମେ କେମିତି ଆଜି ମାନବିକତା ଠୁ ଦୂରରେ, ମୁଁ ସବୁବେଳେ କହିଆସିଛି ମନ୍ଦିର ମସଜିଦ ଗିର୍ଜା ଘରେ ଭଗବାନ କୋ ବାଟ ଦିଆ, ଧରତୀ କୋ ବାଟା, ସାଗର କୋ ବାଟା, ମତେ ବାଟ ଇନସାନକୁ। ମନ୍ଦିର ମସଜିଦ ଗିର୍ଜା ନାଁରେ ଆମେ ଭଗବାନଙ୍କୁ ବାଟି ନେଲେ ଅଲଗା ଅଲଗା ଭଗବାନ, ଗୋଟେ ଭଗବାନଙ୍କୁ ଅଲଗା ଅଲଗା କରିନେଲେ, ସାଗରକୁ ବାଟି ନେଲେ ଅଲଗା ଅଲଗା ସାଗର କରିକି, ମାଟିକୁ ବାଟି ନେଲେ ଅଲଗା ଅଲଗା ଦେଶ କରିକି। ଆମେ ଆମ କିନ୍ତୁ ଆମେ ହେ ମଣିଷ ଆଉ ଭୁଲ କରୁନି, ମଣିଷକୁ ନେଇ ଆଉ ବାଟ ନାହିଁ, ଇନସାନକୁ ବାଟ ନାହିଁ। ଇନସାନକୁ ବାଟିଲେ କ'ଣ ହବ ନା, ଦୁନା ଆମର କାରିଗର ମାନେ ଗୁମରେ ସୁନା ଆମର ମୋର ବସିବ। ଆର ଆମ ରାଜ୍ୟର ଆଦର୍ଶ ଭୁଲି ଯାଇ ସେମାନେ ନୀତି ଆଦର୍ଶକୁ ବାଣ୍ଟିଦେଲେ, ମଣିଷକୁ ନେଇ ଆମେ ମଧ୍ୟ ବାଣ୍ଟିଦେଲେ। ଏ ନେତା ଲୋକମାନେ ପ୍ରବଚକ ମାନେ କ'ଣ କଲେ ନା, ମନ ନ ରଙ୍ଗାଏ କହି ରଙ୍ଗାଏ ଚିତା ଚୈତନ, ମନକୁ ରଙ୍ଗେଇ ପାରୁନାହାନ୍ତି, ମନ ପରିବର୍ତ୍ତନ କରିପାରୁନାହାନ୍ତି, ଚିତା ଚୈତନ କପଡ଼ା ନ ଦେଇ ରଙ୍ଗୀନ ହେଇଯାଉଛନ୍ତି। ଏବଂ ନିଜ ମତି କଳ୍ପି ପ୍ରକଟ କି ହେବ ବନ୍ଧ ପଟପଦ, ନିଜ ମନରୁ ଯାହା ବାହାରିଲା ବହୁ ସମ୍ପ୍ରଦାୟ ଗଠନ କରିଦେଲେ, ଆଖି ଆଗରେ ଯାହା ଦେଖୁଛନ୍ତି ଏ ବି ସିଡ଼ି ବହୁ ସମ୍ପ୍ରଦାୟ ନିଜ ମତି କଳ୍ପି। ତାପରେ ଆଜ୍ଞା କ'ଣ, ପୂଜା ମେଳା ମହୋତ୍ସବ ଗାନ ବଜାନ ପରଧନ ମେରା, ପୂଜା ମେଳା ମହୋତ୍ସବ ଯେତେ ଦେଖୁଛନ୍ତି ପରଧନ ମେରା ସବୁ ଚାନ୍ଦା ଚପଟରେ। ତେଣୁ ଏଭଳି ପରିସ୍ଥିତିରେ ମୋର କାମନା ହେଲେ ଜୁଲମ ସତାବେ ଛୋଟ ଦେ ମତ ବାଟ, ଚାନ୍ଦା ଚମଟ ଭାଇ ଛାଡ଼, ଇନସାନିୟତକୁ ଧର, ନାମ ଜପ କିରତ କର, ଦେତେ ରହୋ ଲେନା ନାହିଁ, ପ୍ରତ୍ୟେକ ମୁହୂର୍ତ୍ତରେ ନାମ ଜପ କର, ସୁକୀର୍ତ୍ତି ଅର୍ଜନ କର, ଦେତେ ରହ ଦେଇତେ ଚାଲ, କାହାକୁ ନିଅନି ହାତ ପକେଇକି, ଇସ୍ ଦେହ କା କର ମତ କର ନାମ ଇନସାନଙ୍କ ମତ, ଏ ଦେହକୁ ନେଇକି ଗର୍ବ କରନି। ମୁଁ ଚେୟାରମ୍ୟାନ, ମୁଁ ନେତା, ମୁଁ MLA, ମୁଁ ଗୁଣ୍ଡା, ମୁଁ IAS, ମୁଁ OAS, ଏଭଳି ଦେହକୁ ନେଇ ପଦକୁ ନେଇ ଗର୍ବ ନ କରି ମଣିଷ ପୁଣିଆ ଆମ ଭିତରେ ନ ବଣ୍ଟୁ। ଲାଷ୍ଟ ହେଲା, ପାଣି ମେ ଯୋ ନହାତା ହେ ଇନସାନ ହେ, ପସିନେ ମେ ଯୋ ନହାତା ହେ ଭଗବାନ ହେ। ସାଧାରଣ ପାଣିରେ ଯିଏ ଗାଧୋଉଛି ସେ ସାଧାରଣ ମଣିଷ, ପସିନେ ମେ ଯୋ ନହାତା ହେ ଭଗବାନ ହେ, ଝାଳରେ ଯିଏ ଗାଧୋଉଛି ସେ ପ୍ରକୃତର ଭଗବାନ। ସେ ଗରିବ ଲୋକଟେ ହେଇଥିଲେ ବି ଖରା ଥରା ଶୀତ ବର୍ଷରେ କାକରେ ଆମ ପାଇଁ ଖଟି ଝାଳ ବହି ଆମକୁ ପେଟ ପୋଷୁଛି, ଦାନା ଦେଉଛି। ତେଣୁ ଏଇଭଳିଆ ମାନବିକତା ଲୋକକୁ ନ ପାଉ ଏବଂ ମଣିଷ ପଣିଆ ବଞ୍ଚୁ।
1: ପରେ ପରେ ଗାୟତ୍ରୀ ପରିବାରର ପ୍ରବକ୍ତା ଗଗନ ବିହାରୀ ବେହେରା ମହୋଦୟ ତାଙ୍କର ବକ୍ତବ୍ୟରେ କହିଲେ,
2: ଗୋଟିଏ କଥା, ଗୃହସ୍ଥରେ ଆମେ ଯେତେବେଳେ ରହୁଛେ ସେତେବେଳେ ଆମର କର୍ତ୍ତବ୍ୟ, ଆମେ ଯାହା କରୁଛେ କର୍ତ୍ତବ୍ୟ କରିବା ସହିତ ବହୁତ ସମୟରେ ଆଧ୍ୟାତ୍ମିକ ବିକାଶ ପାଇଁ ଶାସ୍ତ୍ର ପୁରାଣ ପାଠ ଏସବୁ ହେଉଛି, କୌଣସି ଏତେ ସହଜ ନୁହେଁ। ତୁମେ ସେଇଠି ଗୋଟିଏ କଥା ହେଉଛି, ଉଦ୍ୟମ ସାହସମ ଧରିଜନ ବଳମ ବିରିଜନ ପରାକ୍ରମ ଷଡ଼ୈତେ ଯନ୍ତ୍ର ତିଷ୍ଠ, ଉଦ୍ୟମ ସାହସ ଧୈର୍ଯ୍ୟ ବଳ ବୀର୍ଯ୍ୟ ପରାକ୍ରମ ଛଡ଼ାଇତେ ଯତ୍ର ତିଷ୍ଠତି ତତ୍ର ଦେବାପି ସଂକତେ। ଆମେ ବହୁତ ବୟସ ପରେ ଗୋଟେ ସୁନ୍ଦର ନାଟକ ବି ଦେଖୁଛେ ଯେ ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସରି, ପ୍ରସଙ୍ଗ ହେଉଛି ସମସ୍ତଙ୍କ ଦିନ ସମାନ ଯାଏ ନାହିଁ, କେତେବେଳେ ଉଠାଣି କେତେବେଳେ ଗଲାଣି। ଆମେ ଯେଉଁ ବେଦ ପ୍ରାଣ ପଡ଼ୁଥିବା ସମୟରେ ଯଦି କିଛି ଉପକାର ଅନ୍ୟାୟ ଅତ୍ୟାଚାର ହେଉଛି ତାକୁ ମଧ୍ୟ ପ୍ରତିକାର କରିବାର ଅଛି, ପ୍ରତିହତ କରିବାର ଅଛି। ଖାଲି ଘରେ ବେଦ ପଢ଼ିବା ପୁରାଣ ପଢ଼ିବା, ବେଦ ଆମେ ଯେଉଁ ଜ୍ଞାନରେ ନେଇଛେ ପୁରାଣ ଯେଉଁ କଥାରେ ନେଇଛେ, ବେଦ କେବଳ ବଡ଼ ବଡ଼ ମୋଟା ବହିରେ ସଂସ୍କୃତରେ ଲେଖା ହେଇଥିବା ଶ୍ଳୋକମାନଙ୍କର ସମାହାର ନୁହେଁ, ବେଦ ହେଉଛି ଏଭଳି ଏକ ଜ୍ଞାନ। ସେତେବେଳେ ସଂସ୍କୃତ ଭାଷା ଚାଲୁଥିଲା, ଆଜି ଯଦି ବେଦ ଲେଖାଇଥାନ୍ତେ ତାପରେ ଜ୍ଞାନ ବୋଲି ଲେଖିଥାନ୍ତେ କିମ୍ବା ପ୍ରଜ୍ଞାନ ବୋଲି ଲେଖିଥାନ୍ତେ। ସେତେବେଳେ ତତ୍କାଳୀନ ଭାଷାରେ ଜ୍ଞାନକୁ ବେଦ କହୁଥିଲେ, ଜନଶ୍ରେଣୀ ଲାଙ୍ଗୁଏଜ୍ ବେଦ, ବେଦ ନାମ ଦିଆ ହେଇଥିଲା। ତେଣୁ ବେଦ ମାନେ ରୁକ୍ରୁ ଆମେ କ'ଣ ଜାଣୁଛେ ନା, ରୁକ୍ରୁ ଆମେ ମାନବ କଲ୍ୟାଣ କଥା ଚିନ୍ତା କରୁଛେ, ଯଦୁରୁ ପରାକ୍ରମ ଶିଖୁଛେ, ସାମରୁ କ୍ରୀଡ଼ା ମନୋରଞ୍ଜନ ଶିଖୁଛେ, ଏବଂ ଅର୍ଥରେ ଆର୍ଥିକ ଇଏ ବିକାଶ ପାଇଁ ଦରକାର। ଏବଂ ପୁରାଣ ଯେଉଁ ପନ୍ତ ବେଦ କହୁଛେ ସେଥିରେ ବିଭିନ୍ନ ମହାପୁରୁଷ ମାନଙ୍କର ବିଭିନ୍ନ ସମସ୍ୟା ସହିତ, ରାମଚନ୍ଦ୍ରଙ୍କ କଥା ହେଲା, ଆପଣଙ୍କ ଯାହା ଯାହା ବିଭିନ୍ନ ସମସ୍ୟା ସହିତ କେମିତି ସମସ୍ୟାକୁ ସମାଧାନ କରି ଜୀବନକୁ ସେ ତତ୍କାଳୀନ ସମାଜ ବ୍ୟବସ୍ଥାକୁ ସୁଧାର କରିଛନ୍ତି। ତାକୁ ପଢି ଯେମିତି ଆମେ ବେଦରେ କୁହାହେଇଛି ଆପଣ ବ୍ରହ୍ମସୂତ୍ରରେ, ଅଧ୍ୟୟନ ଅଭ୍ୟାସ, ଆମେ ବହୁତ ସମୟ ବ୍ୟସନ ପାଇଁ ବିଳାସ ପାଇଁ ପଢୁଛୁ, ପଢିବା ଅନିବାର୍ଯ୍ୟ, ଏବଂ ପଢିବା ପରେ ଶିଖିକି କାମରେ ଲଗେଇ ତତ୍କାଳୀନ ସମସ୍ୟାର ସମାଧାନ କରିବା ପାଇଁ ସାହସ ଶିଖା ଦରକାର। ମୁଣ୍ଡରେ ପ୍ରଜ୍ଞା, ଶରୀରରେ ବଳ ଏବଂ ମନରେ ସାହସ, ଏ ତିନିଟା ରହିଲେ ଏଭଳି ସମସ୍ୟାକୁ ସମାଧାନ କରାଯାଇପାରିବ। କେବେ କାହା ପାଇଁ ସୁନାର ସମସ୍ୟା ତିଆରି ହେବ ନାହିଁ, ସମସ୍ୟା ସହିତ ଯୁଝିବାକୁ ପଡିବ। ତେଣୁ ପୌରାଣିକ ସାହିତ୍ୟ ଅଧ୍ୟୟନ ହଉ ବା ଏବେର ଯେଉଁ ଅଧୁନାତନ ସାହିତ୍ୟ ହଉ, ଯେଉଁ ସମସ୍ତ ପ୍ରେରଣାଦାୟକ ପୁସ୍ତକ ମାନଙ୍କରେ ମହାନ କଥା ଲିପିବଦ୍ଧ ହେଇଛି, ତାକୁ ପଢୁଛେ, ତାକୁ ଜୀବନରେ ଉତାରିବା, ପ୍ରୟୋଗ ସ୍ତରକୁ ଆଣିବା, ତେବେ ଯାଇକି ଠିକ ହେଇପାରିବ। ଖାଲି ପଢିକି ଆମେ ଯଦି ଆମେ ଧୂପ ବୁଲଉଥିବା, ଦୀପ ଦେଖାଉଥିବା, ଆରତୀ କରୁଥିବା, ତାହେଲେ ଯେମିତି ହବ ପିଥାଗରସ୍କୁ ଯେମିତି

ହତ୍ୟା କରିଦେଲେ। ସେ ଯେତେବେଳେ କଠିନ ଜ୍ୟାମିତୀୟ ସମାଧାନ କରୁଥିବା ସମୟରେ ପଳେଇଲେ ନାହିଁ, ବୀର ସୈନ୍ୟମାନେ ତାଙ୍କର ସେ ହତ୍ୟା କରିଦେଲେ। ଇଏ ଘଟଣା ଘଟିଥିଲା, କିନ୍ତୁ ସୁଧର୍ଣ୍ଣା କ୍ଷେତ୍ରରେ ସେଇ କଥା ହେଇନାହିଁ। ମହାଭାରତ କ୍ଷେତ୍ରରେ ସେ କୃଷ୍ଣଙ୍କ ସହିତ ମଧ୍ୟ କୃଷ୍ଣ ଅର୍ଜୁନଙ୍କୁ ତିନୋଟି ବାଣରେ ତିନୋଟି ଶକ୍ତି ଦେଇଥିଲେ। ପ୍ରଥମ ସ୍ଥରରେ ସେ ଦେଇଥିଲେ ସେ ଯେଉଁ ଗୋବର୍ଦ୍ଧନ ଗିରି ଟେକିଥିଲେ ଏବଂ ଗୋପାଳନ କରିବାର ଶକ୍ତି ପ୍ରଥମ ସ୍ଥରରେ ଅର୍ଜୁନକୁ ଦେଇଥିଲେ। ତାକୁ

0: ସଂସଦରେ ଅର୍ଜନ କରିଦେଇଥିଲେ, ତାକୁ ସ୍ଲୋଗାନ ନା ଗୃହସ୍ଥ ଧର୍ମ ପାଳନ କରି କାଟି ଦେଇଥିଲେ। ଏବଂ ଦ୍ୱିତୀୟ ସ୍ତରରେ କଣ ଦେଇଥିଲେ ନା ବାରମ୍ବାର ଅବତାର ଗ୍ରହଣ କରି ଯେଉଁ ଶକ୍ତି ଦେଇଥିଲେ ସିଏ ବି ମଧ୍ୟ କାଟି ଦେଇଥିଲେ ସାଧାରଣ ଗୃହସ୍ଥ। ଏବଂ ତୃତୀୟ ସ୍ତରରେ ସେ ଦେଇଥିଲେ ରାମଚନ୍ଦ୍ର ଅବତାରର ବଳ, ତାକୁ ମଧ୍ୟ କାଟି ଦେଇଥିଲେ। ତେଣୁ କହିବାର କଥା ହେଉଛି ଗୃହସ୍ଥ ଜୀବନ ଠିକ ଅଛି, ଶାସ୍ତ୍ର ପ୍ରମାଣ ପଢିବା ଠିକ ଅଛି, କିନ୍ତୁ କେବଳ ତାକୁ ବ୍ୟସନ ହିସାବରେ ନୁହେଁ, ତାକୁ ଏଣ୍ଟରଟେନମେଣ୍ଟ ହିସାବରେ ନୁହେଁ, ଲୋକ ଦେଖାଣି ହିସାବରେ ତାକୁ ପଢି କିଛି ଶିଖି ତାକୁ ଦୈନନ୍ଦିନ ଜୀବନରେ ପ୍ରୟୋଗରେ ଆଣି ବ୍ୟବହାରରେ ଆଣି ଜନସମାଜରେ ତାକୁ ଯେମିତି ଆମେ ସାଧନା ଉପାସନା ଆରାଧନା କହୁଛେ ଉପଲବ୍ଧ ବା ଲାଭ କରିଥାଏ ଜ୍ଞାନକୁ ସମାଜର କଲ୍ୟାଣ ଦିଗରେ ଜନହିତରେ ଯଦି ଆମେ ବାଣ୍ଟି ଦେଇପାରିବା ତତ୍କାଳୀନ ସମସ୍ୟାର ସମାଧାନ କରିବା ପାଇଁ ନିଜର ସାହସ ଅନ୍ୟକୁ ଏକତ୍ର କରିପାରିବା ତାହେଲେ ସବୁ କଥା ଠିକ ହେଇପାରିବ। ଧନ୍ୟବାଦ।
1: ପରେ ପରେ ଶିକ୍ଷାବିତ୍ ଅଶୋକ ପଲେଇରା ମହୋଦୟ ତାଙ୍କର ବକ୍ତବ୍ୟରେ କହିଲେ,
2: ଦୁନିଆରେ ଆମେ ଯାହା କିଛି ଏବେ କରୁଛେ କେବଳ ଖୁସି ପାଇଁ କରୁଛେ। ଛୋଟ ଛୋଟ କଥା ଆମେ ଦେଖିବା, ଘର ଗୋଟେ କରିବୁ, ଘର ଗୋଟେ କରିବୁ, ଇଏ ଖୁସିର କଥା। ଯେତେବେଳେ ଘରଟା କରିଯାଉଛି କେଉଁଠି ଟଙ୍କା ଧାର ହେଉଛି, କେଉଁ ବ୍ୟାଙ୍କରୁ କେତେ କେଉଁ ମନ୍ଥରୁ ଆସୁଛି, ସେତେବେଳେ ମୁଁ ଭୁଲି ଯାଇଥାଏ ଯେ ଦେଇପାରିବି କି ନାହିଁ। ସେଇ ଘର ଯେତେବେଳେ ହେଇଯାଏ ମାସେ ଦୁଇ ମାସ ସେ ଖୁସିଟା ରୁହେ, କିନ୍ତୁ ପରବର୍ତ୍ତୀ ସମୟରେ ସେଇଟା ସମସ୍ତ ଦୁଃଖର କାରଣ। ରାତିରେ ସମସ୍ତେ ଶୋଇଥିବେ, ମୁଁ ହଠାତ୍ ପୋଷାକ ପାଇଁ ଉଠିଛି, ଦେଖିଲାକୁ ଛାତ ତଳେ କ୍ରେକ୍ ହେଇଯାଇଛି, ମୋ ଛାତିଟା ଧଡ଼ ଧଡ଼ କଲା, କାଲି ବ୍ୟାଙ୍କ ବାଲା ନୋଟିସ୍ କଲାନି, ସେ ବନ୍ଧୁଙ୍କ ସାମ୍ନାରେ ଯାଇପାରୁନି। ତେଣୁ ଏଠି ସୁଖ ଆଉ ନାହିଁ। କାର୍ଟି କିଣିବି, କାର୍ଟି କିଣିବି ଖୁସିର କଥା। ଯେଉଁଦିନ କାର୍ଟି ମୁଁ କିଣିନେଲି ସେଇଦିନ ମେଞ୍ଚେ ଯନ୍ତ୍ରଣା ଆଣି ମୋ ଭିତରେ ପଡ଼ୁ। କାର୍ଟି ନେଇକି ଯାଉଛି ଟ୍ରାଏଲ୍ରେ, କେଉଁଠି ବାଜିଗଲା କାଚଟା, 20,000 ଖର୍ଚ୍ଚ କରି ଆସୁଛି, ବରଂ ମୋର ଡାଇବେଟିସ୍ ମେଡ଼ିସିନ୍ଟା ଘରେ ଥାଉ ଟିଫିନ୍ ଟିକେ ନହୋଇ। ଆଜି କାର୍ଟିରେ ମୋ ପରିବାର ଯାଇଛନ୍ତି, ମୁଁ ଘରେ ରହିଛି, ରାତି 10:00 ବେଳେ ଭୁବନେଶ୍ୱର ଫେରିବା କଥା, 11:00 ହେଲାଣି, ଫୋନ୍ କଲାବେଳକୁ ଟିଂ ଟିଂ କରୁଛି ଡ୍ରାଇଭର ମୋବାଇଲ, ମୁଁ ଯନ୍ତ୍ରଣାରେ ଛଟ ପଠାଉ। ତାହେଲେ ଯେଉଁଟାକୁ ମୁଁ ଖୁସି ବୋଲି ଭାବିଥିଲି, ଯେଉଁଟା ମୋତେ ସୁଖଦମ ଭାବିଥିଲି, ସେ ପ୍ରକୃତରେ ଦେଇପାରୁନି। କେବଳ ଫରକ ଏହା, ଖୁସି ଆଉ ସୁଖ ମଧ୍ୟରେ ମୁଁ ଯାହା ଅନୁଭବ କରୁଛି, ଯେଉଁଟା ଟେମ୍ପୋରାରି ଆନନ୍ଦ ଦିଏ ସେଇଟାକୁ ଆମେ କହିଥାଉ ଖୁସି, ଯେଉଁଟା ପରମାନେଣ୍ଟ ଆନନ୍ଦ ଦିଏ, ଶାଶ୍ୱତ ଆନନ୍ଦ ଦିଏ ସେଇଟା ହିଁ ସୁଖ। ମୁନି ଋଷିମାନେ ତାଙ୍କର ଏସବୁ ନଥିଲା, ଖୁସି ନଥିଲା, କିନ୍ତୁ ସେମାନେ ସୁଖରେ ଜୀବନ କଟାଉଥିଲେ। ଆମେ ବର୍ତ୍ତମାନ ଏହି ଖୁସି ପାଇଁ ଯାବତୀୟ ନିଜ ଜୀବନଟାକୁ ପଳେ ପଳେ ତୁଳେ ତୁଳେ ଦଗ୍ଧ କରୁ। ମଣିଷ ଭଲ ଭାବରେ ଜାଣିଛି, ମୁଁ ଗୋଟିଏ ରୁମ୍ରେ ଶୋଇବି, ଗୋଟିଏ ବାସନରେ ଖାଇବି, ଗୋଟିଏ ବିଛଣାରେ ଶୋଇବି, କିନ୍ତୁ ଆମେ କ'ଣ କରୁଛେ, 4 ରୁମ୍ ଥିବ, ମେଞ୍ଚେ ବେଡ଼୍ ପଡ଼ିଥିବ, ଯେଉଁ ବେଡ଼୍ ପଡ଼ିଥିବ ଏଡ଼େ ମୋଟା ଗଦି ଥିବ, ଇଏ ସବୁ ଆମେ ଯାବତୀୟ କରୁଛେ, ଯାହାର ବୁଝ ଆଜୀବନ ମୋତେ ବହନ କରିବା ପାଇଁ। ବ୍ୟକ୍ତିଗତ ଜୀବନ କଥା ନୁହଁ, ଆମର ସାମାଜିକ ଚଳଣି କଥା। ମଣିଷ ଉପରେ ସାତ୍ତ୍ୱିକ ସୁଖ ପାଇଁ ପୂଜା କରେ, ଯଦି ଚିନ୍ତା କରନ୍ତୁ ମା ଦୁର୍ଗାଙ୍କ ସାମ୍ନାରେ ଯେଉଁ ପୂଜା କରିବା ପାଇଁ ଶାନ୍ତ ଗମ୍ଭୀର ପରିବେଶ ଥିବ, ଶଙ୍ଖ ହୁଳହୁଳି ଥିବ, ସେଠି ଯେଉଁ ଭକ୍ତିଟା ଆସିବ, 4 ସାଉଣ୍ଡ ବକ୍ସ ବାଜୁଥିବ, ବାଣ ହାବଳେ ପୃଥିବୀ କମ୍ପୁଥିବ, ଠାଉଁ ଠାଉଁ ଶବ୍ଦ ହେଉଥିବ, ପ୍ରକୃତରେ ସେଇ ସୁଖ ମିଳେ। ଆଖିକୁ ଇରିଟେସନ୍ ଆସେ, କାନକୁ ଇରିଟେସନ୍ ଆସେ, ମନ କରିଥିବ, ଆମେ ସେଇଟା ହିଁ କରୁ। ଏସବୁ ଆମେ କରୁଛୁ, ପ୍ରକୃତରେ ଏଥିରେ ଆଧ୍ୟାତ୍ମିକତା ଉନ୍ନେଷ ନଥାଏ, ଏସବୁ କେବଳ ଅନ୍ୟକୁ ଦେଖାଇବା ପାଇଁ।
1: ମୁଖ୍ୟ ବକ୍ତା ଶିକ୍ଷାବିତ୍ ଡକ୍ଟର ଜଗତବନ୍ଧୁ ଆଚାର୍ଯ୍ୟ ମହୋଦୟ ତାଙ୍କର ବକ୍ତବ୍ୟରେ କହିଲେ,
3: ଏଠି ବସେଇ ଗୋଟେ ସତ୍ ସର୍ଜନା କରିବାର ଯେଉଁ ପ୍ରୟାସ, ସିଏ କାହିଁକି କରିବ, ଆମେ କାହିଁକି ତାଙ୍କ ପଛରେ ପଡିକିରି ଆମକୁ ଟିକେ ସେ କଳ୍ପବଟ ପାଖରେ ବସିବାର ସୁଯୋଗ ଦିଅ, ଏଇ ପ୍ରକ୍ରିୟାଟା ଆମେ କାହିଁକି ସାମାଜିକ ସ୍ତରରେ ଗୋଟେ କରିବା ନାହିଁ। ହାତରେ ଗୋଟେ ରାକ୍ଷୀ ବାନ୍ଧିଦେଲେ ସମାଜ ଆପଣଙ୍କୁ ବାନ୍ଧିଦେବ, ଆପଣଙ୍କୁ ସୁରକ୍ଷା ଦେବା ପାଇଁ ଯେଉଁ ବନ୍ଧନ ଦରକାର ସେ ବନ୍ଧନ ଠାରୁ ଛିନ୍ନ ହୋଇ ଆପଣ ସୂତା ଖଣ୍ଡେ ବାନ୍ଧିକିରି ପ୍ରେମ ବନ୍ଧନରେ ବୁଲିବେ। କେତେ ଦିନ ବାନ୍ଧିବ? ଶାନ୍ତିଲତା ବାରିକ ଗୋଟେ ଭଲ ଗୀତଟା ଗାଇଥିଲେ, ସବୁ ବନ୍ଧନରୁ ମୁକ୍ତ କରି ମୋତେ ତମ ବନ୍ଧନରେ ନିଅ। ଏଇ ବନ୍ଧନଟା କ'ଣ ଆମକୁ ଆଗେ ଜାଣିବାର ଅଛି, ଆମକୁ ସୁଖ ଆଉ ଖୁସି କ'ଣ ଏଇଟାକୁ ବୁଝିବାର। ସୁଖଟା ଗୋଟେ କାଳ୍ପନିକ ଜିନିଷ, ଇଟ୍ ଇଜ୍ ଆନ୍ ଇନ୍ଫରେନ୍ସ, ଆକାଶକୁ ଶୁଭ ମିଳିପାରେ ନ ମିଳି, କିନ୍ତୁ ମିଳିଗଲେ ଯେଉଁ ଖୁସିଟା ସେ ଖୁସିଟା ଆନନ୍ଦ ବୋଧ। ଆମର ସବୁ ବେଦ କହୁ, ସବୁ ଧର୍ମଶାସ୍ତ୍ର କହୁଛି, ଦୁନିଆର ସବୁ କର୍ମର ଏଣ୍ଡଟା ହେଉଛି ଆନନ୍ଦ ଟିକେ ପାଇବା, ସେବା କରିକି ଆନନ୍ଦ ପାଇବା। ସଙ୍ଗମ ଯଦି ନ ହେଇପାରିଲା ସମୁଦ୍ରରେ ନଦୀ ଜୀବନ ବ୍ୟର୍ଥ ହେଇଗଲା। ଆମର ଲକ୍ଷ୍ୟ ଯଦି ବ୍ରହ୍ମ ସହିତ ସଙ୍ଗମ ନ ହେଇପାରିଲା ତାହେଲେ ଜୀବନ ବ୍ୟର୍ଥତା ଆସିଲା। ଏଇ ଯୋଉ କହିଲେ ସମସ୍ତଙ୍କ ଦେହରେ ଭଗବାନ ଅଛନ୍ତି, ଆତ୍ମିକ ଚେତନା ଟିକ ତାଙ୍କ ଭିତରେ ଅଛି, ଯେଉଁ ଭଗବାନ ଅଛନ୍ତି ଏ କଥାଟା କହିଲେ ମୁଁ ବିଶ୍ୱାସ କରିପାରିବି ନାହିଁ।

0: ଧୋତି ଗୋଟେ ଧୋତି, ତଳେ ଗୋଟେ ଧୋତି, ଜାମା ବି ନାହିଁ। ସୁଖ ଆସିବ କ'ଣ? ସୁଖ ଖୋଜିଲେ ଆସିବ କ'ଣ? ଆମକୁ ଆଣିବାକୁ ପଡ଼ିବ ଆସ୍ତେ ଆସ୍ତେ। ଆମକୁ ଗୋଟେ ଆଶାବାଦୀ ଭାରତୀୟ ସଂସ୍କୃତି କେବେ ନଷ୍ଟ ହେଇନି, ପୁଣି ମୂଳ ପିଣ୍ଡକୁ ଫେରିଛି। ଆପଣ ଦେଖନ୍ତୁ ମୋଗଲ ଆସିଛନ୍ତି, ବହୁତ ଆକ୍ରମଣ ହେଇଛି ଭାରତ ଉପରେ, କିନ୍ତୁ ଆମ ସଂସ୍କୃତି ଧୀରେ ଧୀରେ ଆମେ ବର୍ତ୍ତମାନ କେଉଁ ଷ୍ଟେଜ୍ରେ ଅଛୁ ନା? ଆମେ ଆଗକୁ ତାଙ୍କୁ ଧରିଛନ୍ତି ନା ଆମ ପଛକୁ ଛାଡ଼ିଛନ୍ତି। ଆମେ ତ୍ରିଶଙ୍କୁ ଅବସ୍ଥାରେ ଏବେ ବୁଢ଼ୁଛନ୍ତି। ତେଣୁ ସୁଖ ଯେଉଁ ଆମେ ଆନନ୍ଦ ପାଇବା ସେଇଟା ହେଇପାରିବ ନାହିଁ, ପ୍ରଥମ କଥା। ଦ୍ୱିତୀୟ କଥା ହେଉଛି ଆମମାନଙ୍କୁ ନିଜକୁ ସଚେତନ ହେବାକୁ ପଡ଼ିବ, ନିଜ ପରିବାରକୁ ପରିଶୁଦ୍ଧ ରହିବାକୁ ପଡ଼ିବ। ଆଜିର ଯେଉଁ ଏ ସତ୍ସଙ୍ଗ ହେଉଛି, ସମସ୍ତଙ୍କର ଗୋଟିଏ କଥା, ଆମେ ସଜାଡ଼ି ହେବା, ସୋସାଇଟି ଯେତେବେଳେ ସମାଜ ସଜାଡ଼ି ହେବ, ଘର ସଜାଡ଼ି ହେବ, ଦୁନିଆ ଅଟୋମେଟିକ୍ ସଜାଡ଼ି ହେବ।
1: ଏହି ସଭାରେ ବ୍ରହ୍ମକୁମାରୀ ମାମୁନି ଏବଂ ତାଙ୍କର ସାଥୀମାନେ ସମସ୍ତଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ରାକ୍ଷୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ। ସଭା ଶେଷରେ ଗାୟତ୍ରୀ ପରିବାରର ସନ୍ଧ୍ୟାରାଣୀ ପଣ୍ଡା ଶାନ୍ତିପାଠ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ। ଶାନ୍ତି ଖୋଜୁଥିବା ବ୍ୟକ୍ତିଗଣ, ସମାଜକୁ ସଦ୍ମାର୍ଗରେ ନେବା ପାଇଁ ଚାହୁଁଥିବା ବ୍ୟକ୍ତିଗଣ ତଥା ସମସ୍ତଙ୍କ ସହଯୋଗରେ 562ତମ ମାସିକ ସନ୍ଥ ଦିବସ ପାଳନ ବେଶ ସଫଳ ହୋଇଛି। ଆଜି ତ ଆମ ପରିକ୍ରମା କାର୍ଯ୍ୟକ୍ରମର ସମୟ ଅବଧି ସରି ଆସିଲାଣି।
2: ଆମ କାର୍ଯ୍ୟକ୍ରମକୁ ଭଲ ପାଉଥିବା ଶ୍ରୋତା ଭାଇ ଭଉଣୀମାନଙ୍କୁ ଅନୁରୋଧ କରୁଛୁ, ନିଶ୍ଚିତ ଭାବରେ ପରିକ୍ରମା କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ନିଜର ମତାମତ ରଖନ୍ତୁ। ଆମକୁ ମତାମତ ଦେବାର ଠିକଣା ହେଲା ପରିକ୍ରମା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 757002।
1: ଏ ଠିକଣାରେ ଚିଠି ଦେବା ପାଇଁ ଆଦୌ ଭୁଲିବେନି। ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଇ ଆଜିର ପରିକ୍ରମା କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ପୁଣି ଆସନ୍ତା ସୋମବାର ଠିକ୍ ସକାଳ 7:25ରେ
3: ନମସ୍କାର।

ଏଇଠି ଶେଷ କରୁଛୁ ଆଜିର ପରିକ୍ରମା କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କଲେ ସତ୍ୟାନନ୍ଦ ସେଜପଡ଼ା ଏବଂ ଜୟଶ୍ରୀ ଦାସ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ଆଧୁନିକ ଗୀତଟି ଶୁଣନ୍ତୁ, ଗାଇଛନ୍ତି ଶିଳ୍ପୀ ବିନୋଦ ରାଠୋର, ଗୀତ ରଚନା ନିଜାମ।

ପ୍ରେମ ଅନେକ ସମାଧାନ ପଥ ବାହାର କରି ଏକ ସୁସଂଯତ ଜୀବନ ଗଢ଼ିଦେଇପାରେ। ଏକ ନିଷ୍ଠୁର କ୍ରୋଧ ଏବଂ ଅହଂକାରୀ ହୃଦୟକୁ କେବଳ ପ୍ରେମ ହିଁ ଜୟ କରିପାରେ। ପ୍ରେମ ପ୍ରତିଟି ପ୍ରତିକୂଳ ପରିସ୍ଥିତିରେ ସାମ୍ନା କରିପାରେ ଏକ ନିଷ୍ଠୁର ଝଡ଼କୁ।

ପ୍ରେମ ଏକ ପରିବ୍ୟାପ୍ତ ଶବ୍ଦ। ପ୍ରତିଟି ପ୍ରାଣସତ୍ତ୍ୱରେ ପ୍ରେମର ଅସ୍ତିତ୍ୱ ଅନୁଭବ ହୁଏ। ଯଦି ଆମ ଚାରିପାଖକୁ ଟିକେ ଏକ ଆତ୍ମୀୟତାର ଦୃଷ୍ଟିଭଙ୍ଗୀରେ ଦେଖାଯାଇପାରେ, ଛୋଟ ଏକ ଚାରା ଗଛ ଟିକେ ପ୍ରେମ ଆଉ ଯତ୍ନରେ କେତେ ସୁନ୍ଦର ଫୁଲ ଫଳ ଅଜାଡ଼ି ଦିଏ। କେତେବେଳେ ବିରାଟ ତରୁ ରୂପରେ ଶୀତଳ ଛାୟା ଦେବା ସହ ପ୍ରଶ୍ୱାସରେ ଜୀବନ ଶକ୍ତି ଭରିଦିଏ।

କେତେ ରୂପେ ମଣିଷ ସମାଜକୁ ସହାୟତାର ଅଦୃଶ୍ୟ ହାତଟିଏ ବଢ଼ାଇ ଜୀବନର ବାଟ କଢ଼ାଇ ନିଏ। ଡାକ୍ତରଙ୍କର ପଦେ ପ୍ରେମପୂର୍ଣ୍ଣ କଥା ରୋଗୀର ଅଧା ରୋଗ ଉପଶମ କରିଦିଏ। ପରିବାରରେ ଶିଶୁଟିଏ ଜନ୍ମ ପରଠାରୁ ପିତାମାତା ଓ ଆତ୍ମୀୟ ସ୍ୱଜନଙ୍କ ନିଃସ୍ୱାର୍ଥ ସ୍ନେହ ପ୍ରେମରେ ପ୍ରତିପାଳିତ ହୋଇ ଦୁନିଆ ଦାଣ୍ଡରେ ବାଟ ଚାଲେ, ଶିକ୍ଷାଦୀକ୍ଷା ଲାଭ କରି ସମାଜରେ ପ୍ରତିଷ୍ଠିତ ହୁଏ। ସତରେ ପ୍ରେମ ବିନା କ'ଣ ଏହା ସମ୍ଭବ ହୁଅନ୍ତା?

ଅତୀତର ପୃଷ୍ଠା ଲେଉଟାଇଲେ ଆମେ ଦେଖିପାରିବା ବାଘରାଣୀ ଖଇରୀର ପ୍ରେମମୟ ଜୀବନର ସ୍ୱର୍ଣ୍ଣିମ କାହାଣୀ। ସେଦିନର ଉଦ୍ଧାର ହୋଇଥିବା ଏକ ମାତୃହରା ବ୍ୟାଘ୍ର ଶାବକକୁ ନିଜ ଅପତ୍ୟ ସ୍ନେହ ପ୍ରେମ ଦେଇ ଲାଳନ ପାଳନ କରିଥିବା ତତ୍କାଳୀନ ବନଖଣ୍ଡ ଅଧିକାରୀ ସରୋଜରାଜ ଚୌଧୁରୀ ଏବଂ ତାଙ୍କ ପତ୍ନୀ କିପରି ଏକ ହିଂସ୍ର ପଶୁର ପିତାମାତା ପାଲଟି ଯାଇଥିଲେ ତାହା ଆଜି ବି ଭାବିଲେ ସମସ୍ତଙ୍କ ମନରେ ବିସ୍ମୟ ସୃଷ୍ଟି ହୁଏ।

ପ୍ରେମ କେବଳ ନାରୀ ଆଉ ପୁରୁଷ ଭିତରେ ଥିବା ଏକ ଆଦିମ ଆକର୍ଷଣର ଉପାଖ୍ୟାନ ନୁହେଁ। ପ୍ରେମ ପ୍ରସ୍ଫୁଟିତ ହୁଏ ସଦ୍ୟ କାକର ଭିଜା ଗୋଲାପର ସୌନ୍ଦର୍ଯ୍ୟରେ, ମାର ବାତ୍ସଲ୍ୟରେ, ବାପାଙ୍କ ଆଦରରେ, ଭଉଣୀର ସ୍ନେହରେ, ପ୍ରିୟ ପରିଜନଙ୍କ ଆପଣାପଣରେ, ବନ୍ଧୁର ବନ୍ଧୁତ୍ୱରେ, ଫୁଲର ବାସ୍ନାରେ, ପ୍ରକୃତିର କମନୀୟତାରେ, ଶିଶୁର ନିଷ୍ପାପ ହସରେ, ଝରଣାର କଳକଳ ସଙ୍ଗୀତରେ, ତଟନୀର ପ୍ରବାହମାନ ଧାରାରେ, ଆକାଶର ଆଦିଅନ୍ତ ନୀଳିମାରେ, ସାଗରର ବିଶାଳ ହୃଦୟର ଉଦାରତାରେ, ନିରିଖି ଦେଖିଲେ ପ୍ରତିଟି ଈଶ୍ୱରୀୟ ସତ୍ତାରେ ସ୍ୱର୍ଗୀୟ ପ୍ରେମର ପଦଚିହ୍ନ ସୁସ୍ପଷ୍ଟ।

ପ୍ରେମ ନିକଟରେ ଘୃଣା ହିଂସା ଦ୍ୱେଷ ସଂଘର୍ଷର ସ୍ଥାନ ନଥାଏ। ପ୍ରେମ ରତ୍ନାକରକୁ ବାଲ୍ମୀକିରେ ପରିଣତ କରିପାରେ, ଚଣ୍ଡାଶୋକକୁ ଦୟାଳୁ ଧର୍ମାଶୋକରେ ପରିଣତ କରିପାରେ। ପ୍ରେମ ଯନ୍ତ୍ରଣାରେ ଶୀତଳତାର ସ୍ପର୍ଶ ଦିଏ। ପ୍ରେମ ରହିତ ଜୀବନ ଶୁଷ୍କ କାଷ୍ଠ ପରି, ପ୍ରେମ ବିନା ସୁନ୍ଦର ଜୀବନଟିଏ ଅସ୍ତିତ୍ୱ ଅକଳ୍ପନୀୟ। ପ୍ରେମ ଯେ ଏକ ସର୍ବୋତ୍ତମ ମଧୁମୟ ସ୍ୱର୍ଗୀୟ ଅନୁଭବ, ଜୀବନ ଜୀଇଁବାର ମନହା ମନ୍ତ୍ର, ଏହା ପୃଥିବୀବାସୀ ଉପଲବ୍ଧି କରିବା ଆବଶ୍ୟକ। ତେଣୁ ପ୍ରତିଟି ମଣିଷର ହୃଦୟରେ ପ୍ରେମର ଅଲିଭା ଦୀପଟିଏ ଅବିରତ ପ୍ରଜ୍ୱଳିତ ହେବା ଆବଶ୍ୟକ।

ଏଇଠି ଶେଷ କରୁଛୁ ଆଜିର ଗୀତାଞ୍ଜଳି ଆକାଶବାଣୀ ବାରିପଦା। ସମୟ ସକାଳ 9:00। ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ।

ପ୍ରଣିପାତ କରିବା ସଙ୍ଗେ ସଙ୍ଗେ ଶ୍ରୀଗୁରୁଙ୍କ ଅଭୟ ଚରଣ ତଳର ଅନନ୍ତ କୋଟି ଦଣ୍ଡବେଦ ବେତାର ମାଧ୍ୟମରେ ଶୁଣିଥିବା ସମବେଦ ସମ୍ମାନିତ ଶ୍ରୋତା ମଣ୍ଡଳୀ ମାନଙ୍କୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ଶ୍ରଦ୍ଧା ଭକ୍ତି ନିବେଦନ ଅର୍ପଣ କରି ଏ ଅଧମ ଆରମ୍ଭ କରୁଛି ଓଡ଼ଶୀ କୀର୍ତ୍ତନ ଶିବ ପୂଜାର ମହାତ୍ମ୍ୟ କଥା ଶୁଣ।

ଜଗତର କଲ୍ୟାଣ ନିମନ୍ତେ ବୃଷବ ରୂପ ଧାରଣ କରି ପାତାଳପୁରକୁ ଯିବା ପାଇଁ କହିଛନ୍ତି। ଏହା ପରେ ପରେ ଦେବଦେବ ମହାଦେବ ବୃଷବ ରୂପ ଧାରଣ କରି କଣ କଲେ ଲେଖିଲେ ଜଗନ୍ନାଥ ଦାସ ଗୋଟେ ପଦ ଲେଖିଲେ।

ଲଙ୍କା ସିଂହରେ ଚୂର୍ଣ୍ଣ କରିବା ଦେଖି ବିଷ୍ଣୁଙ୍କର ଦଶହିତ କୁମର ମାନେ ମାରିବା ନିମନ୍ତେ ଭାବିଛନ୍ତି, କିନ୍ତୁ ମାରି ନାହାନ୍ତି। ତେଣୁ କଥାରେ ଅଛି କଣ, ନମ ବ୍ରାହ୍ମଣ ଦେବାୟ ଗୋ ବ୍ରାହ୍ମଣ ହିତାୟ ଚ ଜଗଧିତାୟ କୃଷ୍ଣାୟ ଗୋବିନ୍ଦାୟ। ଏହାପରେ ବିଷ୍ଣୁଙ୍କର ପୁତ୍ର ମାନେ ଆଜି କରିଛନ୍ତି କଣ।

ବୃଷଭ ପାଦରେ ଦୋଳି ବିଷ୍ଣୁଙ୍କର ପୁତ୍ର ମାନଙ୍କୁ ଯମପୁରୀକୁ ପଠାଇ ଦେଇଛନ୍ତି। ରମଣୀର ରଦନ ଶୁଣି ନାରାୟଣ ସୁଦର୍ଶନ ଧରି ଉଭା ହୋଇଛନ୍ତି। ଏହା ପରେ ପରେ ହେଲା ଏକ

ପକ୍ଷ ଚତୁର୍ଦ୍ଦଶୀ ତିଥିରେ ହରିହର ମିଶି ଜଗତର ହିତ ପାଇଁ ଲୋଢି ଥିବାରୁ ସେଇ ବ୍ରତର ନାମ ଜାଗର ବ୍ରତ ବୋଲି ହୋଇଅଛି। ଆଉ ସେଇ ବ୍ରତ ହରିଙ୍କୁ ଚାରି ପ୍ରକାର ମାର୍ଜନା କଲେ କଣ କଣ ଫଳ ମିଳିବ।

ରାତ୍ରିରେ ହରିହର ଭେଟ ନିମନ୍ତେ ଶିବରାତ୍ରି ଦିନ ତୁଳସୀ ଦଳରେ ପୂଜା କରାଯାଇଥାଏ, ଆଉ କୌଣସି ଦିନ ହୁଏ ନାହିଁ। ଆସ ଆମେ ସେଇ ହରିହରଙ୍କୁ ପୂଜାର ବିନ୍ଦରେ ପ୍ରଣିପାତ କରିବା ସଙ୍ଗେ ସଙ୍ଗେ ତାଙ୍କର କୀର୍ତ୍ତିଟିଏ ଗାଇବାକୁ ପଡିବ।

ଚହଲା କାର୍ଯ୍ୟକ୍ରମରେ ଆଜି ଶୁଣୁଥିଲେ ଓଡ଼ିଶୀ କୀର୍ତ୍ତନ ପରିବେଷଣ କଲେ ଶିଳ୍ପୀ ରାମଚନ୍ଦ୍ର ପୃଷ୍ଟି ଏବଂ ସାଥୀ ଆକାଶବାଣୀ ବାରିପଦା ସମୟ ଦିନ 12:30। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ।

କାର୍ଯ୍ୟକ୍ରମ ଏତେବେଳେ ଯାଏଁ ଶୁଣୁଥିଲେ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ ଆକାଶବାଣୀ ବାରିପଦା। ସମୟ ଷ୍ଟୁଡ଼ିଓ ଘଡ଼ିରେ ଦିନ ଗୋଟାଏ ବାଜି 20 ମିନିଟ। ପ୍ରଚାର କରୁଛୁ ମହିଳା ମହଲ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରୁଛନ୍ତି ଶର୍ମିଷ୍ଠା ମହାନ୍ତି।

0: ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ। ଦିନ ଥିଲା ପରିବାରଗୁଡ଼ିକ ଯୌଥ ପରିବାର ଥିଲା। ଜେଜେବାପା, ବାପା, ବଡ଼ବାପା, ଦାଦା ସମସ୍ତେ ଏକାଠି ରହୁଥିଲେ, ଏକାଠି ବସୁଥିଲେ, ଗୋଟିଏ ପତରରେ ଖାଉଥିଲେ। ମୋ ପିଲା ବୋଲି ନ କହି ଆମ ପିଲା ବୋଲି ପରିଚୟ ଦେଉଥିଲେ। ବାପା କହିଯାଇଥିବା କଥାକୁ ଅକ୍ଷରେ ଅକ୍ଷରେ ପାଳୁଥିଲେ ପୁଅ। ଘର ମଝିରେ ପାଚେରୀ ଉଠୁନଥିଲା କି ବିଲ ମଝିରେ ଭିଡ଼ ନଥିଲା। ଯଦି କିଛି ଅସୁବିଧା ହେଉଥିଲା ତେବେ ପରିବାରର ମଙ୍ଗଳ ପାଇଁ ବଡ଼ ପୁଅ ସର୍ବସ୍ୱ ତ୍ୟାଗ କରୁଥିଲେ। ଏମିତି ଏକ ପୃଷ୍ଠଭୂମି ଉପରେ ରଚିତ ନାଟକ ମାଟିର ମଣିଷ। ଆଜି ଶୁଣନ୍ତୁ ନାଟକ ମାଟିର ମଣିଷର ପ୍ରଥମ ଭାଗ। ମୂଳ ରଚନା କାଳିନ୍ଦୀ ଚରଣ ପାଣିଗ୍ରାହୀ।
1: ଆଇ
2: ଏ ଆଇ
1: ଆଇ
2: ଆଇ ଏ ଆଇ
1: ଆମ ଝାଡ଼।

0: ଆସି ଅଧ ହେଲାଣି, ତମେ ଦିଟା ଯାଉନ ଶୋଇବ।
1: ଶୋଇବୁ? ନା ନା ନା ନା, ଦାଦି ମେଲଣକୁ ଯାଇଛି, ଆମ ପାଇଁ କେତେ କଣ ଆଣିଥିବ। ଇଏ କହୁଛି କଣ ନା ଶୋଇବୁ ଯା।
2: ନା ନା, ଆମେ ଶୋଇବୁନି, ଦାଦି ଆସିବା ଯାଇ ଚେଇଁଥିବୁ।
3: ବୋଉ ଲୋ, ଏଇ ନେ ଆଳୁ ପିଆଜ ବା ଦୁକୁତା, ତୋ ପାନ ଗୁଆ ଗୁଣ୍ଡି ଯାହା କହିଥିଲୁ ସବୁ ନେଇଯାଇଛି।
0: ଆରେ ମୋ ପାଇଁ ଆଣିଛୁ?
3: ହଁ
0: ଦେ ଦେ। ଆଲୋ ଏ ବୋହୁ, ଆଲୋ ଛକଡ଼ି ଆଇଲାଣି, ଏ ବେଗି ବେଗି ତା ପାଇଁ କଣ ଟିକେ ସନ୍ତୁରି ଦେ, ନହେଲେ କଣ ନାଇ କଣ କରି ବସିବ।
3: ତୁ ଶୋଇବୁ ଯା। ଆଲୋ ହାଁଟା କରି ଏମିତି ଅନେଇଛୁ କଣ ମ, ଯା ଶୋଇବୁ ଯା। ଆଙ୍କଲ ବଡ ବଡ ଦିଟା ଆଙ୍କର ଦିଅ, ମୁଁ ଆଣିଛି କୋରା ଖଇ ତମ
2: ପାଇଁ।
3: ଆଉ
2: ଆମ ପାଇଁ କଣ ଦେଇ ଖେଳ ନା ଆଣିନ?
3: ମୋ ଚୁନାଙ୍କ ପାଇଁ ଆଣିଛି ଖେଳନା, ଏଇ ଦେଖ।

0: ମୁଁ ଯେତେବେଳେ କୋଲକାତା ଯିବି ନା ତମମାନଙ୍କ ପାଇଁ ଆହୁରି ବଢିଆ ବଢିଆ କଣ୍ଢେଇ ନେଇକି ଆସିବି।
1: ଖରା ଭିତରେ ପାଦ ଦେଲା କି ନ ଦେଲା ପିଲା ଗୁଡଙ୍କୁ ଧରି ଆଗ କେଟର ଲଗେଇ ଦେଲା।
0: ନାଇଁ ବା ସିଏ
1: ମଣିଷକୁ ଟିକେ ଶୋଇ ବସେଇ ଦଉନି। ଯାଉନୁ କାଳିମାଟି ଯିବୁ କି କଲିକତା ଯିବୁ କୁଆଡେ ଯିବୁ ଯା। ଇଏ ପୁଣି କଲିକତା ଯିବ କାଳିମାଟି ଯିବ ରୋଜଗାର କରି ମତେ।

0: ଅଛି ବ
1: ଯା କୁଆଡ଼େ ଯିବୁ ଯା
2: ଏ ବା ତୁ ସତ କହୁଛୁ ମୁଁ କାଳିମାଟି ଯିବି
1: କ'ଣ କ'ଣ କ'ଣ କ'ଣ ଆରେ
2: କାଳିମାଟି
1: କୁହନି କାଳିମାଟି ହଁ କାହିଁକି ଯିବୁ କାହିଁକି ଯିବୁ ଗାଁ ମାଟି ତତେ କ'ଣ ଗନ୍ଧେଇଲାଣି ଆରେ ବାପ ତେଲ ବିନେ ନଣ୍ଡା ନା ପୁଅ କହୁଛି ବୁଲେଇ ମେଣ୍ଟି ରଖିବ ଆରେ ବାପ ଯା ସାତ ପୁରୁଷ ତ ଏଇ ମାଟିରେ ଗଲେଣି ଆଉ ତୁ ଗୋଟେ ବେଶୀ ରୋଜଗାର କରି ପଥର ଚାନ୍ଦିନୀ କରିବୁ ନାଇଁ
2: ନାଇଁ ସିଏ
1: ଚପ ନୀଲଠା କୋଉଠିକାର କହୁଛି କ'ଣ ନା କାଳିମାଟି ଯିବ ଦାଦା ଶୋଇବୁ ଯା ଶୋଇବୁ ଯା
2: ଯା ଯା ଶୋଇବୁ ଯା ଏଇଠି ରହିକିରି କହିଲି ଏଇଆ କରୁଥିବି ଆଉ ସୁନା ଫଳିବ ନା ସିନା ଗୁଡ଼ଟା ଫଳିବ ମୋ ଦେଇ ସେ ଚାଷବାସ ହେଇପାରିବନି ମ କେତେ କଷ୍ଟରେ ଇଏ କୁରୁତା ଉହାସ କୋଟ କରିଛି ଆର ଗାଁ ଦୁଃଖାଇ ଏଥର କଲିକତାରୁ ଫେରିଲା ବେଳେ ମୋ ପାଇଁ ଲୁହା ବାକୁସ ବ୍ୟାଟେରୀ ଲଟକଣ ଜୋତା ଛତା ଚଷମା ସବୁ ଆଣିଦେବ ବୋଲି କହିଛି ସିଏ କେମିତି ତେରିଟା ତାର କାଟୁଛି ସିଏ ତାକୁ ଦେଖିଲା ଦିନରୁ ତ ମୋ ମନଟା ଖାଲି କଲିକତା ଯିବାକୁ ଉଚ୍ଛନ୍ନ ହଉଛି ତ ଚାଲି ଯାଆନ୍ତିନି କି ଖାଲି ତୋରି ପାଇଁ ପୁରା ଲୋନେ ତ
3: ସତେ ମରି ଯାଉଥାଏ ଏତେ ମତେ ଭଲ ବାସୁ ମୁଁ ଘରେ ପଶିଲେ ତୁ ବାହାରେ ବସୁ କୋଉଦିନ ଏତେ ସକ ବହି ପଢୁଥିଲା ବା
2: ହ୍ୟାଲୋ ଏ ନେତ
3: ମେଲଣକୁ ଯାଇଥିଲୁ ପରା ଝିଆରୀ ପୁତୁରାଙ୍କ ପାଇଁ ବାଉଁଶି ଆଇ ଖେଳନା କଣ୍ଢେଇ ଆଣିଲୁ ଆଉ ମୋ ପାଇଁ କଣ ଆଣିଛୁ ବା
2: ଆଲୋ ଆଣିଛି ବା ତୋ ପାଇଁ ନ ଆଣି ଆଉ କାହା ପାଇଁ ଆଣିବି
3: ଦେଲୁ କଣ ଆଣିଛୁ ମୋ ପାଇଁ ଟିକେ ଦେଲୁ
2: ଏ ନେତ ନେତ ଆଲୋ ଟିକେ ପିନ୍ଦେ ଦେଖିବା କେମିତି ଦୁଛୁ
3: ମୋ ଗରଜ ପଡିଛି ଯାଉଥିଲି ୟାରି ପାଖରେ ପିନ୍ଧି ଝମର ଝମର ହବାକୁ
2: ଆଉ କା ପାଖରେ ପିନ୍ଧିବୁ ବା ଏଇଠି ବ ମୁଁ ପିନ୍ଧେଇ ଦେବି
3: ମଲେ ମଲେ ମଲେ କେଡେ ମାଇଛି ଆମର ତ ତମ
2: ଆଲୋ ଓହୋ ନାଇଁ ନାଇଁ ନାଇଁ
3: ନାମ ଗୋଡ ଛାଡିଲୁ
2: ଓହୋ ଟିକେ ବମ୍ରୁ ପିନ୍ଧେଇ ଦଉଛି କେହି କୁଆଡେ ନାହାନ୍ତି ବା ବ୍ରହ
3: ହଉ ହଉ ହଉ ଦେଲୁ ମୁଁ ପିନ୍ଧୁଛି ଦେ
4: ଛମ୍ ଛମ୍ ଛମ୍ ଛମ୍

0: ମତେ ନିଦ ଆଇଲାଣି।
1: ଏ ନେତ ନେତ ହାଲୋ ଏ ନେତ ହାଲୋ ଶୁଣ ଶୁଣ ନେତ
0: ବହୁ ଆଲୋ ହେ ବହୁ ମଲାରେ ଆତି ଆସି କେତେବେଳୁ ପାଇଲାଣି। ଏ ତମ ଦିଟାକୁ କଣ କିଛି ମାଲୁମ ପଡ଼ୁନି କି? ମୁଁ ବୁଢ଼ୀଟା ଆତି ପାଆଁତାରୁ ଉଠି ଦୁଆର ଲିପି ନିଚି ପଡ଼ା କରିସାରିଲିଣି। ଆଲୋ ତମେ ଦିଟା ମୋର ଆଉ କଣ କରିବ ବା? ତମ ଦିଟାକୁ କଣ ସାଆଁତାଣି କରିବାକୁ ଘରକୁ ଆଣିଥିଲି କି? ଆଲୋ ହେ ବଡ଼ ବୋଉ,
2: ସକାରୁ ଦିନ ଯାକ ଅଛି ବାସି ମୁହଁରେ ମଣିଷ ପାଣି ଦେଇନି, ପାଟିଟା ଆରମ୍ଭ କରିଦେଲିଣି। କାହାକୁ ଏମିତି ସାଆଁତାଣି କରି ରଖିଛ ବା? ଛିଣ୍ଡି ଗଲେ ଗଣ୍ଠେଇବାକୁ ନାହିଁ, ଖାଇଲେ କି ନ ଖାଇଲେ କେହି ପଚାରିବାକୁ ଯାଏନି।
0: ଆଲୋ ମାଇତି ଜନମ ବଡ଼ ହିନି ଛକରା ଜନମ, ମାଡ଼ ଖାଇବେ ଗାରି ଖାଇବେ ସବୁ ସହି ପଡ଼ି ରହିବେ। ଆଲୋ ତାଙ୍କର ଖାଇବା କ'ଣ ପିନ୍ଧିବା କ'ଣ? ଏଇ ମରଦଙ୍କ ପାଇଁ ପିଲା ଛୁଆଙ୍କ ପାଇଁ ତାଙ୍କର ଜୀବନ, ସେଇ ତ ତାଙ୍କର ସୁଖ, ସେଇ ତ ତାଙ୍କର ଭଲ ମନ୍ଦ। ଏ ତିରି ଜନମରେ ସୁଖ କ'ଣ ଖୋଜିବା, ଅସ କ'ଣ କରିବା?
2: ହଁ ଏସବୁ କଥା ଖାଲି ମରି ବେରକୁ କାଇଁ, ସାନକୁ ତ ଡାକିଦିନେ ଏ କଥା କହୁନ।
0: ଆଲୋ ସାନ ଯାଟା ସାଙ୍ଗରେ ବାଦ କରୁଛୁ, କଜିଆ କରିବ ଗୋର କରିବ ଶେଷକୁ ଘର ଭାଙ୍ଗିବ ଏଇଆ ତ? ଆଲୋ ହେ ନେତ ଆସି ବୁଟିଲ,
2: ଆଉ ଟିକେ କରେଇ କରି ଡାକୁନ।
3: କଣ କହୁଛ?
0: ଏ ବସି ବୁଟିଲ, ମୁଣ୍ଡଟା ତୋର ଝୋଟ ପରି ଅଡୁଆ ହେଇଛି, ଟିକେ କୁଣ୍ଡେଇ ଦିଏ।
2: ମଲା କଣ ପିଲା ହେଇଛି କି ଏତିକି ବସି ତାଉତ କରୁଥବ?
3: ମଲାରେ କେତେ ବିଚାର ପଡ଼ିଛି ବା ମୋ ନାଁରେ, କାହିଁକି ବା ମୁଁ ତ ଖାଉଛି ମୋର ଭାତ, ୟାଙ୍କର କିଆଁ ଗାଲରେ ହାତ। ମୋରି ଉପରେ ଚଟୁ ଚଲେଇବାକୁ ସମସ୍ତେ କାହିଁକି ସବୁବେଳେ ଚାହିଁ ବସିଛନ୍ତି ବା? ଛାଡ଼ ଛାଡ଼, ମୁଣ୍ଡ କୁଣ୍ଡେଇବା ମୋର ଦରକାର ନାହିଁ।
2: ଦେଖିଲେ ଟି କେମିତି ଦୁମୁ ଦୁମୁ ହେଇ ଚାଲିଗଲା, ତମର ଗୁଣର ବୋହୁ ପରା ମାଛି କି ମ ବୋଲି କହି ଶିଖିନି, ଏଇନେ ଦେଖିଲ ଟି।
0: ଆଲୋ ତୁ ନିହ ଭଲା, ଯା ଯା ଧାନ ଗଣ୍ଡେ ଖରାରେ ପକେଇ ଦେ।
2: କାହିଁକି ବା, ମୁଁ କଣ ଏକା ଖାଇ ଯାଉଛି କି? ଆଉ କାହାକୁ ଉଚ୍ଚୁନି, ମୁଁ ପାରିବିନି, ମୋ ଛୁଆ ଉଠିଲାଣି ମୁଁ ଯାଉଛି।
0: ଆଲୋ ସବୁବେଳେ ଖାଲି ସେଇ ଭାଗ ବଣ୍ଟରା, ସବୁବେଳେ ଖାଲି ଘର ଭଙ୍ଗା କଥା, ଏ ସବୁ ଦେଖିବା ଆଗରୁ ମତେ ଯାହା ମରଣ ନହେଲା।

0: ଆରେ ଗାଁର କଥା
1: ସୋନା ମହାକୁଡ ବନା ମହାନ୍ତି ମୁଣ୍ଡ ପଟା ଫଟି ଚାଲିଛି ପାଟି
0: କାହିଁକି ଆରେ କାହିଁକି ଆରେ କାହିଁକି
1: ଦାବାଡି କି ବାଡ ଯାଇଛି ମାଡି ସେଥିଲାଗି ଦୁହେଁ ବାଡିଆ ବାଡିରେ ବାଡିଆ ବାଡିରେ ବାଡିଆ ବାଡି
0: ବୁଝିବା ବୁଝିବା ଆରେ ବୁଝିବା।

0: ଚାକିରି କରିଛି ନା କଣ?
1: ହଁ ଆଜ୍ଞା,
0: ଘରେ ଅଛି ନା ଚାକିରି କି ଗଲାଣି ସେଇଟା?
1: ଆଜି ସକାଳେ ତ ଦେଖିଥିଲି ଭାଇନା, ଇଏ ବୁଝିଲେ ଭାଇନା, ବରଜୁ ପ୍ରଧାନ ତା ବୋପା ଢଙ୍ଗ ନେଇଛି, ଚାକିରିକୁ ନ ଯାଇ ଯଦି ଗାଁରେ ରହିଲା ନା ତମ ଆମକୁ କଣ୍ଟା ହେଲା ବୋଲି ଜାଣ ଭାଇନା।
0: ଆରେ ଚନ୍ଦରା, ମୋ ନାଁ ପରା ହରି ମିଶ୍ର।
1: ଆଜ୍ଞା,
0: କଣ୍ଟାକୁ କେମିତି କଣ୍ଟାରେ କାଢିବାକୁ ହୁଏ ସେ କଥା ମତେ ବେଶ ଜଣା।
2: ଆରେ ଉଠା କମ୍ବଳ, ତୁ ଫିକାରେ ଛତା, ମାମଲା ବଢ଼ିଲା, ଏବେ ଘରକୁ ଯିବା, ଆରେ ଘରକୁ ଯିବା, ଆରେ ଘରକୁ ଯିବା।
3: ଜେଜେ ଆଇ ଚାଲିଗଲା ବୋଲି ତୁ କାନ୍ଦୁଛୁ?
4: ନାଇଁ ଲୋ, କାନ୍ଦିବି କାହିଁକି, ଆଇ ଚାଲିଗଲା ସିନା, ତୁ ପରା ଅଛୁ।
5: ବାପା, ବାପା
4: ବରଜୁ, ମୋ ପାଖକୁ ଆ, କଣ କହିବୁ?
5: ବାପା ଛୁଟି ମୋର ପୁରିଗଲାଣି।
4: କଣ ଚାକିରି କି ଯିବୁ?
5: ହଁ, ବନ୍ଦୋବସ୍ତ କାମ ଆରମ୍ଭ ହେଲାଣି, ନଗଲେ ଉପର ହାକିମ ରାଗ କରିବେ।
4: ଆରେ ଚାକିରି ତାଳ ଗଛର ଛାଇ, କ୍ଷଣେକେ ଅଛି କ୍ଷଣେକେ ନାହିଁ, ଦରକାର କଣ କହିଲୁ ବାପ? ବୋପା ଅଜା ସାତ ପୁରୁଷ ତ ଏଇ ମାଟି ତାଡ଼ି ତାଡ଼ି ଗଲେଣି, ନଙ୍ଗଳ ଛାଡ଼ି କଲମ ଧରିଲେ, ଧନ କମେଇଲେ ଆମେ କୋଉ ସ୍ୱର୍ଗକୁ ଉଠିଯିବା? ଏଇ ଆମ ଗାଁ ହରିମିଶ୍ରକୁ ଦେଖୁନୁ, କେତେ ରାଣ୍ଡି ଖଣ୍ଡିକ ତଣ୍ଟି ଚିପି ଧନ କମେଇଛି। ହଁ, କଣ ହବ ସେ ଧନରେ, ଖାଲି ତତଲା ନିଶ୍ୱାସ।
5: ବାପା, ଆମର ଧନ ସମ୍ପତ୍ତି ତ ଲୋଡ଼ା ନାହିଁ, ହେଲେ ଯୋଉ ଆଣ୍ଠୁ ପକେଇ ବିଲ ବାଛୁଥିଲେ ସେଇଆ ଯଦି ରହିବ, ତାହେଲେ ବଡ଼ ବଡ଼ିଆ ଯାକ ଆମକୁ ପେଡ଼ିବେ ପେଶିବେ ନାହିଁ, ତ ଆଉ କାହାକୁ ପେଡ଼ିବେ ପେଶିବେ?
4: ଆରେ ଧନ ସମ୍ପତ୍ତିରେ ସବୁ କିଣା ହୁଏ ରେ ବାପ, ହେଲେ ପୁଣ୍ୟ କିଣା ହୁଏନି, ପୁଣ୍ୟ କିଣେ ଖାଲି ମଣିଷ ପଣିଆ, ଯୋଉଠି ମଣିଷ ପଣିଆ ଯେତିକି କମତି ସେଠି ପାପ ସେତିକି ବେଶି।
5: ବାପା, ତମେ ଠିକ କହିଛ ବାପା, ଜଣଙ୍କର ନୌକରୀ କରି ଜଣଙ୍କର ତଳିପା ଛାଟି ଆଉ ଜଣଙ୍କ ମୁଣ୍ଡରେ ଗୋଡ଼ ଥୋଇ ହାକିମି କରିବା କେଡ଼େ ଅଲାଜକ ପଣିଆ କହିଲ? ବାପା, ସାତ ପୁରୁଷ ତ ଏଇ ମାଟି ଛାଡ଼ି ମାଟିର ମଣିଷ ହେଇ ମାଟିରେ ମିଶିଲେ, ମୁଁ ତ ସେଇ ମାଟିର ମଣିଷ, ମୁଁ କାହିଁକି ଏ ସୁନା ହରିଣ ପଛରେ ଧାଇଁବି?
4: ଏବେ ତୁ ବୁଝିଲୁ ମୋର ଚିନ୍ତା ଗଲା। ହଁ, ଆଉ ଗୋଟାଏ କଥା ମନେ ରଖିଥିବୁ ବାପ ବରଜୁ, ତମେ ତ ଯୋଡ଼ିଏ ଭାଇ, ମୋ ଅନ୍ତେ ବିଲ ମଝିରେ ହିଡ଼ ପକେଇବନି କି ଘର ମଝିରେ ପାଚିରି ଉଠେଇବନି, ଏଇଥିପାଇଁ ସବୁବେଳେ ତୁ ଜଗିଥିବୁ ବାପ।
5: ତମକୁ କଥା ଦଉଛି ବାପା, ମୋ ଜୀବଦଶାରେ ସେ କଥା କେବେ ମୁଁ କରିଦେବିନି।
4: ଓହୋ, ମୁଁ ଏଥର ଶାନ୍ତିରେ ଆଖି ବୁଝିବି ରେ ବରଜୁ, ଶାନ୍ତିରେ ଆଖି ବୁଝିବି।
5: ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ପଦୁ ଗଳୁଛି ମକରନ୍ଦ।
3: ଜେଜେକୁ ପଚାରୁନ ତମ ପାଇଁ କଣ ଅଖିଛି?
5: ସେ ମକରନ୍ଦ ପାନ କରି ହେଳେ ତରିଲେ ବ୍ରଜ ନାରୀ, ସେ ବ୍ରଜ ନାରୀଙ୍କ ପୟରେ ମନ ମୋ ରହୁ ନିରନ୍ତରେ। ମନ ମୋ ନିରନ୍ତରେ ରହୁ, କୃଷ୍ଣ ବୋଲି ଜୀବ ଯାଉ।
6: ବାପା, ବାପା, ବାପା।

0: ହେଲୁ ଧର୍ମୁ, ଆମ ଗାଁଟାକୁ ଏ ହରିମିଶ୍ର ସାରିଦେବ, ତାକୁ ଧର୍ମ ସହିବ ନାହିଁ ରେ, ଜମା ଧର୍ମ ସହିବ ନାହିଁ।
1: ଧର୍ମ? ଧର୍ମ କ'ଣ ଆଉ ଅଛି?
0: କ'ଣ କହିଲୁ କିରେ, ଧର୍ମ ନାହିଁ? ହରେ ଧର୍ମ ନାହିଁ ତ ଏ ପୃଥିବୀ କେମିତି ଆତଜାତ ହେଉଛି?
1: ଖାଲି ଅଧର୍ମ, ଅନ୍ୟାୟ, ପାପ। ଭୁଆଁ ବିଲେଇ ବଳୁଆ ପଡ଼ି ଉଣ୍ଡି ଉଣ୍ଡି ନିଜ ପିଲା ଛୁଆଙ୍କୁ ଖାଏ। ମଣିଷ କ'ଣ ସେଇଆ? ଗରିବ, ଗୁରୁବା, ଦୁର୍ବଳିଆ, ଆଉ ପାଞ୍ଚଟାକୁ କ୍ଷୀଣ ଖରାପ କରି ନିଜେ ମୋଟା ହେଇ ବଢ଼ିବ?
0: ଆମେ ୟାକୁ ତାକୁ କାହିଁକି ନିନ୍ଦିବାରେ ଧର୍ମ? ଆମେ ଦୋଷୀ ବୋଲି, ଆମେ ପାପି ବୋଲି ଧର୍ମ କୁଆଡ଼େ କ'ଣ ଚାଲିଯିବ?
1: ହଁ, ଶ୍ୟାମ ପ୍ରଧାନ ବୁଢ଼ା, ଏତେ ଧର୍ମ ଧର୍ମ ହେଉଥିଲା ପରା, ମଲା ପଛେ ପେଟକୁ ମୁଠେ ଭଲ କରି ଖାଇବାକୁ ପାଇଲା ନା ଘୋଡ଼େ ହବାକୁ ଖଣ୍ଡେ ଅଙ୍ଗା କରିପାରିଲା? ବାକି ବରୁଜ ଏଇଟା ଅବିକଳ ତା ବୋପା ଢଙ୍ଗ ଧରିଛି, ସେ ବି ସେମିତି ହବ।
0: ହରେ ଧର୍ମ କାମ ପାଇଁ ଗୁଣ୍ଡୁଚି ମୂଷାଟାଏ ପରା ସେତୁ ବନ୍ଧରେ ମାଟି ପକେଇଲା, ଜାଣିନୁ? ମାଙ୍କଡ଼ ଗୁଡ଼ାକ ହାଣ ମୁହଁରେ ବେକ ପତେଇଲେ, ହେଲେ ଆମେ କରୁଛେ କ'ଣ? ଆରେ ଆମର ତ ଘରକେ ତିନି ଫାଙ୍କ, ବାପ ପୁଅ ଭିତରେ, ଭାଇ ଭାଇ ଭିତରେ, ସ୍ୱାମୀ ସ୍ତ୍ରୀ ଭିତରେ ମନ ମିଳୁନି, ଆକୁ ତାକୁ ନିନ୍ଦିବା କାହିଁ କହିଲୁ? ଆରେ ଅସଲ କର୍ମ ହେଲା ମାଟିକୁ ସୁନା କରିବ, ସୁନାକୁ ମାଟି କରିବ।
1: ମୁଁ କିନ୍ତୁ ଗୋଟିଏ କର୍ମ କଥା ବୁଝିଛି ଯଦୁ ଭାଇ, ଆମକୁ ଯିଏ ପେଡ଼ିବ ପେଶିବ ଆମେ ତାକୁ କେବେ ଛାଡ଼ିବାନି। ବାଘ ଆମକୁ ଖାଇଲେ ଆମେ ତାକୁ ତେନ୍ତାରେ ମାରିବା, ମୁଣ୍ଡ ଦେଖେଇବାନି। ତୁ ବରୁଜୁଆ କଥାରେ ସେମିତି ଧର୍ମ ଧର୍ମ ହଉଥା, ମୁଁ ଯାଉଛି।
0: ଏ ଏ ଧର୍ମ ଧର୍ମ, ଆରେ ଶୁଣୁ, ଆରେ ଏଗୁଡ଼ାକ ମଣିଷ ପଣିଆ ନୁହଁ ରେ, ବରୁଜୁଆଇ ଶୁଣିଲେ କ'ଣ କହିବ କହିଲୁ?
1: ହଁ ବରୁଜୁଆ କି କହିଦବୁ, ଧର୍ମ ତା ବାଟ ବାଛି ନେଇଛି।
2: ସକାର ପହରୁ ଧାନ ଗଣ୍ଡାଏ ଖରାରେ ପଡିଛି ଯେ, ନେଉଟେଇ ଦବାକୁ କାହା ହାତ ଚରୁନି କି ଗୋଡ ଚରୁନି, କାହିଁକି ବା? ମୁଁ କ'ଣ ଏକା ଖାଇ ଯାଉଛି କି, ଆଉ କାହାକୁ ଉଚୁନି? ସେମିତି ପଡିଥାଉ ମୁଁ ଜମା ଉଠେଇବାକୁ ଯିବିନି।
3: କାହିଁକି ବା? ମୁଁ କାର ଖାଏ ନା ଧାରେ, ମତେ କାହିଁକି କିଏ କହିବ ବା? ଗଣ୍ଡାଏ ଖାଇବି ବୋଲି ବାର ଅର ଖିତିଆଣୀଙ୍କ ଠୁ କାହିଁକି ବାର କଥା ଶୁଣିବି? ଆଜି ଆସୁ ସେ ମରଦ, ତା ଭାଇ ଭାଉଜ ଝିଆରୀ ପୁତୁରାଙ୍କୁ ନେଇ ସେ ରହୁ, ମତେ ମୋର ଅଲଗା ହାଣ୍ଡି କରିଦଉ। ହଁ ଆସିଗଲେ
4: ନେତ, କିଲୋ କଣ ହେଲା ବା, ଏମିତି ଫଁ ଫଁ କିଆଁ ହଉଛୁ, କଣ ହେଇଛି କି?
3: ଯା ଭାରି, ମତେ ରଗାନା କହୁଛି। ହଁ
4: କିଲୋ, କାହିଁକି?

0: କାହିଁକି ବା ତୁ ସେମିତି କହୁନୁ?
1: ଆଖିରେ ପକେଇ ନା କରେ ତୋ ସଙ୍ଗୀ କହିଲା ସନ୍ଧେ ବଲୁଣ, ଆରେ କହିଲା ସନ୍ଧେ ବଲୁଣ, ସବୁ କହିଦେଲି ଲାଗେ କିଲି ବିଲି କି କହିବି ତାର ଗୁଣ, ହଁ କି କହିବି ତାର ଗୁଣ,
2: ଏନେ ତ ରାଗେ ନା ଆଉ ତୁ ରାଗେ ନା।

0: ବୁଝି ପକେଇବୁ ଖମ୍ବା ଆରୁ। ତତେ ପରା ଏତେ କରି କହିଥିଲି ତା ଛୁଆଙ୍କୁ କତିରେ ପୁରେଇବୁନି ବୋଲି, ଶୁଣିଲୁ ଶୁଣିଲୁ ମୋ କଥା?
1: ଆଲୋ, ମୁଁ କଣ କତିରେ ପୁରଉଛି କି? ସିଏ ପରା ବରେ ବରେ ଆସି ପଶୁଛନ୍ତି।
0: ହଉ ହଉ, କତିରେ ପୁରଉ ଥା, କୋରରେ ବସଉ ଥା, ପରେ ବୁଝିବୁ ଯେ ଟଙ୍କା ସୁନା ଧନ ଚାଉର ସବୁ ତ ତାଙ୍କରି ହାତରେ। ହାରା ବାହା।

0: ଆଲୋ କଣ ହେଲା ମତେ ଟିକେ କହିବୁ ଟି?
1: କଣ ଆଉ କହିବି ବା, ଧାନ ଗଣ୍ଡାଏ ଖରାରେ ପଡିଛି, ଶୁଖେଇ ଦବାକୁ ହାତ ଚରୁନି କି ଗୋଡ ଚରୁନି, ମରି ଯାଉଛନ୍ତି, ନିଆଁ ନାଗି ଯିବାକୁ ମତେ କାହିଁକି ସମସ୍ତେ କହିବେ ବା?
0: ହଁ ଆଲୋ ସେଇଟା କହିବାକୁ କିଏ ବା? ସେ ଘର କଣ ତାର? ସେ ଯେମିତି ତୁ ବି ସେମିତି, ତତେ କହିବାକୁ ସିଏ କିଏ? ତୁ ଆଗ ପଦକୁ ପଦ ଜବାବ ଦେ, ତେଣିକି ଯାହା ହବ ମୁଁ ବୁଝିବି ବା।
1: ହଁ।

0: ଏଇଠି ଶେଷ କରୁଛୁ ମହିଳା ମହଲ କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କଲେ ଶର୍ମିଷ୍ଠା ମହାନ୍ତି ଆକାଶବାଣୀ ବାରିପଦା ସମୟ ଦିନ 1:50 ହେବାକୁ ଯାଉଛି ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ କ୍ଷଣ ମଧ୍ୟରେ
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଗୁଜରାଟ ଓ ମହାରାଷ୍ଟ୍ର ଗସ୍ତରେ ଯାଇ ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀ ସତ୍ୟ ନିକେତନ ଅଞ୍ଚଳରେ କୋଠା ଭୁଷୁଡ଼ିବା ଘଟଣାରେ 6 ଜଣଙ୍କ ମୃତ୍ୟୁ, ଅନ୍ୟ 6 ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର। ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 1355କୁ ବୃଦ୍ଧି। ବାରାଣାସୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ 9ମ ରାଷ୍ଟ୍ରୀୟ ପୋଷଣ ମାସ ଏବଂ ଇଷ୍ଟ ବେଙ୍ଗଲ ଫୁଟବଲ କ୍ଲବକୁ ପ୍ରେସିଡେଣ୍ଟ କପ୍ ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟ ଏବଂ ମହାରାଷ୍ଟ୍ର ଗସ୍ତରେ ଯିବେ। ଭଦୋଦରାଠାରେ ପ୍ରଧାନମନ୍ତ୍ରୀ 35,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଉଦ୍ଘାଟନ ଓ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ ପଶ୍ଚିମାଞ୍ଚଳ ସମର୍ପିତ ମାଲ ପରିବହନ କରିଡରର 3ଟି ଗୁରୁତ୍ୱପୂର୍ଣ୍ଣ ଭାଗକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏଥିରେ 20,700 କୋଟି ଟଙ୍କା ବ୍ୟୟରେ 326 କିଲୋମିଟର ଦୀର୍ଘ ମାର୍ଗର ବିକାଶ କରାଯାଇଛି। ପ୍ରଧାନମନ୍ତ୍ରୀ ମଧ୍ୟ ନୂଆ ସାନନ୍ଦ, ନୂଆ ମକରପୁରା, ନୂଆ ଉମ୍ବରଗାଓଁ ଏବଂ ନୂଆ JNPTରୁ ମାଲ ପରିବହନ ଟ୍ରେନ୍ର ଶୁଭାରମ୍ଭ କରିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଭଦୋଦରା ଓ ତଣ୍ଡା ରୋଡ୍ ମଧ୍ୟରେ ନୂଆ ରେଳସେବାର ଶୁଭାରମ୍ଭ କରିବେ। ଏହାଦ୍ୱାରା ଭଦୋଦରା, ଛୋଟ ଉଦୟପୁର ଓ ଅଲିରାଜପୁର ଜିଲ୍ଲା ମଧ୍ୟରେ ଯାତ୍ରୀମାନଙ୍କ ଗମନାଗମନ ସହଜ ହୋଇପାରିବ। ପ୍ରଧାନମନ୍ତ୍ରୀ ଜୋବାଟ ତଣ୍ଡା ରୋଡ୍ ନୂଆ ରେଳ ଲାଇନ୍ର ମଧ୍ୟ ଆସନ୍ତାକାଲି ଉଦ୍ଘାଟନ କରିବେ। ଏହା ବ୍ୟତୀତ 9,700 କୋଟି ଟଙ୍କା ସମ୍ବଳିତ 3ଟି ନୂଆ ରେଳ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ 1,700 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା 3ଟି ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଗୁଜରାଟ ଗସ୍ତ ଅବସରରେ ଶ୍ରୀ ମୋଦି 2,600 କୋଟିରୁ ଅଧିକ ଟଙ୍କାର ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।

0: ଶ୍ରୀ ମୋଦି ଏକ ଜନସମାବେଶକୁ ଉଦ୍ବୋଧନ ଦେବେ। ପରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ଗସ୍ତ କରି ଗ୍ଲୋବାଲ୍ ଫିନ୍ଟେକ୍ ସମ୍ମିଳନୀ 2026କୁ ମୁମ୍ବାଇଠାରେ ଉଦ୍ଘାଟନ କରିବା ସହ ଉଦ୍ବୋଧନ ଦେବେ। ଚଳିତ ବର୍ଷ ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ବିଶ୍ୱସ୍ତରୀୟ ଅନ୍ତର୍ଭୁକ୍ତିମୂଳକ ଅର୍ଥବ୍ୟବସ୍ଥା ପାଇଁ ଏଜେଣ୍ଟିକ୍ ଏଆଇ, ଟୋକୋନାଇଜେସନ୍ ଓ କ୍ୱାଣ୍ଟମ୍ର ସମ୍ଭାବନା। ନୂଆଦିଲ୍ଲୀର ସତ୍ୟନିକେତନ ଅଞ୍ଚଳରେ ଗତକାଲି ଏକ କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସମ୍ପୃକ୍ତ ଅଞ୍ଚଳ ପରିଦର୍ଶନ କରି ସୁରକ୍ଷା ପଦକ୍ଷେପ ଏବଂ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଭୁଶୁଡ଼ି ପଡ଼ିଥିବା କୋଠାର 80% ଭଙ୍ଗାରୁଜା ଅଂଶ ଘଟଣାସ୍ଥଳରୁ ଅପସାରଣ କରାଯାଇସାରିଛି। ଉଦ୍ଧାର କରାଯାଇଥିବା 12 ଜଣଙ୍କ ମଧ୍ୟରୁ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 6 ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।
1: लगभग 80% मलबा हट चुका है, केवल बेसमेंट जितना मलबा रहा है। अभी इसमें 12 लोग मिले हैं जिसमें से 6 डेड हैं और 6 अभी ठीक स्थिति में हैं। उन सभी के पेरेंट्स हमारे टच में हैं। हम पूरी कोशिश कर रहे हैं कि उनको किसी भी तरह की कोई परेशानी ना हो, बच्चों को ठीक इलाज मिल रहा है।
0: ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରି ସରକାର ପ୍ରଭାବିତ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ସହ ଯୋଗାଯୋଗରେ ରହିଥିବା କହିଥିଲେ। ଆଜି ଘଟଣାସ୍ଥଳ ପରିଦର୍ଶନ ପରେ ଶ୍ରୀମତୀ ଗୁପ୍ତା କହିଛନ୍ତି ସମ୍ପୃକ୍ତ କୋଠାର ମାଲିକଙ୍କ ଅବହେଳା ଯୋଗୁଁ ଏଭଳି ଦୁଃଖଦ ଘଟଣା ଘଟିଛି। ଘର ମାଲିକଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଦିଲ୍ଲୀରେ ଥିବା ଅନ୍ୟ କୋଠାଗୁଡ଼ିକୁ ଖୁବ୍ ଶୀଘ୍ର ଯାଞ୍ଚ କରାଯାଇ ବିପଦ ସଂକୁଳ ଅବସ୍ଥାରେ ଥିବା କୋଠାଗୁଡ଼ିକୁ ଭାଙ୍ଗିବା ଲାଗି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
1: इससे बिल्डिंग के मालिक पे कार्रवाई होगी और जो इस आसपास की जितनी डेंजरस बिल्डिंग है उनको भी आइडेंटिफाइड करके ध्वस्त किया जाएगा। विशेष रूप से इस बिल्डिंग के बिल्कुल पीछे वाली बिल्डिंग को भी हमने खाली करवा दिया है और तुरंत प्रभाव में उसे भी डेमोलिश किया जाएगा।
0: ଘଟଣାରେ ଯେଉଁ ଅଧିକାରୀଙ୍କ ଅବହେଳା ରହିଥିବା ଜଣାପଡ଼ିବ ସେମାନଙ୍କୁ ମଧ୍ୟ ଚାକିରିରୁ ବହିଷ୍କାର କରାଯିବା ସହ ଦଣ୍ଡବିଧାନ କରାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି। ଇତିମଧ୍ୟରେ ସମ୍ପୃକ୍ତ କୋଠାର ମାଲିକଙ୍କ ବିରୋଧରେ ଏତଲା ପଞ୍ଜିକୃତ ହୋଇଛି। ଏଥିସହିତ ଦିଲ୍ଲୀରେ ବେନିୟମ ଭାବେ ନିର୍ମିତ 5 ମହଲା ବିଶିଷ୍ଟ କୋଠାଗୁଡ଼ିକୁ ତୁରନ୍ତ ସିଲ୍ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୋଆ ଗସ୍ତର ଶେଷ ଦିନରେ ଗୋଆ ପୁଲିସ୍କୁ ମର୍ଯ୍ୟାଦାଜନକ ରାଷ୍ଟ୍ରପତି ପୁଲିସ୍ କଲର ପ୍ରଦାନ କରିବେ। ତଲେଗାଓଁସ୍ଥିତ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀ ଇଣ୍ଡୋର ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର ସମାରୋହରେ ମନ୍ତ୍ରୀ ଶ୍ରୀ ଶାହା ଏହି ସମ୍ମାନ ପ୍ରଦାନ କରିବେ। ପୁଲିସ୍ ବାହିନୀର ଅଦମ୍ୟ ଆତ୍ମବଳ ଏବଂ ପ୍ରଚେଷ୍ଟାକୁ ସମ୍ମାନ ପ୍ରଦାନ ପୂର୍ବକ ରାଷ୍ଟ୍ରପତିଙ୍କ ପୁଲିସ୍ କଲର ପ୍ରଦାନ କରାଯାଇଥାଏ। ସମାରୋହ ପୂର୍ବରୁ ମନ୍ତ୍ରୀ ଶ୍ରୀ ଶାହା ଜୋନାଲ ପରିଷଦ ବୈଠକରେ ଯୋଗଦେଇ ଆଞ୍ଚଳିକ ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ନେପାଳ ତିବତ ବନ୍ୟାରେ ମୃତ୍ୟୁ ସଂଖ୍ୟା 1355କୁ ବୃଦ୍ଧି ପାଇଥିବା ନେପାଳ ଜାତୀୟ ବିପର୍ଯ୍ୟୟ ହ୍ରାସ ଓ ପରିଚାଳନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଚିତୱନ ଜିଲ୍ଲାରେ ସର୍ବାଧିକ 363 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୂର୍ବ ନାୱାଲପାରସିରେ 222, ପଶ୍ଚିମ ନାୱାଲପାରସିରେ 221 ଏବଂ ରସୁଆରେ 169 ଜଣଙ୍କ ମୃତ୍ୟୁ ଘଟିଛି। ସୁରକ୍ଷା ସଂସ୍ଥାଗୁଡ଼ିକ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବିଶେଷକରି ଭୋଟେକୋଶି ଓ ତ୍ରିଶୁଳୀ ନଦୀ କରିଡର ଅଞ୍ଚଳରେ ନିର୍ମାଣାଧୀନ ଜଳବିଦ୍ୟୁତ୍ ପ୍ରକଳ୍ପ ଅଞ୍ଚଳରେ ସନ୍ଧାନ କାର୍ଯ୍ୟ ଜୋରଦାର କରାଯାଇଛି। ନେପାଳର ନିରପେକ୍ଷ ଶକ୍ତି ଉତ୍ପାଦକ ସଂଘର ସୂଚନା ଅନୁଯାୟୀ 11 ଜଳବିଦ୍ୟୁତ୍ ପ୍ରକଳ୍ପରେ ନିୟୋଜିତ 919 ଜଣ ଲୋକଙ୍କ ସହ ଗତ ସନ୍ଧ୍ୟାଠାରୁ କୌଣସି ଯୋଗାଯୋଗ ହୋଇପାରୁନାହିଁ। କେତୋଟି ଜଳବିଦ୍ୟୁତ୍ ପ୍ରକଳ୍ପ ମଧ୍ୟରୁ ସଫଳ ଭାବେ ଲୋକମାନଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଉପର ତ୍ରିଶୁଳୀରୁ 2 ନେପାଳୀ ନାଗରିକଙ୍କୁ ଏବଂ ତ୍ରିଶୁଳୀ 1 ପ୍ରକଳ୍ପରୁ ଜଣେ ଚୀନ୍ ନାଗରିକଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ଦିଆଯାଇଛି। ଏହି ଭୟଙ୍କର ବନ୍ୟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ ନିମନ୍ତେ ନେପାଳରେ ଆଜି ରାଷ୍ଟ୍ରୀୟ ଶୋକ ଦିବସ ପାଳନ କରାଯାଉଛି। ସୂଚନାଯୋଗ୍ୟ, ଗତମାସ 26 ବରଫ ଚଟାଣ ଧସିଯିବା ଫଳରେ ଭୟଙ୍କର ବନ୍ୟାରେ ନେପାଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ନବମ ରାଷ୍ଟ୍ରୀୟ ପୋଷଣ ମାସ 2026 ଆସନ୍ତା ବୁଧବାର ଦିନ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ବାରାଣସୀଠାରେ ଆରମ୍ଭ ହେବ। ସକ୍ଷମ ଅଙ୍ଗନବାଡ଼ି ଓ ପୋଷଣ 2.0 ଅଧୀନରେ ପରିବର୍ତ୍ତିତ ଅତିରିକ୍ତ ପୋଷଣ କାର୍ଯ୍ୟକ୍ରମ ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟ କରିବା ନିମନ୍ତେ ପୋଷଣ ମାସରେ ଗୁରୁତ୍ୱ ଦିଆଯିବ। ଏହି ପରିବର୍ତ୍ତିତ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରଥମ ଥର ପାଇଁ ଗରମ ରନ୍ଧା ଖାଦ୍ୟ ଓ ପୋଷଣ କାର୍ଯ୍ୟକ୍ରମ ମେନୁ ମାଧ୍ୟମରେ ପଦକ୍ଷେପ ନିଆଯିବ। ପୋଷଣ ମାସ 2026 5 ପ୍ରମୁଖ ବିଷୟ ଉପରେ ଧ୍ୟାନ କେନ୍ଦ୍ରିତ କରିବ। ଏଥିରେ ଆହାରରେ ବିବିଧତା ଏବଂ ପର୍ଯ୍ୟାପ୍ତ ପ୍ରୋଟିନ୍, ଅଙ୍ଗନବାଡ଼ି କେନ୍ଦ୍ରରେ ଗରମ ରନ୍ଧା ଖାଦ୍ୟ, ସାମୁହିକ ଭାଗିଦାରିତା ଓ ଉତ୍ତରଦାୟିତ୍ୱ ତଥା ଶିଶୁମାନଙ୍କ ବିକାଶ ଲାଗି ପୋଷଣ ପ୍ରାରମ୍ଭିକ ପ୍ରୋତ୍ସାହନ

ପ୍ରଦାନ ଓ ଶିକ୍ଷା ସାମିଲ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଅଭିଯାନକୁ ସଫଳ କରିବା ପାଇଁ 2018 ମସିହାରେ ପୋଷଣ ଅଭିଯାନ ଆରମ୍ଭ କରାଯାଇଥିଲା। ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସରେ ପାଳନ କରାଯାଉଥିବା ରାଷ୍ଟ୍ରୀୟ ପୋଷଣ ମାସ ଏବେ ଜନ ଆନ୍ଦୋଳନର ରୂପ ନେଇଛି। ଏହି ଅଭିଯାନ ଜରିଆରେ ମହିଳା ଶିଶୁ ଏବଂ କିଶୋରମାନଙ୍କ ପୋଷଣ ସ୍ୱାସ୍ଥ୍ୟ ତଥା ଯତ୍ନ ସହ ସମ୍ପର୍କିତ ସୁଅଭ୍ୟାସକୁ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଚଳିତ ବର୍ଷ ପୋଷଣ ମାସର ବାର୍ତ୍ତା ରହିଛି ଆମ ଅଙ୍ଗନବାଡ଼ି ଆମ ଦାୟିତ୍ୱ। ସୀମାଶୁଳ୍କ ଅଧିକାରୀ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ 2 ଜଣ ଯାତ୍ରୀଙ୍କଠାରୁ 484 ରୂପା ଓ ଗୋଟିଏ ସ୍ୱର୍ଣ୍ଣମୁଦ୍ରା ଜବତ କରିଛନ୍ତି। ସେହି ରୂପାମୁଦ୍ରାଗୁଡ଼ିକ ମଧ୍ୟରେ 134 ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱ ବହନ କରୁଥିବା ମୁଦ୍ରା ରହିଛି। ସୂଚନା ଅନୁଯାୟୀ ଚଳିତ ମାସ 2 ତାରିଖରେ ଦୋହାରୁ ଆସିଥିବା ଏକ ବିମାନ ନୂଆଦିଲ୍ଲୀରେ ପହଞ୍ଚିବା ପରେ ସୀମାଶୁଳ୍କ ଅଧିକାରୀମାନେ 2 ଜଣ ଯାତ୍ରୀଙ୍କୁ ଅଟକାଇ ସେମାନଙ୍କ ବ୍ୟାଗ୍ ଯାଞ୍ଚ କରିଥିଲେ। ସେମାନଙ୍କଠାରୁ 20 କିଲୋଗ୍ରାମରୁ ଅଧିକ ସୁନା ଓ ରୂପା ମୁଦ୍ରା ଜବତ କରାଯାଇଥିଲା। ତେବେ ସେହି ମୁଦ୍ରାଗୁଡ଼ିକ ପାଇଁ କୌଣସି ରସିଦ କିମ୍ବା ଘୋଷଣାପତ୍ର ସମ୍ପୃକ୍ତ ଯାତ୍ରୀ 2 ଜଣ ଦେଖାଇ ପାରିନଥିଲେ। ସାମ୍ପ୍ରତିକ ବଜାରରେ ଜବତ ହୋଇଥିବା ରୂପା ଓ ସୁନା ମୁଦ୍ରାର ମୂଲ୍ୟ ପ୍ରାୟ 47 ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ତ୍ୱରିତ ଓ ସୁଲଭ ନ୍ୟାୟ ବ୍ୟବସ୍ଥା କ୍ଷେତ୍ରରେ ଲୋକ ଅଦାଲତ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ରାଷ୍ଟ୍ରପତି ଭବନରେ ଡୁରାଣ୍ଟ କପ୍ ଟୁର୍ଣ୍ଣାମେଣ୍ଟ 2026ର ବିଜେତା ଇଷ୍ଟ ବେଙ୍ଗଲ ଫୁଟବଲ କ୍ଲବ୍କୁ ରାଷ୍ଟ୍ରପତି କପ୍ ପ୍ରଦାନ କରିଛନ୍ତି। ଏହି ଅବସରରେ ଡୁରାଣ୍ଟ ଫୁଟବଲ ସୋସାଇଟିର ଅଧ୍ୟକ୍ଷ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଏନ୍ଏସ୍ ରାଜା ସୁବ୍ରମଣି ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଗୁଜରାଟ ଓ ମହାରାଷ୍ଟ୍ର ଗସ୍ତରେ ଯାଇ ଆସନ୍ତାକାଲି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀ ସତ୍ୟନିକେତନ ଅଞ୍ଚଳରେ କୋଠା ଭୁଷୁଡ଼ିବା ଘଟଣାରେ 6 ଜଣଙ୍କ ମୃତ୍ୟୁ, ଅନ୍ୟ 6 ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର। ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 1355କୁ ବୃଦ୍ଧି ଏବଂ ଇଷ୍ଟ ବେଙ୍ଗଲ ଫୁଟବଲ କ୍ଲବ୍କୁ ପ୍ରେସିଡେଣ୍ଟ କପ୍ ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସମ୍ବାଦ ଶେଷ ହେଲା।

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଦୁପଯୋଗ କରି ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗୀ ହେବା ପାଇଁ ରାଜ୍ୟପାଳଙ୍କ ପରାମର୍ଶ।

0: ରାଜ୍ୟରେ ସମସ୍ତ ଦୁର୍ବଳ ଓ ବିପଦସଂକୁଳ ଅବସ୍ଥାରେ ଥିବା ସରକାରୀ ଓ ବେସରକାରୀ ଘରକୁ ଭାଙ୍ଗିବା ପାଇଁ ପଦକ୍ଷେପ ନେବେ ସରକାର। ରାଜ୍ୟରେ ଖରିଫ ଧାନ ବିକ୍ରି କରିବା ପାଇଁ 21,42,000 ଚାଷୀ କରିଛନ୍ତି ପଞ୍ଜୀକରଣ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ ବୈଠକ ଏବଂ ଜଳବାୟୁ କାର୍ଯ୍ୟାନ୍ୱୟନ ପାଇଁ ସ୍ୱଚ୍ଛ ବାୟୁର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ। ଦ୍ରୁତ ପରିବର୍ତ୍ତନଶୀଳ ପ୍ରଯୁକ୍ତିବିଦ୍ୟାର ସମୟରେ ବିଦ୍ୟାର୍ଥୀଙ୍କ ଚରିତ୍ର ସଫଳତାର ମାପକାଠି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ଡକ୍ଟର କମ୍ଭମ୍ପାଟି କହିଛନ୍ତି, ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ ସରକାର ପାଠ୍ୟକ୍ରମରେ ନବସୃଜନ, ଉଦ୍ଭାବନ, ଦକ୍ଷତା ଓ ପ୍ରଯୁକ୍ତିବିଦ୍ୟାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ ସୁବିଧାର ସଦୁପଯୋଗ କରି ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗୀ ହେବା ପାଇଁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ଏହି ଦୀକ୍ଷାନ୍ତ ସମାରୋହ ବିଦ୍ୟାର୍ଥୀଙ୍କ ପରିଶ୍ରମ, ସାଧନା ଓ ପ୍ରତିଭାର ଉତ୍ସବ। ସମସ୍ତ ଉପାଧିପ୍ରାପ୍ତ ବିଦ୍ୟାର୍ଥୀଙ୍କୁ ରାଷ୍ଟ୍ର ନିର୍ମାଣର ନୂତନ ଉଚ୍ଚତା ସ୍ପର୍ଶ କରିବାକୁ ରାଜ୍ୟପାଳ କହିଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ସାମାଜିକ ଦାୟିତ୍ୱବୋଧତାକୁ ପୂରଣ କରିବା ସହ ସ୍ୱଚ୍ଛ ଶକ୍ତି, ଡିଜିଟାଲ ସାକ୍ଷରତା, ନିରନ୍ତର ବିକାଶକୁ ପ୍ରାଧାନ୍ୟ ଦେଇ ଆସୁଛି ବୋଲି ଶ୍ରୀ କମ୍ଭମ୍ପାଟି କହିଛନ୍ତି। କାର୍ଯ୍ୟକ୍ରମରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଛନ୍ତି, ପାରମ୍ପରିକ ଶିକ୍ଷା ଓ ଆଧୁନିକ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟାର ସଠିକ୍ ଉପଯୋଗ ଭବିଷ୍ୟତର ଗବେଷଣାକୁ ଏକ ନୂତନ ଦିଗ ଦେଖାଇବ। ଜ୍ଞାନ ଓ କୌଶଳର ସମିଶ୍ରଣ ପ୍ରକୃତ ଦକ୍ଷତା ନିର୍ମାଣ କରି ଆଗାମୀ ଦିନରେ ରାଜ୍ୟ ଓ ଦେଶର ପ୍ରଗତିରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ଅବସରରେ 65 ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି। ରାଜ୍ୟର ସମସ୍ତ ଦୁର୍ବଳ ଓ ବିପଦସଂକୁଳ ଅବସ୍ଥାରେ ଥିବା ସରକାରୀ ଓ ବେସରକାରୀ କୋଠାକୁ ଭଙ୍ଗାଯିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ରକୁ ଭାଙ୍ଗିବା ପାଇଁ ପୂର୍ବରୁ ସରକାରୀ ସ୍ତରରେ ନିର୍ଦ୍ଦେଶ ଦିଆଯାଇଥିଲା। ସହରରେ ଥିବା ସରକାରୀ ଓ ବେସରକାରୀ କୋଠାର ଚିହ୍ନଟ ପ୍ରକ୍ରିୟା କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।
1: ସରକାରୀ ସ୍ତରରେ ଯେଉଁ କୋଠା ଆନ୍ସେବ୍ ଅଛି ତାକୁ ଆମେ ଡିମୋଲିସ୍ କରିବୁ, ବାକି ଯେଉଁଗୁଡ଼ା ପ୍ରାଇଭେଟ୍ ଅଛି ସେମାନଙ୍କୁ ଦେଖିବୁ, ଯଦି ସେମାନଙ୍କର ସେମିତି କଣ୍ଡିସନ୍ ଥାଏ ଆମେ ସେମାନଙ୍କୁ ଚିଠି କରିବୁ, ସେଗୁଡ଼ାକୁ ଡିମୋଲିସ୍ କରିବା। ଅଲରେଡି ଆମେ ବହୁତ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ରରେ ଯେଉଁଗୁଡ଼ା ଥିବ ପାଚେରୀ ଫାଚେରୀ, ଏଗୁଡ଼ାକୁ ଆମେ ଅଲରେଡି ଅର୍ଡର୍ ଦେଇସାରିଛୁ ସେଗୁଡ଼ାକୁ ସବୁ ଡିମୋଲିସ୍ କରିବା ପାଇଁ। ସେମିତି ଟାଉନ୍ରେ ମଧ୍ୟ ଯେଉଁଗୁଡ଼ା ରହୁଛି ସେଭଳିଆ କଣ୍ଡିସନ୍ରେ ସେଗୁଡ଼ାକୁ ଡିମୋଲିସ୍ କରିବା ପାଇଁ କୁହାଯାଇଛି।
0: ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ବସିବାକୁ ଥିବା ଏହି ବୈଠକରେ ବିଭିନ୍ନ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇ ମଞ୍ଜୁରୀ ପ୍ରଦାନ କରାଯିବ। ଭୁବନେଶ୍ୱରରେ ଦଶପଲ୍ଲା ଯାଉଥିବା ମେମୋ ଟ୍ରେନ୍ରେ ନିଆରା ଢଙ୍ଗରେ ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପୂର୍ବତଟ ରେଳପଥ ଓ ଭୁବନେଶ୍ୱରସ୍ଥିତ ୱାକିଂ ବୁକ୍ସ ପେୟାର୍ ସହଯୋଗରେ ରେଳ ରିଡିଂ କ୍ୟାମ୍ପେନ୍ ଗିଫ୍ଟ ଏ ବୁକ୍ ଅଭିଯାନ ଆୟୋଜିତ ହୋଇଛି। ମେମୋରେ ଆୟୋଜିତ ଏହି ସାହିତ୍ୟ କାର୍ଯ୍ୟକ୍ରମରେ 100 ଜଣ ପାଠକ, ଲେଖକ ଓ ସାହିତ୍ୟପ୍ରେମୀ ସାମିଲ ହୋଇଥିଲେ। ଯାତ୍ରୀମାନଙ୍କୁ 200ଟି ପୁସ୍ତକ ବଣ୍ଟନ କରାଯାଇ ସାହିତ୍ୟ ଆଲୋଚନା ଯାତ୍ରାକୁ ଆକର୍ଷଣୀୟ କରାଯାଇଥିଲା। ଏହି ଯାତ୍ରାରେ ପ୍ରଖ୍ୟାତ ଲେଖକ ତଥା ସାହିତ୍ୟିକ ଜେରି ପିଣ୍ଟୋ, ଶରତଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ। ଦଶପଲ୍ଲାରେ ଟ୍ରେନ୍ ପହଞ୍ଚିବା ପରେ ରେଳ ଷ୍ଟେସନରେ ପ୍ଲାଟଫର୍ମରେ କବିତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ସନାତନ ପରମ୍ପରା, ନୈତିକ ମୂଲ୍ୟବୋଧ ଓ ସାଂସ୍କୃତିକ ଜାଗରଣ ବିକଶିତ ଭାରତ ତଥା ସମୃଦ୍ଧ ଓଡ଼ିଶାର ସଂକଳ୍ପକୁ ସାକାର କରିବାର ପ୍ରକୃତ ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସନ୍ଥମାନଙ୍କ ଆଶୀର୍ବାଦ ଓ ଆଧ୍ୟାତ୍ମିକ ମାର୍ଗଦର୍ଶନ ରାଜ୍ୟର ବିକାଶ ଓ କଲ୍ୟାଣ ଯାତ୍ରାକୁ ଅଧିକ ଦିଗ୍ଦର୍ଶନ ପ୍ରଦାନ କରିବ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ କହିଛନ୍ତି, ଆଧ୍ୟାତ୍ମିକ ବାଣୀ ଓ ମାର୍ଗଦର୍ଶନ ସର୍ବଦା ମନରେ ଭକ୍ତି, ଶାନ୍ତି, ସକାରାତ୍ମକ ଭାବନା ଜାଗ୍ରତ କରିଥାଏ। ରାଜ୍ୟରେ ଖରିଫ ଧାନ ସଂଗ୍ରହ ପାଇଁ 21,42,000 ଚାଷୀ ପଞ୍ଜୀକରଣ କରିଛନ୍ତି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ବନ୍ୟା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ବିଳମ୍ବ ହୋଇଥିଲା, ଆଜି ଏହି ପ୍ରକ୍ରିୟା ଶେଷ ହେଉଛି ବୋଲି ମନ୍ତ୍ରୀ ଶ୍ରୀ ସାମନ୍ତ କହିଛନ୍ତି।
2: ଆପଣ ଗତକାଲି ସୁଦ୍ଧା 21,42,000 ଚାଷୀଙ୍କର ପଞ୍ଜୀକରଣ ହୋଇସାରିଛି, ଆଜି ମଧ୍ୟ ଗୋଟିଏ ଦିନ ଅଛି। ବର୍ତ୍ତମାନ ସୁଦ୍ଧା ଆମେ 2,97,000 ଟନ୍ ସାର ପାଇସାରିଲୁଣି, ଆମେ ପ୍ୟାକ୍ସ ଦେଇଛୁ।

0: ଦିଲକ୍ଷ 67 ହଜାର ଡିଲର ମାନଙ୍କୁ ଦେଇଛୁ 2411 ଟନ୍ 20,400 ଟନ୍ ଆମ୍ପାର ଷ୍ଟକ୍ ଅଛି ତେଣୁ ଚାଷ ପାଇଁ ଏ ବର୍ଷ ଯୋଉ ସାରର ଗତ ବର୍ଷ ଟିକେ ଅଭାବ ହେଇଥିଲା ଏ ବର୍ଷ ତାକୁ ଆମେ କରିବାକୁ ଦେବୁ ନାହିଁ।
1: ଗତମାସ 6 ତାରିଖରୁ ଏହି ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବରଗଡ଼ ଜିଲ୍ଲାରୁ ସର୍ବାଧିକ 183,000 ଚାଷୀ ପଞ୍ଜିକରଣ କରିଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଗତ ଶନିବାର ପର୍ଯ୍ୟନ୍ତ ପ୍ରାୟ 2,00,000ରୁ ଅଧିକ ଚାଷୀ ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି। ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର କାଳିଆ ଦଳନ ବେଶ ଓ ଧେନୁକାସୁର ବଧ ପ୍ରସ୍ତାବ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ନୀତି ପରେ ମଦନ ମୋହନ ଓ ରାମକୃଷ୍ଣଙ୍କୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ବିଜେ କରାଇବା ସହ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ଝୁଲଣ ମଣ୍ଡପ ନିକଟସ୍ଥ ପାଲିଙ୍କିରେ ବିଜେ କରାଇବେ। ପରେ ଠାକୁରମାନେ ଶ୍ରୀମନ୍ଦିର ବେଡ଼ା ପରିକ୍ରମା କରି ଲୋକନାଥ ରୋଡ଼ରେ ଥିବା ଲବଣିକିଆ ମଣ୍ଡପକୁ ବିଜେ କରିବେ। ସେଠାରେ ବନ୍ଦାପନା ଶୀତଳଭୋଗ ଆଦି ନୀତି ସମାପନ ପରେ ମାର୍କଣ୍ଡ ପୁଷ୍କରିଣୀରେ ମହାପ୍ରଭୁଙ୍କ କାଳିଆ ଦଳନ ଲୀଳା ଅନୁଷ୍ଠିତ ହେବ। ଏହାପରେ ଶୀତଳ ଭୋଗ ବନ୍ଦାପନା ହୋଇ ମହାପ୍ରଭୁ ଦକ୍ଷିଣୀ ଦ୍ୱାର ଦେଇ ବିଜେ କରିବା ପରେ ରତ୍ନ ସିଂହାସନ ଉପରେ ବିରାଜିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କାଳିଆ ଦଳନ ବେଶରେ ସଜ୍ଜିତ କରାଯିବ। ବାୟୁ ପ୍ରଦୂଷଣ ଏବଂ ଏହାର ନିରାକରଣ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଜଳବାୟୁ କାର୍ଯ୍ୟାନ୍ୱୟନ ପାଇଁ ସ୍ୱଚ୍ଛ ବାୟୁ, ସ୍ୱଚ୍ଛ ପରିବେଶ ଏବଂ ସ୍ଥାୟୀ ଜୀବନଶୈଳୀର ବାର୍ତ୍ତା ପ୍ରସାର କରିବା, ବାୟୁର ଗୁଣାତ୍ମକ ମାନ ବୃଦ୍ଧି ଏବଂ ପ୍ରଦୂଷଣ ହ୍ରାସ କରିବା ଲାଗି ଆନ୍ତର୍ଜାତୀୟ ସ୍ତରରେ ସହଯୋଗ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଦିବସ ପାଳିତ ହେଉଛି। 2019 ଡିସେମ୍ବର 19 ତାରିଖରେ ଏହି ଦିବସ ପାଳନ ନେଇ ଜାତିସଂଘ ସାଧାରଣ ଅଧିବେଶନରେ ପ୍ରସ୍ତାବ ଗୃହୀତ ହୋଇଥିଲା। ସ୍ୱାସ୍ଥ୍ୟ, ଅର୍ଥନୀତି, ଉତ୍ପାଦକତା ଏବଂ ପରିବେଶ ଉପରେ ସ୍ୱଚ୍ଛ ବାୟୁ ପ୍ରଭାବର ଗୁରୁତ୍ୱ ରହିଛି। ଏଣୁ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ସହ ସ୍ୱଚ୍ଛ ବାୟୁ ସମ୍ପର୍କିତ ଜ୍ଞାନ ନବସୃଜନର ଆବଶ୍ୟକତା ରହିଛି। ଏହି ଅବସରରେ ଆଜି ନୂଆଦିଲ୍ଲୀଠାରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ରାଜ୍ୟର 4 ସହରକୁ ପୁରସ୍କୃତ କରାଯାଇଛି। 3,00,000ରୁ କମ୍ ଜନସଂଖ୍ୟା ବିଶିଷ୍ଟ ବର୍ଗରେ ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ସହର ତଥା ବ୍ୟାସନଗରକୁ ପ୍ରଥମ ପୁରସ୍କାର ମିଳିଛି। ଏହି ବର୍ଗରେ ଅନୁଗୁଳ ଦ୍ୱିତୀୟ ଏବଂ ତାଳଚେର ତୃତୀୟ ସ୍ଥାନ ହାସଲ କରିଛି। 4,00,000ରୁ ଅଧିକ ଜନସଂଖ୍ୟା ବର୍ଗରେ ରାଉରକେଲା ପ୍ରଥମ ସ୍ଥାନ ହାସଲ କରି ପୁରସ୍କୃତ ହୋଇଛି। ଦେଶର ମୋଟ 132 ସହରକୁ ନେଇ ଏଥିପାଇଁ ସର୍ବେକ୍ଷଣ କରାଯାଇଥିଲା। ପରିବେଶ ସୁରକ୍ଷା ଏବଂ କଠିନ ବର୍ଜ୍ୟ ପରିଚାଳନାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର କଠିନ ବର୍ଜ୍ୟ ପରିଚାଳନା ନିୟମ 2026 ଲାଗୁ କରିଛନ୍ତି। ନୂଆ ନିୟମ ଅନୁଯାୟୀ ଘର, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସ୍ଥାନରେ ବର୍ଜ୍ୟ ପରିଚାଳନାକୁ 4 ବର୍ଗ, ଓଦା, ଶୁଖିଲା, ସାନିଟାରୀ, ସ୍ୱତନ୍ତ୍ର ଯତ୍ନ ବର୍ଗରେ ପୃଥକ୍ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ବର୍ଜ୍ୟର ପୁନଃ ବ୍ୟବହାର, ପୁନଃ ଚକ୍ରଣ ଓ ପ୍ରକ୍ରିୟାକରଣକୁ ଗୁରୁତ୍ୱ ଦେଇ ସର୍କୁଲାର ଇକୋନୋମି ଓ ପଲ୍ୟୁଟର ପେଜ୍ ପ୍ରିନ୍ସିପୁଲ୍କୁ ମଧ୍ୟ ସାମିଲ କରାଯାଇଛି। ନୂଆ ନିୟମରେ ବର୍ଜ୍ୟ ପରିଚାଳନା ପ୍ରକ୍ରିୟାର ଅନ୍ଲାଇନ୍ ଟ୍ରାକିଂ ଓ ନିରୀକ୍ଷଣ ଏବଂ ନିୟମ ଉଲ୍ଲଙ୍ଘନ କ୍ଷେତ୍ରରେ କ୍ଷତିପୂରଣର ବ୍ୟବସ୍ଥା କରାଯାଇଛି। ରାୟଗଡ଼ା ପୌର ପରିଷଦ ପକ୍ଷରୁ ଆଜି ମା ମଝିଘରିଆଣୀ ମନ୍ଦିର ପରିସରରେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ପରିବେଶ ସଚେତନତା ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର ଶୁଭାରମ୍ଭ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ 152 ଅଭିଯୋଗର ଶୁଣାଣି କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 31 ଅଭିଯୋଗର ଶୁଣାଣି କରାଯାଇଛି। ପାଣିପାଗ, ରାଜ୍ୟରେ ବିଭିନ୍ନ ସ୍ଥାନରେ ଆସନ୍ତା 2 ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ବଜ୍ରପାତ ସହ ବର୍ଷା ନେଇ ଆଜି 23 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଦୁପଯୋଗ କରି ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗୀ ହେବା ପାଇଁ ରାଜ୍ୟପାଳଙ୍କ ପରାମର୍ଶ। ରାଜ୍ୟରେ ସମସ୍ତ ଦୁର୍ବଳ ଓ ବିପଦ ସଂକୁଳ ଅବସ୍ଥାରେ ଥିବା ସରକାରୀ ଓ ବେସରକାରୀ ଘରକୁ ଭାଙ୍ଗିବା ପାଇଁ ପଦକ୍ଷେପ ନେବେ ସରକାର। ରାଜ୍ୟରେ ଖରିଫ ଧାନ ବିକ୍ରି କରିବା ପାଇଁ 21,42,000 ଚାଷୀ କରିଛନ୍ତି ପଞ୍ଜିକରଣ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ ବୈଠକ ଏବଂ ଜଳବାୟୁ କାର୍ଯ୍ୟାନ୍ୱୟନ ପାଇଁ ସ୍ୱଚ୍ଛ ବାୟୁର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ପ୍ରସାରଣ ସେବା କେନ୍ଦ୍ର ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଗୋଟିଏ ସମୟ ବର୍ତ୍ତମାନ ସନ୍ଧ୍ୟା 5:30 କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି।

ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ଗୋଟିଏ ଭକ୍ତିଗୀତ। ଭକ୍ତିଗୀତର ପ୍ରଥମ କଣ୍ଠଶିଳ୍ପୀ ସୁଧା ମିଶ୍ର, ଗୀତ ରଚନା କରିଛନ୍ତି କ୍ଷୀରତ ଚନ୍ଦ୍ର ପୋଥାଳ।

ଶୁଣିଲେ କେତୋଟି ଭକ୍ତିଗୀତ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ ଟି ସୌରୀ ଗାଇଛନ୍ତି ଡକ୍ଟର ସତ୍ୟ ପଟ୍ଟନାୟକଙ୍କ ରଚନାରୁ।

0: ପ୍ରତିରକ୍ଷା କ୍ଷେତ୍ରରେ ବେଶ ଆଗଉଛି ଆମ ଦେଶ ଭାରତ। ଦିନ ଥିଲା ପ୍ରତିରକ୍ଷା ସାମଗ୍ରୀ ବାହାର ଦେଶରୁ କିଣିବାକୁ ପଡ଼ୁଥିଲା। ଏବେ କିନ୍ତୁ ସମୟ ବଦଳିଛି। ଏହି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇଛି ଭାରତ। ଉନ୍ନତ ଜ୍ଞାନକୌଶଳ ଏବଂ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ପ୍ରତିରକ୍ଷା କ୍ଷେତ୍ରକୁ ମଜବୁତ କରିପାରୁଛି। ଭାରତର ବିଶ୍ୱସ୍ତରୀୟ ପ୍ରଯୁକ୍ତି ବିଦ୍ୟା ବେଶ ଉନ୍ନତ ସାବ୍ୟସ୍ତ ହେଉଛି। ଏ ଦିଗରେ ଯୁବପିଢ଼ିଙ୍କ ସକ୍ରିୟ ଯୋଗଦାନ ରହୁଛି। ଭାରତ ଅଗ୍ରଣୀ ଦେଶଗୁଡ଼ିକ ମଧ୍ୟରେ ନିଜର ସ୍ଥିତି ଜାହିର କରିପାରୁଛି। ଏବେ ପ୍ରତିରକ୍ଷା କ୍ଷେତ୍ରରେ ଢେର ନିଯୁକ୍ତି ସୃଷ୍ଟି ହୋଇଥିବାରୁ ଅନେକ ଯୁବକ ଯୁବତୀ ଏ କ୍ଷେତ୍ର ପ୍ରତି ଆକର୍ଷିତ ହେଉଛନ୍ତି ଏବଂ ନିଜର କ୍ୟାରିୟର ଗଢ଼ୁଛନ୍ତି। ଦେଶ ସେବା ପ୍ରତି ଉତ୍ସର୍ଗୀକୃତ ମନୋଭାବ ରହୁଛି। ଆଜି ଏହି କ୍ରମରେ ରହିଛି ବିଷୟ, ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଯୁବଶକ୍ତି। ଏ ସମ୍ପର୍କରେ କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ଡକ୍ଟର ମାନସ ବେହେରା।
1: ପ୍ରତ୍ୟେକ ଆଧୁନିକ ସାର୍ବଭୌମ ରାଷ୍ଟ୍ରର ପ୍ରତିରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 1688 ମସିହାର ଯୋଉ ଆଧୁନିକ ରାଷ୍ଟ୍ର ବ୍ୟବସ୍ଥା ୱେଷ୍ଟଫାଲିଆ ଚୁକ୍ତିରୁ ଜନ୍ମ ନେଲା, ସେଥିରେ ଆଧୁନିକ ସାର୍ବଭୌମ ରାଷ୍ଟ୍ରମାନେ ଜନ୍ମ ନେଲେ ଏବଂ ତାଙ୍କ ଦେଶ ଭିତରର ସୀମା ଏବଂ ବାହ୍ୟ ସୀମାକୁ ସୁରକ୍ଷା କରିବାର ଦାୟିତ୍ୱରୁ ପ୍ରତିରକ୍ଷା ବ୍ୟବସ୍ଥାର ଜନ୍ମ ନେଲା। ଏବଂ ଆଧୁନିକ ରାଷ୍ଟ୍ର ବ୍ୟବସ୍ଥାରେ ପ୍ରତ୍ୟେକ ଦେଶର ପ୍ରତିରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ଦୃଷ୍ଟିରୁ ଭାରତ ଏକ ଆଧୁନିକ ସାର୍ବଭୌମ ରାଷ୍ଟ୍ର ଭାବରେ ଜନ୍ମ ନେଲା ସ୍ୱାଧୀନତା ପାଇଲା ପରେ 1947 ଅଗଷ୍ଟ 15ରେ। ତାପରେ ଜନ୍ମ ନେଲା ଏକ ସାର୍ବଭୌମ ରାଷ୍ଟ୍ର ଭାବରେ 1950 ମସିହା ଜାନୁଆରୀ 26ରେ। ସେବେଠାରୁ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାକୁ ଭାରତ ଚେଷ୍ଟା କରିଆସିଛି ସୁଦୃଢ଼ କରିବା ପାଇଁ। ଆଜି ଭାରତ ଏକ ଉନ୍ନତ ଶକ୍ତିଶାଳୀ ପ୍ରତିରକ୍ଷା ବ୍ୟବସ୍ଥା ଭାବେ ପରିଗଣିତ। ଏଥିରେ ପ୍ରମୁଖ ଭୂମିକା ହଉଛି ଯୁବଶକ୍ତିର। ଯୁବକମାନଙ୍କ ବିନା ପ୍ରତିରକ୍ଷା ବ୍ୟବସ୍ଥା କଳ୍ପନା ବି କରାଯାଇପାରିବ ନାହିଁ। କାରଣ ଗୋଟାଏ ପ୍ରତିରକ୍ଷା ବ୍ୟବସ୍ଥାରେ ଡେଡିକେସନ ଦରକାର, ଉତ୍ସର୍ଗ ଦରକାର, ପାଟ୍ରିଓଟିଜିମ ଦରକାର, ଦେଶପ୍ରେମ ଦରକାର ଏବଂ ମୋଟିଭେସନ ଦରକାର, କାମ କରିବାର ଇଚ୍ଛା ଅଙ୍ଗୀକାର ଦରକାର। ଇଏ କେବଳ ଯୁବଶକ୍ତି ପାଖରେ ଅଛି। ତେଣୁ ଯୋଉ ସେନାବାହିନୀ, ସେ ନୌସେନା ହଉ, ସ୍ଥଳସେନା ହଉ ବା ବାୟୁସେନା ହଉ, ପ୍ରତିରକ୍ଷା ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏମାନେ ତାଙ୍କର ଡେଡିକେସନ ଦ୍ୱାରା ଦେଶପ୍ରେମ, ଉତ୍ସର୍ଗ, କାମ କରିବାର ଯୋଉ ପ୍ରବଣତା, ଏ ତିନୋଟି ଗୁଣରୁ ବଛାଇଥାନ୍ତି ଏବଂ ସମ୍ପୂର୍ଣ୍ଣ ଭାବରେ ନିଜକୁ ଦେଶର ସୁରକ୍ଷାରେ, ସୀମା ସୁରକ୍ଷାରେ, ଦେଶ ଭିତରର ସୁରକ୍ଷାରେ ଉତ୍ସର୍ଗୀକୃତ କରିଥାନ୍ତି। ତାଙ୍କୁ ଅଲଗା କିଛି ସେମାନଙ୍କୁ ଡାଇଭର୍ଟ କରିପାରୁନା ବା ଦେଖାଯାଏ ନା। ତ ଏଠି ଶିକ୍ଷିତ ସେନାବାହିନୀ, ଶିକ୍ଷିତ ଯୁବକ, ଯିଏ ବିଜ୍ଞାନରେ ପ୍ରଶିକ୍ଷିତ, ବିଜ୍ଞାନ କୌଶଳରେ ପ୍ରଶିକ୍ଷିତ ଏବଂ କାରିଗରୀ କୌଶଳରେ ପ୍ରଶିକ୍ଷିତ, ସେମାନଙ୍କର ଆବଶ୍ୟକତା ଅଛି। ଏବଂ ଭାରତ କଥା କୁହନ୍ତୁ ବା ଯେକୌଣସି ଦେଶ କଥା କୁହନ୍ତୁ, ଯଦି ଯୁବଶକ୍ତି ଶିକ୍ଷିତ ନୁହେଁ, ପ୍ରଶିକ୍ଷିତ ନୁହେଁ, କାରିଗରୀ କୌଶଳରେ ଅପଡେଟ୍ ନୁହେଁ, ପୁରା ଲାଟେଷ୍ଟ ଯୋଉଟା ଶେଷ କଥା ତା ବିଷୟରେ ସେ ସଚେତନ ନୁହେଁ, ତାହେଲେ ବର୍ତ୍ତମାନ ଆଧୁନିକ ଯୁଦ୍ଧ କୌଶଳରେ ଆଗେଇ ପାରିବ ନାହିଁ ସେ ରାଷ୍ଟ୍ର। ସେଥିପାଇଁ ଭାରତୀୟ ଯୁବଶକ୍ତି ଯୋଉମାନେ ଆଧୁନିକ ସେନାରେ ଆଜିକାଲି ଯୋଗ ଦଉଛନ୍ତି, ସେମାନେ ପ୍ରଶିକ୍ଷିତ କରାଯାଉଛି କୌଶଳରେ ତାଙ୍କୁ, ଏବଂ କେବଳ ଯୁଦ୍ଧ କୌଶଳ ନୁହେଁ, ବିଜ୍ଞାନ କୌଶଳରେ ମଧ୍ୟ ପ୍ରଶିକ୍ଷିତ କରାହଉଛି। କାରଣ ଅତ୍ୟାଧୁନିକ ଅସ୍ତ୍ରର ବ୍ୟବହାର ହଉଛି, କମ୍ପ୍ୟୁଟର ଗୋଟେ ବହୁଳ ବ୍ୟବହାର ହଉଛି। ତେଣୁ ଏ ସବୁ ଦୃଷ୍ଟିରୁ ଆଧୁନିକ ଯୁଗରେ ଆଧୁନିକ ଯୋଉ ଯୁବଶକ୍ତି, ସିଏ ପ୍ରଶିକ୍ଷିତ ହେଇଛି, ଶିକ୍ଷିତ ହେଇଛି, ମୋଟିଭେଟେଡ୍ ହେଇଛି। ତେଣୁ ତାହେଲେ ଯାଇକି ସେ ଯୋଉ ଅତ୍ୟାଧୁନିକ କୌଶଳ ଗୁଡିକ, ଅତ୍ୟାଧୁନିକ ଅସ୍ତ୍ର ଗୁଡିକ, ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରକୁ କେବଳ ପରିଚାଳନା କରିବ ନାହିଁ, ତାକୁ ସଠିକ ଭାବରେ ବ୍ୟବହାର, ସଠିକ ସମୟରେ ବ୍ୟବହାର, ସଠିକ ଟାର୍ଗେଟ୍ରେ ବ୍ୟବହାର, ଇଏ ବହୁତ ଗୁରୁତ୍ୱପୂର୍ଣ୍ଣ ନିଶ୍ଚିତ ଭାବରେ ହବ। ଆଉ ଗୋଟେ କଥା ହଉଛି ଯୋଉ ଯୁବଶକ୍ତିର ଭୂମିକା ପ୍ରତିରକ୍ଷା ବ୍ୟବସ୍ଥାରେ, ଯେ କୋଉ ଯୁବଶକ୍ତି ଜଏନ୍ କରିବେ, ତେଣୁ ତାର ଇଣ୍ଟରେଷ୍ଟ ରହିବା ଦରକାର। ଏଠି ଜବରଦସ୍ତି ବା ଅନିଚ୍ଛା ସତ୍ତ୍ୱେ କେହି ଜଣେ ଭଲ ସୈନିକ ହେଇପାରିବ ନାହିଁ ବା ପ୍ରତିରକ୍ଷା ବ୍ୟବସ୍ଥାରେ ନିଜର ଅବଦାନ ରଖିପାରିବ ନାହିଁ। ତେଣୁ ଆମେ ଦେଖୁଛୁ ଭାରତବର୍ଷରେ ଅନେକ ଯୁବକ ବିଭିନ୍ନ ରାଜ୍ୟର ବିଭିନ୍ନ ଅଞ୍ଚଳର, ସେମାନେ ଭାରତୀୟ ସେନାବାହିନୀରେ ଯୋଗ ଦେବାକୁ ଆଗ୍ରହୀ। ଯେମିତି ନ୍ୟାସନାଲ ଡିଫେନ୍ସ ଏକାଡେମୀ ଅଛି ଏବଂ ଯୋଉମାନେ NCC ନେଉଛନ୍ତି, ଟ୍ରେଣ୍ଡ ହଉଛନ୍ତି ସ୍କୁଲ କଲେଜ ସମୟରେ, ତାଙ୍କର ଆଗ୍ରହ ରହିଛି। ନ୍ୟାସନାଲ NDA ଯୋଉମାନେ ପରୀକ୍ଷା

ହେଉଛନ୍ତି ଅତି ଉଚ୍ଚ ମାନର ପିଲାମାନେ, ସୈନିକ ସ୍କୁଲ ଗୁଡିକ ଅଛି। ତେଣୁ ଭାରତବର୍ଷରେ ଏକ ଶୈକ୍ଷିକ ପରିବେଶ ଅଛି ଶିକ୍ଷାନୁଷ୍ଠାନ ମାନଙ୍କରେ, ଯେ ଯୁବଶକ୍ତି କି ମୋଟିଭେଟ କରିବା ପାଇଁ ପ୍ରତିରକ୍ଷା ବ୍ୟବସ୍ଥା ଆଡକୁ, ଏବଂ ସେଠି ତାଙ୍କର କ୍ୟାରିୟର ଅଛି, ମୋଟିଭେସନ ଅଛି, ଦେଶପ୍ରେମ ଅଛି, ଏବଂ ଦେଶକୁ ସେବା କରିବାର ବା ଦେଶ ପାଇଁ ଜୀବନକୁ ଉତ୍ସର୍ଗ କରିବାର ଯୋଉ ପ୍ରବଣତା, ଇଚ୍ଛା ଶକ୍ତି ତାଙ୍କ ଭିତରେ ପ୍ରଚୁର ପରିମାଣର ଅଛି। ଏଇଥିପାଇଁ ଯୁବଶକ୍ତି ଆଧୁନିକ ପ୍ରତିରକ୍ଷା ବ୍ୟବସ୍ଥାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତାଙ୍କର ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏବଂ ତାଙ୍କର ମୋଟିଭେସନ କାମ କରିବାର ଯୋଉ ପ୍ରବଣତା ଇଚ୍ଛା, ଇଏ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଦେଖିଛନ୍ତି ବିଭିନ୍ନ ରେଜିମେଣ୍ଟ, ବିଭିନ୍ନ ଯୁଦ୍ଧର ଯୋଉ ଅନୁଭୂତି ଅଛି ଭାରତବର୍ଷରେ, କେବଳ ଭାରତ ଭିତରେ ନୁହେଁ, ଆମର ଯୋଉମାନେ ପିସ୍ କିପିଂ ଫୋର୍ସ, ଇଣ୍ଟରନ୍ୟାସନାଲ ପିସ୍ କପି ଜାତିସଂଘର ଆମର ଶାନ୍ତି ସେନା ଯୋଉଟା, ସେଥିରେ ଭାରତର ଗୋଟେ ପ୍ରଚୁର ଅବଦାନ ଅଛି। ଯାହା ଅର୍ଥ ବାହାର ଦେଶରେ ବିଭିନ୍ନ ରଣକ୍ଷେତ୍ରରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଜାତିସଂଘର ଯୋଉ ଶାନ୍ତି ସେନା ଯାଉଛନ୍ତି, ସେଥିରେ ଭାରତୀୟ ସେନା ଗୋଟେ ବଡ ଅଂଶ, ଏବଂ ସେଠି ମଧ୍ୟ ଭାରତୀୟ ଯୁବଶକ୍ତି ଯାଇକି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଅବଦାନ ରଖୁଛି, ଏବଂ ଯୋଉ ଯୋଉ ଜାଗାରେ ସବୁ ଦ୍ୱନ୍ଦ୍ୱ ଅଛି, ଗଣ୍ଡଗୋଳ ଅଛି, ସେସବୁ ଜାଗାରେ ସେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଭୂମିକା ଗ୍ରହଣ କରୁଛନ୍ତି। ତାର ତ ଭାରତୀୟ ଯୁବଶକ୍ତିର ଏକ ବିଶ୍ୱବ୍ୟାପୀ ଦୃଷ୍ଟିଭଙ୍ଗୀ ବା ଇଣ୍ଟରନ୍ୟାସନାଲ ଆନ୍ତର୍ଜାତିକ ଦୃଷ୍ଟିଭଙ୍ଗୀ ରହିଛି, ଯାହାଦ୍ୱାରା ସେ ମଧ୍ୟ ବାହାର ଦେଶରେ ଯାଇକି ଶାନ୍ତି ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିପାରୁଛି। ତେଣୁ ଆମେ ଏହା କହିପାରିବା ଯେ ପ୍ରତିରକ୍ଷା ବ୍ୟବସ୍ଥା ଯୁବଶକ୍ତି ବିନା ଶକ୍ତିଶାଳୀ ହେଇପାରିବ ନାହିଁ, କାର୍ଯ୍ୟକ୍ଷମ ହେଇପାରିବ ନାହିଁ, ଏବଂ ଇଫେକ୍ଟିଭ ଫଳପ୍ରଦ ହେଇପାରିବ ନାହିଁ। ତେଣୁ ଆଜି ଯେତେବେଳେ ଅତ୍ୟାଧୁନିକ କାରିଗରୀ କୌଶଳର ବ୍ୟବହାର ଯୁଦ୍ଧାସ୍ତ୍ରରେ ହେଉଛି, ଯୁବଶକ୍ତିର ଆବଶ୍ୟକତା ପ୍ରାସଙ୍ଗିକତା ଅନେକ ବଢ଼ିଯାଇଛି। ତେଣୁ ଭାରତୀୟ ଯୁବଶକ୍ତି ଆଉ କେମିତି ଅଧିକ ଭାବରେ ମୋଟିଭେଟେଡ୍ ହେଇକି, ପ୍ରଶିକ୍ଷିତ ହେଇକି, ଜ୍ଞାନ ଆହରଣ କରିକି ଦେଶ ସେବା ପାଇଁ ନିଜକୁ ଉତ୍ସର୍ଗିତ କରିପାରିବ, ତାହା ନିଶ୍ଚିତ ଭାବରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏବଂ ସେଥିପାଇଁ ଭାରତୀୟ ସମାଜ ଏବଂ ଭାରତର ଶିକ୍ଷା ବ୍ୟବସ୍ଥା, ଭାରତର କାରିଗରୀ କୌଶଳ ବ୍ୟବସ୍ଥା, ଏସବୁ ନିଜ ଭିତରେ ସମନ୍ୱୟ ରକ୍ଷା କରିକି ତାକୁ ଯୋଗାଯୋଗ କରିକି ଏ ଦିଗରେ ପଦକ୍ଷେପ ନେବା ଉଚିତ। ସମଗ୍ର ବିଶ୍ୱରେ ବର୍ତ୍ତମାନ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି, କିଏ ବିକଶିତ ରାଷ୍ଟ୍ର ହବ, କିଏ ଏକ ନମ୍ବର ରାଷ୍ଟ୍ର ହବ। ଆମେରିକାର ପ୍ରାଧାନ୍ୟ ଆସ୍ତେ ଆସ୍ତେ କମୁଛି, ଅନ୍ୟ ରାଷ୍ଟ୍ରମାନେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ଭାରତ ମଧ୍ୟ ଏକ ବିକଶିତ ରାଷ୍ଟ୍ର ଭାବରେ ଶକ୍ତିଶାଳୀ ରାଷ୍ଟ୍ର ହାତରେ, ବା ଯାହାକୁ ଆମେ ଇଂରାଜୀରେ ଗ୍ଲୋବାଲ ପାୱାର କହୁଛୁ, ବିଶ୍ୱ ଶକ୍ତି ଭାବରେ ତାର ଅଭ୍ୟୁଦୟ ହେଉଛି। ଇଏ ଯୋଉ ଅଭ୍ୟୁଦୟ କେବଳ ଅର୍ଥନୈତିକ ଅଭ୍ୟୁଦୟ ନୁହେଁ ବା କାରିଗରୀ କୌଶଳର ଅଭ୍ୟୁଦୟ ନୁହେଁ, ଭାରତ ଅନେକ ଆଗକୁ ଗଲାଣି, ଆହୁରି ଆଗକୁ ଯିବାର ଆବଶ୍ୟକତା ଅଛି। ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଭାରତ ଅନେକ ଆଗକୁ ବଢ଼ିଛି, ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ଅଧିକାରିଣୀ ହେଇଛି। ତା ସହିତ ଯୁବଶକ୍ତି ଯୋଉ ପ୍ରତିରକ୍ଷା ବ୍ୟବସ୍ଥାରେ ଆହୁରି ଯଦି ସମର୍ପିତ ହେବ, ଆହୁରି ଯଦି ଅଙ୍ଗୀକାର ପ୍ରଦର୍ଶନ କରିବ, ଦେଶପ୍ରେମ ନିଦର୍ଶନ କରିବ, ଏବଂ ଯୁବଶକ୍ତି ଯଦି ମୋଟିଭେଟେଡ୍ ହେବ, ତାହେଲେ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଆହୁରି ଉଚ୍ଚକୋଟୀର ହେବ। ଯୋଉ କଥା ଭାରତବର୍ଷର ପ୍ରଧାନମନ୍ତ୍ରୀ କହୁଛନ୍ତି, 2047 ସୁଦ୍ଧା ବିକଶିତ ଭାରତ ହେବ। ବିକଶିତ ଭାରତର ଅର୍ଥ ଯେ ଭାରତ ଅର୍ଥନୈତିକ କ୍ଷେତ୍ରରେ ବିକାଶ କରିବ, ଶିକ୍ଷା କ୍ଷେତ୍ରରେ ବିକଶିତ ହେବ, ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକଶିତ ହେବ, ଏବଂ ବିଶ୍ୱରେ ଗୋଟେ ବଡ ଅର୍ଥନୀତି ଭାବରେ ଆଗକୁ ଯିବ। ଯେହେତୁ ଏଟା ଗୋଟେ ବିଶ୍ୱରେ ଅଲଗା ସାର୍ବଭୌମ ରାଷ୍ଟ୍ର ଅଛନ୍ତି, ଏକ ପ୍ରତିରକ୍ଷା ଶକ୍ତି ଭାବରେ, ସାମରିକ ଶକ୍ତି ଭାବରେ ଆବଶ୍ୟକତା ମଧ୍ୟ ଭାରତବର୍ଷର ଅଭିଧ ହେବାର ଅଛି। ଯଦି ଗୋଟେ ଦେଶର ପ୍ରତିରକ୍ଷା ବ୍ୟବସ୍ଥା ଶକ୍ତିଶାଳୀ ନୁହେଁ, ତାକୁ ଅନ୍ୟମାନେ ଗୁରୁତ୍ୱ ଦେବେ ନାହିଁ, ଏହି ହେଉଛି ବାସ୍ତବତା। ଆଦର୍ଶବାଦୀ କଥା ଯାହା ହଉ, କିନ୍ତୁ ବାସ୍ତବତା ହେଉଛି ପ୍ରତିରକ୍ଷା ବ୍ୟବସ୍ଥା ଶକ୍ତିଶାଳୀ ହେବା ଉଚିତ, ଯାହା ଉପରେ ପ୍ରଧାନମନ୍ତ୍ରୀ ଯଥେଷ୍ଟ ଗୁରୁତ୍ୱ ଦେଇ ଆସିଛନ୍ତି। ତେଣୁ ଆଗାମୀ ଦିନରେ ଯୁବଶକ୍ତି ଆହୁରି ଆଗକୁ ଆସିବା ମଧ୍ୟ ଦରକାର।

ଶୁଣୁଥିଲେ ଆଲୋଚନା ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଯୁବଶକ୍ତି ଏ ସମ୍ପର୍କରେ କହିଥିଲେ ପ୍ରତିରକ୍ଷା ବିଶେଷଜ୍ଞ ଡକ୍ଟର ମାନସ ବେହେରା। କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ
1: ବନ୍ୟା ହେଉ ବା ମହାବାତ୍ୟା

0: ସବୁ ପରିସ୍ଥିତିରେ।
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ଡେଜର୍ଟ ଆସିଗଲା କିନ୍ତୁ ଆମ ଚାମ୍ପିଅନ୍ ଆସିଲେନି ଏପର୍ଯ୍ୟନ୍ତ।
2: ବିଲ୍ ଭରିବା ପୂର୍ବରୁ ତ ଆସିଯିବ ନା?
3: ତ ଗର୍ଲସ୍, କଣ ହଉଛି?
4: ବିଲ୍ ହଉଛି, ଚାଲ ତୋ କାର୍ଡ ଦେ।
3: ପିନ୍ ଦେ।
5: RBI କହେ ଯେ ନିଜର ପିନ୍, OTP, CVV କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଂ ପାସୱାର୍ଡ କାହାକୁ ଦିଅନ୍ତୁ ନାହିଁ। ଅନଲାଇନ୍ ବ୍ୟାଙ୍କିଂ କେବଳ ନିଜର ହିଁ କମ୍ପ୍ୟୁଟର, ମୋବାଇଲ୍ ଏବଂ ସିକ୍ୟୁର ନେଟୱାର୍କ ଦ୍ୱାରା କରନ୍ତୁ। ହଁ, ଏଇଟା ଖାଇବାର ଚାମ୍ପିଅନସିପ୍ ଥିଲା ନା କ'ଣ? RBI କହେ ସଚେତ ହୁଅନ୍ତୁ,

କରୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପ୍ରତିରକ୍ଷା ବାହିନୀ ପାଇଁ 1,10,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ। ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଯୁବପିଢ଼ିଙ୍କୁ କାର୍ଯ୍ୟ କରିବା ପାଇଁ ରାଜ୍ୟପାଳଙ୍କ ଆହ୍ୱାନ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ରାଜ୍ୟ କ୍ୟାବିନେଟ୍ ବୈଠକ। ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବୁଥ୍ଗୁଡ଼ିକର ଯାଞ୍ଚ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ। ଏବଂ ବିଦ୍ୟାଳୟ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ କାର୍ଯ୍ୟ କରିବ ଗୋଟିଏ ବୋର୍ଡ। ପ୍ରତିରକ୍ଷା ବାହିନୀ ପାଇଁ 1,10,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଡିଏସି ମଞ୍ଜୁରୀ ପ୍ରଦାନ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ପରିଷଦ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ତିନୋଟି ଯାକ ସେନା ପାଇଁ ବିଭିନ୍ନ ପ୍ରସ୍ତାବିତ ପଦକ୍ଷେପ କାର୍ଯ୍ୟକାରୀ କରିବାରେ ଏହି ପୁଞ୍ଜି ବିନିଯୋଗ ହେବ ବୋଲି ମନ୍ତ୍ରଣାଳୟ କହିଛି। ବାୟୁସେନା ପାଇଁ ଯୁଦ୍ଧ ବିମାନ, ପରିବହନ ହେଲିକପ୍ଟର ଆଦି କ୍ରୟ ପ୍ରସ୍ତାବ ଏଥିରେ ଅନ୍ତର୍ଭୁକ୍ତ। ନୌସେନା ପାଇଁ ରାଡାର କ୍ରୟ, ବିକଶିତ ସାମୁଦ୍ରିକ ଗ୍ୟାସ୍ ଟର୍ବାଇନ୍, ଅରୁଦ୍ର ରାଡାର କ୍ରୟ କରିବାକୁ ନିଷ୍ପତ୍ତି ହୋଇଛି। ସ୍ଥଳସେନା ପାଇଁ ଉଚ୍ଚ ଗତିଶୀଳତା ସମ୍ପନ୍ନ ଯାନବାହନ, ଉନ୍ନତ ହାଲୁକା ହେଲିକପ୍ଟର, ଟ୍ରଲ ଟ୍ୟାଙ୍କ ଏବଂ ଉନ୍ନତ ସେତୁ ବ୍ୟବସ୍ଥା ଉପକରଣ ଅଧିଗ୍ରହଣ କରାଯିବ। କ୍ରୟ ହେବାକୁ ଥିବା ସାମଗ୍ରୀର 98% ଭାରତୀୟ ଶିଳ୍ପ କ୍ଷେତ୍ରରୁ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ଭାରତ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ୁଛି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭମ୍ପାଡ୍ଡି କହିଛନ୍ତି। ସମ୍ଭଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପଞ୍ଚମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ସ୍ୱାସ୍ଥ୍ୟ, ପ୍ରଯୁକ୍ତି ବିଦ୍ୟା, ମହାକାଶ, ଡିଜିଟାଲ ଟେକ୍ନୋଲୋଜି, ସେମିକଣ୍ଡକ୍ଟର ଆଦି ବିଭିନ୍ନ କ୍ଷେତ୍ରରେ ଯୁବପିଢ଼ିଙ୍କ ପାଇଁ ନୂତନ ସୁଯୋଗ ଉନ୍ମକ୍ତ ହେଉଛି। ଏହି ସମସ୍ତ ସୁଯୋଗର ସଦୁପଯୋଗ କରିବା ପାଇଁ ରାଜ୍ୟପାଳ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ସମ୍ଭଲପୁର ହସ୍ତଶିଳ୍ପର ପ୍ରଶଂସା କରି ଶ୍ରୀ କୁମ୍ଭମ୍ପାଡ୍ଡି କହିଛନ୍ତି, ଜିଲ୍ଲାର ପରମ୍ପରା ଓ ସ୍ଥାନୀୟ କଳାକାରଙ୍କ ପ୍ରତିଭା ବର୍ତ୍ତମାନ ସମୟରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିଛି। ଶକ୍ତି ସୁରକ୍ଷା ଜାତୀୟ ସୁରକ୍ଷା ସହ ଜଡ଼ିତ। ପେଟ୍ରୋଲ ଓ ଡିଜେଲର ବ୍ୟବହାରକୁ ସୀମିତ ରଖି ଶକ୍ତି ସଂରକ୍ଷଣ କ୍ଷେତ୍ରରେ ବର୍ତ୍ତମାନର ପିଢ଼ି ନୂତନ ଇତିହାସ ସୃଷ୍ଟି କରିପାରିବେ ବୋଲି ରାଜ୍ୟପାଳ କହିଛନ୍ତି। କାର୍ଯ୍ୟକ୍ରମରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଛନ୍ତି, ବିଶ୍ୱର ସର୍ବାଧିକ ଯୁବଗୋଷ୍ଠୀ ଭାରତରେ ରହିଥିବା ବେଳେ ପୂର୍ବ ଭାରତରେ ଏମାନଙ୍କ ସଂଖ୍ୟା ସର୍ବାଧିକ। ଯୁବକଙ୍କ ଆକାଂକ୍ଷା ଏବଂ ବିଭିନ୍ନ ଆହ୍ୱାନକୁ ଦୃଷ୍ଟିରେ ରଖି ସରକାର କାର୍ଯ୍ୟ କରୁଛନ୍ତି। ରୋଜଗାର, ମୂଲ୍ୟବୋଧ, ନୈତିକତା ଏବଂ ସାମାଜିକ ଦାୟିତ୍ୱ ନିର୍ବାହକୁ ଛାତ୍ରଛାତ୍ରୀମାନଙ୍କୁ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଭୁବନେଶ୍ୱର ଲୋକସେବା ଭବନରେ ଜାରି ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ବିଭିନ୍ନ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇ ମଞ୍ଜୁରୀ ପ୍ରଦାନ କରାଯିବ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ପାଇଁ 1,30,00,000 ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସିଜିଏମ୍ ରାକେଶ କୁମାର ଯାଦବ ଏହି ଚେକ୍ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସରକାରୀ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ଦିଗ୍ଦର୍ଶନ କର୍ମଶାଳାର ଆୟୋଜନ କରାଯାଇଛି। ଇତିହାସର 120 ଜଣ ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ କର୍ମଶାଳା ଆୟୋଜନ କରାଯାଇଛି। ଦିଗ୍ଦର୍ଶନ କର୍ମଶାଳା ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହେଉଛି। ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ 11 ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ କର୍ମଶାଳା ସେପ୍ଟେମ୍ବର 21-25 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କର୍ମଶାଳାରେ ଜାତୀୟ ଶିକ୍ଷାନୀତି 2020ର ବିଭିନ୍ନ ଦିଗ, ଲିଙ୍ଗଗତ ସମାନତା ଶିକ୍ଷା, ଆଇସିଟିର ବ୍ୟବହାର, ଓଡ଼ିଶା ଏଜୁକେସନ୍ ରୁଲ୍, ପୋଷୋ ଆକ୍ଟ, ଛାତ୍ରବୃତ୍ତି, ପ୍ରଶାସନିକ ଭୂମିକା, ପରୀକ୍ଷା ଏବଂ ମୂଲ୍ୟାଙ୍କନ ଯୋଜନା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବୁଥ୍ଗୁଡ଼ିକର ଯାଞ୍ଚ କରିବା ପାଇଁ ବ୍ଲକ୍ ଓ ପୌର ଅଧିକାରୀମାନଙ୍କୁ ରାଜ୍ୟ ନିର୍ବାଚନ କମିଶନ ମଧୁସୂଦନ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ୟା ଥିବା ବୁଥ୍ଗୁଡ଼ିକର ସୁଧାର ନେଇ କାର୍ଯ୍ୟ କରାଯିବ। ଏଥିସହିତ ସାମାଜିକ ଗଣମାଧ୍ୟମରେ କୃତ୍ରିମ ବୁଦ୍ଧିମତା ଜରିଆରେ ଅପପ୍ରଚାରକୁ ରୋକିବା ପାଇଁ ପଦକ୍ଷେପ ସହ ଅଭିଯୋଗ ଆସିଲେ ସାଇବର କ୍ରାଇମ୍ରେ ତଦନ୍ତ ହେବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି। ପ୍ରଥମେ ପଞ୍ଚାୟତ ଓ ପରେ ପୌର ନିର୍ବାଚନ ଅନୁଷ୍ଠିତ ହେବ। ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟକୁ ସରକାର 31 ଅକ୍ଟୋବର ସୁଦ୍ଧା ଶେଷ କରିବେ। ଭୋଟର ତାଲିକା 10 ଫେବୃଆରୀ ସୁଦ୍ଧା ଚୂଡ଼ାନ୍ତ ହେବା ସହ ସମସ୍ତ ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହେବ ବୋଲି ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି। ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ ବିଦ୍ୟାଳୟ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟରେ ଆଗାମୀ ଦିନରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ଗୋଟିଏ ବୋର୍ଡ କାର୍ଯ୍ୟ କରିବ ବୋଲି ଗଣଶିକ୍ଷା ସଚିବ ଏନ୍ ତିରୁମଲ ନାୟକ କହିଛନ୍ତି। ପୂର୍ବରୁ ଥିବା ଦୁଇଟି ବୋର୍ଡକୁ ମିଶାଇ ଗୋଟିଏ ଏକୀକୃତ ବୋର୍ଡ ଗଠନ କରିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ପରୀକ୍ଷା ପଦ୍ଧତିରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ଏବଂ ନୂଆ ବୋର୍ଡ କାର୍ଯ୍ୟାଳୟ ନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ସହ ନୂତନ ଡ୍ରାଫ୍ଟ ଆଇନ ପ୍ରସ୍ତୁତ କରାଯାଉଛି ବୋଲି ଶ୍ରୀ ନାୟକ କହିଛନ୍ତି। ଏନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟରେ ଆସନ୍ତା 15 ତାରିଖରୁ ମାସେ ବ୍ୟାପୀ ଅଗ୍ନି

ସୁରକ୍ଷା ଯାଞ୍ଚ କରାଯିବ। ଏନେଇ ମୁଖ୍ୟ ଅଗ୍ନିଶମ ଅଧିକାରୀ ଦେବେନ୍ଦ୍ର ସ୍ୱାଇଁ କହିଛନ୍ତି। ସମସ୍ତ ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ଚିକିତ୍ସାଳୟଗୁଡ଼ିକରେ ଯାଞ୍ଚ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ। ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ଓ କର୍ମଶାଳାମାନ ଆୟୋଜନ କରାଯିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର 44ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଟପାଡ଼ ବିଧାୟକ ରୂପପତ୍ରା ଯୋଗ ଦେଇଥିବାବେଳେ ସମ୍ମାନୀୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆୟୁକ୍ତ ତଥା

0: ଗଣଶିକ୍ଷା ବିଭାଗ ଆୟୁକ୍ତ ତଥା ଶାସନ ସଚିବ ଡକ୍ଟର ଏନ୍ ତିରୁମାଲା ନାୟକ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ପରିଷଦର ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନାକୁ ପ୍ରଶଂସା କରିବା ସହ ଗୁଣାତ୍ମକ ଶିକ୍ଷାକୁ ଦ୍ୱିଗୁଣିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା' ଭୈରବୀଙ୍କ ପୀଠ ପାଇଁ ନୂଆଖାଇ ଲଗ୍ନ ଧାର୍ଯ୍ୟ ହୋଇଛି। ଆସନ୍ତା 15 ତାରିଖ ମଙ୍ଗଳବାର ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିର ସକାଳ 8:45ରୁ 10:15 ମଧ୍ୟରେ ନବାନ୍ନ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି। ମା' ଭୈରବୀଙ୍କ ପୀଠରେ ନବାନ୍ନ ଲାଗିବା ପରେ ଅନ୍ୟ ଦେବାଦେବୀଙ୍କଠାରେ ନବାନ୍ନ ଅର୍ପଣ ହେବ। ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମ, ସେବା ମନୋଭାବ ଓ ସାମାଜିକ ଦାୟିତ୍ୱବୋଧ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଦେବଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ରାଷ୍ଟ୍ର ଗଠନରେ ଯୁବବର୍ଗଙ୍କ ଭୂମିକା ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲାରେ ଅସୁରକ୍ଷିତ ଓ ଅପମିଶ୍ରିତ ଖାଦ୍ୟ ବିକ୍ରି ରୋକିବା ପାଇଁ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ଅଭିଯାନ ଜାରି ରହିଛି। ରଣପୁର, ନୟାଗଡ଼, ଇଟାମାଟି ଓ ମାଛିପଡ଼ା ଅଞ୍ଚଳର ବିଭିନ୍ନ ଖାଦ୍ୟ ବ୍ୟବସାୟ ପ୍ରତିଷ୍ଠାନରେ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ 120 କିଲୋଗ୍ରାମ ଅସୁରକ୍ଷିତ ଖାଦ୍ୟକୁ ନଷ୍ଟ କରାଯିବା ସହ ଜରିମାନା ଆଦାୟ କରାଯାଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ଫ୍ରି ଷ୍ଟାଇଲ୍ ଓପନ୍ ନ୍ୟାସନାଲ୍ ର୍ୟାଙ୍କିଙ୍ଗ୍ ଚାମ୍ପିୟନ୍ସିପ୍ 2026 ଉଦ୍ଯାପିତ ହେଉଛି। ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ସ୍କେଟର୍ସମାନେ ଯୋଗ ଦେବା ସହ ସେମାନଙ୍କର ଦକ୍ଷତା ଏବଂ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ଗତ 5 ତାରିଖରୁ ଆରମ୍ଭ ହୋଇଥିବା ପ୍ରତିଯୋଗିତାକୁ କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର ଉଦ୍ଘାଟନ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ବଜ୍ରପାତ ସହ ବର୍ଷା ନେଇ ଆସନ୍ତା 24 ଘଣ୍ଟା ମଧ୍ୟରେ 17ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଶୁକ୍ରବାର ସୁଦ୍ଧା ଉପକୂଳ, ଆଭ୍ୟନ୍ତରୀଣ ଏବଂ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ମୌସୁମୀ ଦୁର୍ବଳ ହେବା ଯୋଗୁଁ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗୁଳୁଗୁଳି ଓ ତାପମାତ୍ରା ବୃଦ୍ଧି ପାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଶୁଣାଣି ଶିବିରରେ 17ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଦେବଗଡ଼ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ 41ଟି ଅଭିଯୋଗ ଗ୍ରହଣ କରାଯିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନୟାଗଡ଼ ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ଶୁଣାଣି ଶିବିରରେ 69ଟି ମାମଲାର ତତ୍କାଳ ସମାଧାନ କରାଯାଇଥିଲା। ମାଲକାନଗିରି ଜିଲ୍ଲା ଖଇରପୁଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 52ଟି ଅଭିଯୋଗର ଶୁଣାଣି କରାଯାଇଛି। ନବରଙ୍ଗପୁର ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶୁଣାଣି ଶିବିରରେ 44ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଶୁଣାଣି ଶିବିରରେ 90ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ରାଜ୍ୟ ସରକାର ଅଟଳ ନେଟୱାର୍କ ଫର୍ ନଲେଜ୍ ଅର୍ବାନାଇଜେସନ୍ ଆଣ୍ଡ ରିଫର୍ମ ଅଙ୍କୁର ମାଧ୍ୟମରେ ପୌର ସଂସ୍ଥାଗୁଡ଼ିକୁ ଆହୁରି ସୁଦୃଢ଼ କରୁଛନ୍ତି। ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଚିନ୍ତାଧାରାରୁ ଅନୁପ୍ରାଣିତ ହୋଇ 2025 ମେ 28 ତାରିଖରେ ଆରମ୍ଭ ହୋଇଥିବା ଅଙ୍କୁର ସହରୀ ସମସ୍ୟା ଓ ସମାଧାନ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରୁଛି। ସହରାଞ୍ଚଳ ସ୍ଥାନୀୟ ସମସ୍ୟା ଚିହ୍ନଟ କରିବା, ସଠିକ୍ ଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପାଇବା ସହ ନୂତନ ପଦ୍ଧତି ଆପଣାଇବା, ପ୍ରତିଷ୍ଠାନଗତ କ୍ଷମତା ବୃଦ୍ଧି କରିବା ଏବଂ ସଫଳ ସମାଧାନଗୁଡ଼ିକୁ ବିଭିନ୍ନ ସହରରେ ପ୍ରସାରିତ କରିବାରେ ଅଙ୍କୁର ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି, ଅଙ୍କୁର ସହରଗୁଡ଼ିକର ଆବଶ୍ୟକତାକୁ ସଠିକ୍ ଜ୍ଞାନ, ବିଶେଷଜ୍ଞତା ଓ ସମାଧାନ ସହ ସଂଯୋଗ କରୁଛି। ଏହି ପଦ୍ଧତି ମାଧ୍ୟମରେ ବର୍ତ୍ତମାନ ଡିଜିଟାଲ ଶାସନ, ପରିବେଶ ପରିଚାଳନା, ନିୟମାବଳୀର ସଂସ୍କାର, ଦକ୍ଷତା ବିକାଶ, ପରିମଳ, ଜୀବିକା ଓ ନାଗରିକ ସଚେତନତା ଭଳି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକ୍ରମଗୁଡ଼ିକୁ ସମର୍ଥନ ମିଳୁଛି। ସମୃଦ୍ଧ ଓଡ଼ିଶା 2036 ଲକ୍ଷ୍ୟ ହାସଲ ଦିଗରେ ଅଙ୍କୁର ସରକାରଙ୍କ ସାମର୍ଥ୍ୟକୁ ଆହୁରି ମଜବୁତ କରୁଛି। ପ୍ରତିରକ୍ଷା ବାହିନୀ ପାଇଁ 1,10,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ। ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଯୁବପିଢ଼ିଙ୍କୁ କାର୍ଯ୍ୟ କରିବା ପାଇଁ ରାଜ୍ୟପାଳଙ୍କ ଆହ୍ୱାନ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ରାଜ୍ୟ କ୍ୟାବିନେଟ୍ ବୈଠକ। ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବୁଥ୍ଗୁଡ଼ିକର ଯାଞ୍ଚ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଏବଂ ବିଦ୍ୟାଳୟ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ 10ମ ଓ 12ମ ଶ୍ରେଣୀ ପାଇଁ କାର୍ଯ୍ୟ କରିବ ଗୋଟିଏ ବୋର୍ଡ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର।
1: କାହାଣୀ ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା।
2: ବନିଗଲା ବଜେଟ୍?
1: ହଁ, 5,000 ବଞ୍ଚିଗଲା।
2: ତ ନୂଆ ଶାଢୀ ନେଇଯିବା?
1: ନା, ଗଲା ମାସରେ ହିଁ ତ ନେଇଥିଲି ଆଉ ଗୋଟିଏ।
2: ନା, ପ୍ରଥମେ ବଜେଟ୍ ବନାଅ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ।
1: ଦେଖେଇ ହଉଛି
2: ଏବେ, ଯାଅ ଭାଇ।
3: RBI କହେ,
2: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ପ୍ରସଙ୍ଗ, ବାୟୁ ପ୍ରଦୂଷଣ ବିରୋଧରେ ସଂକଳ୍ପବଦ୍ଧ ଅଭିଯାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ବାୟୁ ପ୍ରଦୂଷଣ ସାମ୍ପ୍ରତିକ ସମୟର ଏକ ବଡ଼ ଆହ୍ୱାନ। କେବଳ ପରିବେଶଗତ ସମସ୍ୟା ଭିତରେ ସୀମିତ ନ ରହି ଏହା ମାନବ ସମାଜର ସ୍ୱାସ୍ଥ୍ୟ ଏବଂ ଅର୍ଥନୀତି କ୍ଷେତ୍ର ପାଇଁ ଏକ ପ୍ରତିବନ୍ଧକ ଭାବେ ଉଭା ହୋଇଛି। ବାୟୁ ପ୍ରଦୂଷଣ ଏବଂ ଏହାର ନିରାକରଣ ନେଇ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ଅନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ ପାଳନ କରାଯାଉଛି। 2019 ଜାତିସଂଘ ସାଧାରଣ ପରିଷଦ ବୈଠକରେ ସେପ୍ଟେମ୍ବର 7 ନୀଳ ଆକାଶ ପାଇଁ ଅନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। 2020 ଏହି ଦିବସ ପାଳିତ ହୋଇ ଆସୁଛି। ବାୟୁ ଗୁଣବତ୍ତାକୁ ଉନ୍ନତ କରିବା ସହ ପରିବେଶକୁ ସୁରକ୍ଷିତ ରଖିବାରେ ମିଳିତ ପ୍ରୟାସ ଉପରେ ଏହି ଦିବସ ଗୁରୁତ୍ୱ ପ୍ରଦାନ କରୁଛି। ଚଳିତ ବର୍ଷ ଜଳବାୟୁ ଆଧାରିତ କାର୍ଯ୍ୟ ପାଇଁ ସ୍ୱଚ୍ଛ ବାୟୁ ପ୍ରସଙ୍ଗରେ ଏହି ଦିବସ ପାଳନ କରାଯାଉଛି। ବିଭିନ୍ନ ପ୍ରକାର କାରଣ ପାଇଁ ବାୟୁ ପ୍ରଦୂଷିତ ହୋଇଥାଏ। ସେଗୁଡ଼ିକ ମଧ୍ୟରେ ଯାନବାହନ ଏବଂ ଶିଳ୍ପ ନିର୍ଗମନ, ନିର୍ମାଣ, ଧୂଳି, ସଡ଼କ ପଥ ତଥା ଖୋଲା ଅଞ୍ଚଳ, ଶସ୍ୟ ବର୍ଜ୍ୟକୁ ପୋଡ଼ିବା, ବନାଗ୍ନି ଏବଂ ପ୍ରତିକୂଳ ପାଣିପାଗ ଅନ୍ତର୍ଭୁକ୍ତ। ତେବେ ଅଧିକାଂଶ କାରଣ ମନୁଷ୍ୟକୃତ ବୋଲି ଜଣାପଡ଼ିଛି। ବାୟୁ ପ୍ରଦୂଷଣ ଯୋଗୁଁ ମାନବ ସମାଜର ସ୍ୱାସ୍ଥ୍ୟ ଉପରେ ଅତ୍ୟନ୍ତ ପ୍ରତିକୂଳ ପ୍ରଭାବ ପଡ଼ିଥାଏ। ବିଭିନ୍ନ ରୋଗର କାରଣ ମଧ୍ୟ ଏହା ହୋଇଥାଏ। ତେଣୁ ସୁସ୍ଥ ଜୀବନଶୈଳୀକୁ ଆପଣାଇବା ପାଇଁ ସ୍ୱଚ୍ଛ ବାୟୁ ଅତ୍ୟନ୍ତ ଆବଶ୍ୟକ। ଏପରିକି ସର୍ବୋଚ୍ଚ ନ୍ୟାୟାଳୟ ବିଭିନ୍ନ ମାମଲାର ଶୁଣାଣି ବେଳେ ବାୟୁ ପ୍ରଦୂଷଣକୁ ପ୍ରତିହତ କରିବା ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସମ୍ବିଧାନର ଧାରା 21 ଅନୁଯାୟୀ କୋର୍ଟ ସ୍ୱଚ୍ଛ ବାୟୁକୁ ମୌଳିକ ଅଧିକାର ପରିସରଭୁକ୍ତ କରିଛନ୍ତି। ପ୍ରତ୍ୟେକ ନାଗରିକଙ୍କର ସ୍ୱଚ୍ଛ ବାୟୁ ଏବଂ ପ୍ରଦୂଷଣମୁକ୍ତ ପରିବେଶ ପାଇବା ମୌଳିକ ଅଧିକାର। ପ୍ରଦୂଷଣ କାରଣରୁ ନାଗରିକଙ୍କ ଜୀବନ ବିପନ୍ନ ହେବା ସମ୍ବିଧାନ ପ୍ରଦତ୍ତ ଅଧିକାରର ଉଲ୍ଲଂଘନ ବୋଲି କୋର୍ଟ କହିଛନ୍ତି। ଏପରିକି ବାୟୁ ପ୍ରଦୂଷଣ ସୃଷ୍ଟି କରୁଥିବା ଶିଳ୍ପ ସଂସ୍ଥା, ସଂଗଠନ, ପ୍ରତିଷ୍ଠାନ ତଥା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଜରିମାନା ଆଦାୟ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ସଂଗୃହୀତ ଅର୍ଥକୁ ପରିବେଶର ସୁଧାର କ୍ଷେତ୍ରରେ ବ୍ୟବହାର କରାଯାଇପାରିବ। ଜାତୀୟ ସବୁଜ ନ୍ୟାୟାଧିକରଣ ମଧ୍ୟ ବାୟୁ ପ୍ରଦୂଷଣକୁ ଏକ ସ୍ୱାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତି ବୋଲି ବର୍ଣ୍ଣନା କରିଛନ୍ତି। ଦିଲ୍ଲୀ ତଥା ଏନ୍ସିଆର୍ ସମେତ ଉତ୍ତର ଭାରତରେ ଶୀତଦିନେ ଅଧିକ ବାୟୁ ପ୍ରଦୂଷଣ ଦେଖିବାକୁ ମିଳିଥାଏ। ଏହାର କାରଣ ହେଉଛି ଶସ୍ୟର ଅବ୍ୟବହୃତ ଅଂଶ ପୋଡ଼ିବା। ପ୍ରଦୂଷଣ ମାତ୍ରା ନିରୀକ୍ଷଣ କରି ଆବଶ୍ୟକ ସ୍ଥଳେ ନିର୍ମାଣ କାର୍ଯ୍ୟ ଓ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଉଛି। ଏପରିକି ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ସମୟକ୍ରମେ ସାମୟିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥାଏ। ସମସ୍ୟାର ସ୍ଥାୟୀ ସମାଧାନକୁ ଦୃଷ୍ଟିରେ ରଖି ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ଦେଶବ୍ୟାପୀ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ପ୍ରଚଳନ କରାଯାଇଛି। ଏହାର ମୂଳ ଲକ୍ଷ୍ୟ ହେଉଛି ପ୍ରଦୂଷିତ ସହରଗୁଡ଼ିକରେ ବାୟୁ ଗୁଣବତ୍ତାର ସୁଧାର ଆଣିବା। ଏଥିପାଇଁ 12 ବାୟୁ ପ୍ରଦୂଷକ ଗୁଣବତ୍ତା ମାନଦଣ୍ଡ ପ୍ରସ୍ତୁତ କରାଯାଇଛି। 2015 ସରକାର ବାୟୁ ଗୁଣବତ୍ତା ସୂଚକାଙ୍କ କାର୍ଯ୍ୟକାରୀ କରିଥିଲେ। ସହରାଞ୍ଚଳ ବାୟୁ ପ୍ରଦୂଷଣ ମୁକାବିଲା ଲକ୍ଷ୍ୟ ନେଇ 2019 ମିଶନ ମୋଡ଼ରେ ଦେଶର 131 ସହରରେ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମକୁ ଲାଗୁ କରାଯାଇଛି। ରାଜ୍ୟ ସରକାର, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଏବଂ ଅନ୍ୟ ଅଂଶୀଦାରଙ୍କ ସମନ୍ୱୟ ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ଦିଲ୍ଲୀ ଏବଂ ଏନ୍ସିଆର୍ ଅଞ୍ଚଳରେ 2021 ଆଇନ ଅଧୀନରେ ବାୟୁ ଗୁଣବତ୍ତା ପରିଚାଳନା କମିଶନ CAQM ପ୍ରତିଷ୍ଠା କରାଯାଇଛି। ଏହି ଜାତୀୟ କାର୍ଯ୍ୟକ୍ରମ ଅଧୀନରେ ଚଳିତ ବର୍ଷ ସୁଦ୍ଧା 40% ପ୍ରଦୂଷଣ ମାତ୍ରା ହ୍ରାସ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଯୋଜନାରେ ସାମିଲ ହୋଇଥିବା ସହରଗୁଡ଼ିକ ମଧ୍ୟରେ ଓଡ଼ିଶାର 6 ସହର ରହିଛି। ସେଗୁଡ଼ିକ ହେଉଛି ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଏବଂ ତାଲଚେର। ଏପରିକି ବାୟୁ ଗୁଣବତ୍ତା ସମ୍ପର୍କିତ ସୂଚନା ପ୍ରଦାନ ପାଇଁ ସରକାର ପ୍ରାଣ ପୋର୍ଟାଲର କାର୍ଯ୍ୟକାରୀ କରିଛନ୍ତି। ଫଳରେ ବାୟୁ ପ୍ରଦୂଷଣ ସମ୍ପର୍କରେ ସାଧାରଣ ଜନତା ତଥା ବିଭିନ୍ନ ପ୍ରତିଷ୍ଠାନ ଅବଗତ ହେବା ସହ ଏ ଦିଗରେ ସମାଧାନମୂଳକ ପନ୍ଥା କାର୍ଯ୍ୟକାରୀ କରିବେ ବୋଲି ଆଶା କରାଯାଉଛି। ବାୟୁ ପ୍ରଦୂଷଣକୁ ପ୍ରତିହତ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଆସନ୍ତୁ ସମ୍ମିଳିତ ଉଦ୍ୟମ ମାଧ୍ୟମରେ ଏକ ସୁସ୍ଥ ସମାଜ ଗଠନ କରିବା।

0: ଆକାଶବାଣୀ ବାରିପଦା ଷ୍ଟୁଡିଓ ଗୋଟେ ସମୟ ବର୍ତ୍ତମାନ ରାତି 7ଟା ପ୍ରଚାର କରୁଛୁ ଆଜିର ଆଦିବାସୀ ସଂଗୀତ କାର୍ଯ୍ୟକ୍ରମ।
1: ଆଦିବାସୀ ସଂଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ କଲହ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ବିଜୟ କୁମାର କଣ୍ଡାଙ୍କେଲ ଏବଂ ତାଙ୍କର ସାଥୀ କଳାକାରମାନେ।

ବିଜୟ କୁମାର କଣ୍ଡାଙ୍କେଲ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଦୁଗି ମୁଦିଆ, ଟିଙ୍ଗି କଣ୍ଡାଙ୍କେଲ, ଜେମା ବନ୍ଦ୍ରା, ଜଗନ୍ନାଥ କଣ୍ଡାଙ୍କେଲ, କୁସୁନୁ କଣ୍ଡାଙ୍କେଲ, ମୁଥୁରା ବିରୁଆ, ଦୁଗି କଣ୍ଡାଙ୍କେଲ, ଲକ୍ଷ୍ମୀ ମୁଦିଆ ଏବଂ କାଇରୀ ମୁଦିଆ।

0: ସୁନିଲେ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ
1: ଓଡ଼ିଆ କଥା

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଗୁଜରାଟ ଓ ମହାରାଷ୍ଟ୍ରକୁ ଆସନ୍ତାକାଲି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ. ନୂଆଦିଲ୍ଲୀ କୋଠା ଭୁଷୁଡ଼ିବା ଘଟଣାରେ ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ ସ୍ତରୀୟ ତଦନ୍ତ କରିବାକୁ ଦିଲ୍ଲୀ ମହାନଗର ନିଗମକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ. ଗୋଆ ପୁଲିସ୍କୁ ମର୍ଯ୍ୟାଦାଜନକ ରାଷ୍ଟ୍ରପତି ପୁଲିସ୍ ଧ୍ୱଜା ପ୍ରଦାନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ.

0: ଗୋଟିଏ ଲୋକସଭା ଏବଂ ପାଞ୍ଚଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ଘୋଷଣା ବୁଧବାର ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି ଏବଂ ନେପାଳ ତିବ୍ବତ ବନ୍ୟାଜନିତ ମୃତବ୍ୟକ୍ତିଙ୍କ ଚିହ୍ନଟ ପାଇଁ ଡିଏନ୍ଏ ପରୀକ୍ଷଣରେ ସହାୟତା ପ୍ରଦାନ କରିବାକୁ ଚୀନ୍ସ୍ଥିତ ଭାରତୀୟ ଦୂତାବାସର ଅନୁରୋଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟ ଓ ମହାରାଷ୍ଟ୍ର ଗସ୍ତରେ ଯିବେ। ଭଦୋଦରାଠାରେ ପ୍ରଧାନମନ୍ତ୍ରୀ 35,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ ପଶ୍ଚିମାଞ୍ଚଳ ସମର୍ପିତ ମାଲ ପରିବହନ କରିଡରର 3ଟି ଗୁରୁତ୍ୱପୂର୍ଣ୍ଣ ଭାଗକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏଥିରେ 20,700 କୋଟି ଟଙ୍କା ବ୍ୟୟରେ 326 କିଲୋମିଟର ଦୀର୍ଘ ମାର୍ଗର ବିକାଶ କରାଯାଇଛି। ପ୍ରଧାନମନ୍ତ୍ରୀ ମଧ୍ୟ ନୂଆ ସାନନ୍ଦ, ନୂଆ ମକରପୁରା, ନୂଆ ଉମ୍ବରଗାଓଁ ଏବଂ ନୂଆ ଜେଏନ୍ପିଟିରୁ ମାଲ ପରିବହନ ଟ୍ରେନ୍ର ଶୁଭାରମ୍ଭ କରିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭଦୋଦରା ଏବଂ ତଣ୍ଡା ରୋଡ୍ ମଧ୍ୟରେ ନୂଆ ରେଳସେବାର ଶୁଭାରମ୍ଭ କରିବେ। ଜୋବାଟ ତଣ୍ଡା ରୋଡ୍ ନୂଆ ରେଳ ଲାଇନ୍ର ମଧ୍ୟ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଉଦ୍ଘାଟନ କରିବେ। ଏହା ବ୍ୟତୀତ 9,700 କୋଟି ଟଙ୍କା ବ୍ୟୟ ଅଟକଳରେ 3ଟି ନୂଆ ରେଳ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ 1,780 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା 3ଟି ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଗୁଜରାଟ ଗସ୍ତ ଅବସରରେ ଶ୍ରୀ ମୋଦି 2,600 କୋଟିରୁ ଅଧିକ ଟଙ୍କାର ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଭିତ୍ତିପ୍ରସ୍ତର ସ୍ଥାପନ କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ପରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ଗସ୍ତ କରି ମୁମ୍ବାଇଠାରେ ଗ୍ଲୋବାଲ୍ ଫିନ୍ଟେକ୍ ସମ୍ମିଳନୀ 2026କୁ ଉଦ୍ଘାଟନ କରିବେ। ନୂଆଦିଲ୍ଲୀର ସତ୍ୟ ନିକେତନ କୋଠା ଭୁଷୁଡ଼ିବା ଘଟଣାରେ ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ ସ୍ତରୀୟ ତଦନ୍ତ କରିବାକୁ ଦିଲ୍ଲୀ ମହାନଗର ନିଗମକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ କୋଠାର ନିର୍ମାଣ ଅନୁମତି ବୈଧତା ଯାଞ୍ଚ କରିବାକୁ ମଧ୍ୟ କୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ଦେବେନ୍ଦ୍ର କୁମାର ଉପାଧ୍ୟାୟ ଏବଂ ଜଷ୍ଟିସ୍ ତେଜସ୍ କାରିଆଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ଜନସ୍ୱାର୍ଥ ଆବେଦନର ଶୁଣାଣି ଅବସରରେ ସମସ୍ତ ପେଇଂ ଗେଷ୍ଟ ଆବାସସ୍ଥଳୀ ଏବଂ ଛାତ୍ରାବାସଗୁଡ଼ିକର ଏକ ସପ୍ତାହ ମଧ୍ୟରେ ଯାଞ୍ଚ କାର୍ଯ୍ୟ ଶେଷ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ପ୍ରତ୍ୟେକ ଅଂଶୀଦାର ଏବଂ ସରକାରୀ କର୍ତ୍ତୃପକ୍ଷଙ୍କ ବିଫଳତାକୁ ମଧ୍ୟ ଦାୟୀ କରିବାକୁ କୋର୍ଟ କହିଛନ୍ତି। ପ୍ରତ୍ୟେକଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ କହିଛନ୍ତି। ବେସରକାରୀ ପିଜି ଆବାସସ୍ଥଳୀ ଏବଂ ଛାତ୍ରାବାସଗୁଡ଼ିକରେ ରହୁଥିବା ଅନ୍ତେବାସୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପିଜି ଆବାସଗୁଡ଼ିକରେ ରହୁଥିବା ଛାତ୍ରଙ୍କ ସଂଖ୍ୟା ନିର୍ଣ୍ଣୟ କରିବା ସହ ସେଗୁଡ଼ିକର ବୈଧତା ଅନୁମତି ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ଯାଞ୍ଚ କରିବାକୁ କୋର୍ଟ କହିଛନ୍ତି। ନାମ ଲେଖାଉଥିବା ଦିଲ୍ଲୀ ବାହାର ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏବଂ ସେମାନଙ୍କ ପାଇଁ ରହିଥିବା ସ୍ଥାନ ଉପଲବ୍ଧତା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବାକୁ କୋର୍ଟ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାକୁ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି। ଏହି ଆବେଦନର 10 ଦିନ ମଧ୍ୟରେ ଉତ୍ତର ଦାଖଲ କରିବାକୁ ପ୍ରତିପକ୍ଷଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 25 ତାରିଖକୁ ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷରେ କୋଠାର ମାଲିକଙ୍କୁ ଇତିମଧ୍ୟରେ ଗିରଫ କରାଯାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାନଗର ନିଗମର ଡେପୁଟି କମିଶନର, ଅଧିକରଣ ଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ସହକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ସମେତ 5 ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଦିଲ୍ଲୀରେ ବେଆଇନ ଭାବେ ନିର୍ମିତ 5 ମହଲା ବିଶିଷ୍ଟ କୋଠାଗୁଡ଼ିକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୋଆ ପୁଲିସ୍କୁ ମର୍ଯ୍ୟାଦାଜନକ ରାଷ୍ଟ୍ରପତି ପୁଲିସ୍ ଧ୍ୱଜା ପ୍ରଦାନ କରାଯାଇଛି। ଗୋଆର ତଲେଗାଓଁସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଇଣ୍ଡୋର ଷ୍ଟାଡିୟମ୍ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ଧ୍ୱଜା ପ୍ରଦାନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ଶାହା ଗୋଆ ପୁଲିସ୍ର ସେବା, ବୃତ୍ତିଗତ ଦକ୍ଷତା, ସାହସ ଏବଂ ଶୃଙ୍ଖଳାର ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଆଭ୍ୟନ୍ତରୀଣ, ଉପକୂଳ ସୁରକ୍ଷା ଏବଂ ପର୍ଯ୍ୟଟନ ଅର୍ଥନୀତିକୁ ସୁରକ୍ଷିତ ରଖିବାରେ ଗୋଆ ପୁଲିସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।
1: 8 ଦଶକୋଂ କି ଗୌରବଶାଳୀ ଗୋଆ ପୁଲିସ୍ କି ସେବା ରାଷ୍ଟ୍ରପତି ଜୀ କେ ଦିଏ ହୁଏ ନିଶାନ କେ ସାଥ ଦେଶ ଭର କି ପୁଲିସ୍ କି କତାର ମେ ଖଡି ହେ ଏ ଗୌରବ ଜିନ ଜିନ ରାଜ୍ୟ କି ପୁଲିସ୍ କୋ ମିଲା ଓ ପୁଲିସ୍ କେ ଗୌରବଶାଳୀ ଇତିହାସ ସାହସ ଅନୁଶାସନ ଓର ସମର୍ପଣ କେ କାରଣ ହି ରାଷ୍ଟ୍ରପତି ମହୋଦୟ ନେ ଗୋଆ କୋ ପ୍ରେସିଡେଣ୍ଟ କଲର ସେ ସମ୍ମାନିତ କରନେ କା କାମ କିଆ ହେ।
0: କର୍ତ୍ତବ୍ୟ ପାଳନ ସମୟରେ ପ୍ରାଣ ହରାଇଥିବା ପୁଲିସ୍ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ଶାହା ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆସାମର ନାଗାଓଁ ଲୋକସଭା ଆସନ ସମେତ କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ଆସନରେ ଉପନିର୍ବାଚନ

0: ନିର୍ବାଚନ ପାଇଁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ସେଥିମଧ୍ୟରେ ତାମିଲନାଡୁ ଓ ପଶ୍ଚିମବଙ୍ଗର ଦୁଇଟି ଲେଖାଏଁ ଏବଂ ପୁଡୁଚେରୀର ଗୋଟିଏ ବିଧାନସଭା ଆସନ ଅନ୍ତର୍ଭୁକ୍ତ। କମିଶନ ଦେଇଥିବା ସୂଚନା ଅନୁଯାୟୀ ତାମିଲନାଡୁର ମଦୁରାକନ୍ତମ୍ ଏବଂ ଧାରାପୁରମ୍ ଆସନ, ପଶ୍ଚିମବଙ୍ଗର ରେଜିନଗର ଓ ନନ୍ଦୀଗ୍ରାମ ଏବଂ ପୁଡୁଚେରୀର ଥାଟଞ୍ଚାୱାଡି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ବୁଧବାର ଦିନ ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଉପନିର୍ବାଚନ ପାଇଁ ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବାର ସମୟସୀମା ରହିବ। ଅକ୍ଟୋବର 6 ତାରିଖରେ ଭୋଟ୍ ଗ୍ରହଣ କରାଯାଇ 9 ତାରିଖରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ବିଶ୍ୱ ଫାର୍ମାସି କ୍ଷେତ୍ରରେ ସ୍ଥିତି ସୁଦୃଢ଼ କରିବା ଏବଂ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତକୁ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ଗଢ଼ି ତୋଳିବାକୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଫାର୍ମା ମାକ୍ଟେକ୍ ଏବଂ ଲାବ୍ ନେକ୍ସଟ ଏକ୍ସପୋ 2026କୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ଗୋଏଲ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବର୍ଦ୍ଧିତ ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି। ବିଭିନ୍ନ ରାଷ୍ଟ୍ର ସହ ରହିଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ସୁଯୋଗ ନେବାକୁ ଶ୍ରୀ ଗୋଏଲ ଫାର୍ମା କ୍ଷେତ୍ରକୁ ଆହ୍ୱାନ ଦେଇଛନ୍ତି। ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସୁଯୋଗ ଉପଲବ୍ଧତାକୁ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସ୍ୱାସ୍ଥ୍ୟସେବା ଏବଂ ଔଷଧ, ଚିକିତ୍ସା ଉପକରଣ ଆଦି କ୍ଷେତ୍ରଗୁଡ଼ିକରେ ରହିଥିବା ବ୍ୟାପକ ସୁଯୋଗ ଉପରେ ମନ୍ତ୍ରୀ ଶ୍ରୀ ଗୋଏଲ ସୂଚନା ପ୍ରଦାନ କରିଛନ୍ତି। ନେପାଳ ତିବ୍ବତ ବନ୍ୟାଜନିତ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଡିଏନ୍ଏ ପରୀକ୍ଷଣରେ ସହାୟତା ପ୍ରଦାନ କରିବାକୁ ନିଖୋଜ ଭାରତୀୟ ନାଗରିକଙ୍କ ପରିବାରକୁ ଅନୁରୋଧ କରାଯାଇଛି। ଚୀନ୍ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏକ ବିବୃତ୍ତିରେ ଏହି ଅନୁରୋଧ କରାଯାଇଛି। ଇଚ୍ଛୁକ ପରିବାରଗୁଡ଼ିକୁ ଆନ୍ତର୍ଜାତିକ ସ୍ୱୀକୃତିପ୍ରାପ୍ତ ଫର୍ମାଟ୍ କୋଡିସ୍ ମାଧ୍ୟମରେ ଭାରତୀୟ ଦୂତାବାସକୁ ଡିଏନ୍ଏ ନମୁନା ସଂଗ୍ରହ ସଂକ୍ରାନ୍ତ ତଥ୍ୟ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ଏହି ତଥ୍ୟକୁ ସମ୍ପୃକ୍ତ ଚୀନ୍ କର୍ତ୍ତୃପକ୍ଷଙ୍କୁ ପଠାଯିବ। ଡିଏନ୍ଏ ମେଳକ କ୍ଷେତ୍ରରେ ସମ୍ପୃକ୍ତ ପରିବାରକୁ ଆବଶ୍ୟକ ତଥ୍ୟ ପ୍ରଦାନ କରାଯିବ ବୋଲି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ସବିଶେଷ ତଥ୍ୟ ଜାଣିବା ପାଇଁ ଦୂତାବାସ ପକ୍ଷରୁ ସ୍ୱତନ୍ତ୍ର ଟେଲିଫୋନ୍ ନମ୍ବର ଏବଂ ଇମେଲ୍ ଜାରି କରାଯାଇଛି। ପ୍ରତିରକ୍ଷା ବାହିନୀ ପାଇଁ 1,10,000 କୋଟି ଟଙ୍କାର ଅଧିକ ମୂଲ୍ୟର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଡିଏସି ମଞ୍ଜୁରୀ ପ୍ରଦାନ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ପରିଷଦ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ତିନୋଟି ଯାକ ସେନା ପାଇଁ ବିଭିନ୍ନ ପ୍ରସ୍ତାବିତ ପଦକ୍ଷେପ କାର୍ଯ୍ୟକାରୀ କରିବାରେ ଏହି ପୁଞ୍ଜି ବିନିଯୋଗ ହେବ ବୋଲି ମନ୍ତ୍ରଣାଳୟ କହିଛି। ବାୟୁସେନା ପାଇଁ ଯୁଦ୍ଧ ବିମାନ, ପରିବହନ, ହେଲିକପ୍ଟର ଆଦି କ୍ରୟ ପ୍ରସ୍ତାବ ଏଥିରେ ଅନ୍ତର୍ଭୁକ୍ତ। କ୍ରୟ ହେବାକୁ ଥିବା ସାମଗ୍ରୀର 98% ଭାରତୀୟ ଶିଳ୍ପକ୍ଷେତ୍ରରୁ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ତ୍ୱରିତ ଓ ସୁଲଭ ନ୍ୟାୟ ବ୍ୟବସ୍ଥା କ୍ଷେତ୍ରରେ ଲୋକ ଅଦାଲତ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01-2371-7117, 2331-4444, 2331-4481 ଏବଂ 2371-7106 ନମ୍ବରକୁ ଡାଏଲ୍ କରିବାକୁ ପଡ଼ିବ। ଏହାବ୍ୟତୀତ ଶ୍ରୋତାମାନେ 92890-9404 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଜାତୀୟ ସବୁଜ ଟ୍ରିବ୍ୟୁନାଲ ଏନ୍ଜିଟି ଅଧ୍ୟକ୍ଷ ଜଷ୍ଟିସ୍ ପ୍ରକାଶ ଶ୍ରୀବାସ୍ତବ କହିଛନ୍ତି ସ୍ୱଚ୍ଛ ବାୟୁ ମାନବ ସମାଜ ପାଇଁ ଏକ ମୌଳିକ ଆବଶ୍ୟକତା। ନୂଆଦିଲ୍ଲୀରେ ଆଜି ନୀଳ ଆକାଶ ପାଇଁ ଅନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ ପାଳନ ଅବସରରେ ଏକ ସମାବେଶକୁ ସମ୍ବୋଧନ କରି ଜଷ୍ଟିସ୍ ଶ୍ରୀବାସ୍ତବ ଏହା କହିଛନ୍ତି। ସେ କହିଛନ୍ତି ସୁସ୍ଥ ଜୀବନଶୈଳୀ ପାଇଁ ସ୍ୱଚ୍ଛ ବାୟୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସମାଜର ବିଭିନ୍ନ ବର୍ଗ ବାୟୁ ପ୍ରଦୂଷଣ ବିନା ସ୍ୱଚ୍ଛନ୍ଦରେ ଜୀବନ ଅତିବାହିତ କରିବା ଅତ୍ୟନ୍ତ ଜରୁରୀ। ବାୟୁ ପ୍ରଦୂଷଣର ଉତ୍ସଗୁଡ଼ିକ ଉପରେ ଆଲୋକପାତ କରି ଜଷ୍ଟିସ୍ ଶ୍ରୀବାସ୍ତବ ଏହାକୁ ପ୍ରତିହତ କରିବା ପାଇଁ ସମ୍ମିଳିତ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଗୁଜରାଟ ଓ ମହାରାଷ୍ଟ୍ରକୁ ଆସନ୍ତାକାଲି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣାରେ ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ ସ୍ତରୀୟ ତଦନ୍ତ କରିବାକୁ ଦିଲ୍ଲୀ ମହାନଗର ନିଗମକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଗୋଆ ପୁଲିସ୍କୁ ମର୍ଯ୍ୟାଦାଜନକ ରାଷ୍ଟ୍ରପତି ପୁଲିସ୍ ଧ୍ୱଜା ପ୍ରଦାନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଗୋଟିଏ ଲୋକସଭା ଏବଂ 5ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ଘୋଷଣା। ବୁଧବାର ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି ଏବଂ ନେପାଳ ତିବ୍ବତ ବନ୍ୟାଜନିତ ମୃତ ବ୍ୟକ୍ତିଙ୍କ ଚିହ୍ନଟ ପାଇଁ ଡିଏନ୍ଏ ପରୀକ୍ଷଣରେ ସହାୟତା ପ୍ରଦାନ କରିବାକୁ ଚୀନ୍ ସ୍ଥିତ ଭାରତୀୟ ଦୂତାବାସର ଅନୁରୋଧ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରର ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ।

0: ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ବାଦଦାତା ଦୁର୍ଗା ପ୍ରସାଦ ପଟ୍ଟନାୟକ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ମାଲକାନଗିରି ଜିଲ୍ଲାରେ ପୁଣି ମ୍ୟାଲେରିଆ ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ହୋଇଛି। ଜୁଲାଇ ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବା ବେଳେ ରୋଗୀଙ୍କ ପରୀକ୍ଷା ଚିହ୍ନଟ ଓ ଚିକିତ୍ସା ସହ ନିରାକରଣ ପଦକ୍ଷେପ ଜାରି ରହିଛି। ଜିଲ୍ଲାରେ ଏଯାବତ୍ 4,15,000 ମଶାରୀ ବଣ୍ଟନ କରାଯାଇଛି। ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୌଭାଗ୍ୟ ରଞ୍ଜନ ରଣସିଂହ କହିଛନ୍ତି
1: ମାଲକାନଗିରି ମ୍ୟାଲେରିଆ ପ୍ରବଣ 2016 ମସିହାରେ ଆମେ 40,439 ମ୍ୟାଲେରିଆ ରୋଗୀ ଚିହ୍ନଟ କରିଥିଲୁ। ଯଦି ଦେଖିବେ 2026 ମସିହାରେ ଖସି ଆସିଥିଲୁ। ତ ଦେର୍ ଇଜ୍ ଏ ଗ୍ରେଟ୍ ଆଚିଭମେଣ୍ଟ ଇନ୍ ରିଡ୍ୟୁସିଂ ଦ ମ୍ୟାଲେରିଆ କେସେସ। କିନ୍ତୁ ଏବେ ଆମର ଦେଖୁଛୁ କିଛି ଜାଗାରେ ଆମର ମ୍ୟାଲେରିଆ ବଢ଼ିଛି। ଯେଉଁ ଜାଗାରେ ଆମର ସର୍ଭିଲେନ୍ସ ଠିକ୍ ନଥିଲା ଆମେ ସେ ଏରିଆ ଗୁଡ଼ାକ ଚିହ୍ନଟ କରିକି ଯେତେବେଳେ ସେଠି ଆମେ ଲୋକମାନଙ୍କର ଟେଷ୍ଟ କଲୁ ଲୋକମାନେ ପଜିଟିଭ୍ ଆସିଲେ। ତା ବ୍ୟତୀତ ଯେତେବେଳେ ଆମେ ଆକ୍ଟିଭିଟି ବଢ଼େଇବା ନିଶ୍ଚୟ ଆମର କେସେସ ବାହାରିବେ। ଆମର ରୁଟିନ୍ ସର୍ଭିଲେନ୍ସକୁ ଆମେ ଷ୍ଟ୍ରେଙ୍ଗଥେନ୍ କରୁଛୁ। ତା ବ୍ୟତୀତ ଦମନ ଆକ୍ଟିଭିଟି କରୁଛନ୍ତି ବର୍ଷକୁ 2 ଥର, ମାସ୍ ସ୍କ୍ରିନିଂ କରୁଛନ୍ତି ଆମର ଯେତିକି ରେସିଡେନ୍ସିଆଲ ସ୍କୁଲ ଅଛି। ତ ଏସବୁ ଆକ୍ଟିଭିଟି କରିବା ବାଦେ ମଧ୍ୟ ଆମର ଏମ୍ଏଚ୍ଟି ଟିମ୍ ଏବଂ ଆମର ଅଲ୍ଟରନେଟ୍ ଏଫ୍ଟିଡି, ଯେଉଁ ଗାଁ ମାନଙ୍କରେ ଆଶା ପହଞ୍ଚି ପାରୁନାହାନ୍ତି ଆମେ ଅଲ୍ଟରନେଟ୍ ଏଫ୍ଟିଡି ଚିହ୍ନଟ କରିଛୁ। ତ ତାଙ୍କମାନଙ୍କ ଦ୍ୱାରା ମଧ୍ୟ ଆମେ ରୁଟିନ୍ ସର୍ଭିଲେନ୍ସ କରୁଛୁ। ଏସବୁ ଜିନିଷ କରିବା ଦ୍ୱାରା ଆମର ଜ୍ୱର ରୋଗୀ ସଂଖ୍ୟା ବଢ଼ିଛନ୍ତି। କିନ୍ତୁ ଇଟ୍ ଇଜ୍ ଏ ଗୁଡ୍ ଥିଙ୍ଗ୍ ଦାଟ୍ ୱି ହାଭ୍ ଡିଟେକ୍ଟେଡ୍ 7,239 କେସେସ୍ ଆଣ୍ଡ ୱି ହାଭ୍ କମ୍ପ୍ଲିଟ୍ଲି ଟ୍ରିଟେଡ୍ ଦେମ୍। ମୃତ୍ୟୁ 3 ଜଣଙ୍କର ହେଇଛି, ଦୁଃଖଜନକ କଥା। ଆମେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରିଛନ୍ତି, ଷ୍ଟେଟ୍ ଟିମ୍ ଆସୁଛନ୍ତି। ଆଉ କ'ଣ ଅଧିକା କରାଯାଇପାରିବ ବା ଆମେ କ'ଣ ଇନୋଭେଟିଭ୍ ନେବା ବା କ'ଣ ଆକ୍ଟିଭିଟି ଗୁଡ଼ା କଣ୍ଟିନ୍ୟୁ କରିବା ଯାହାଦ୍ୱାରା କି ଆମେ ଆଗାମୀ ଦିନରେ ମ୍ୟାଲେରିଆକୁ କଣ୍ଟ୍ରୋଲ କରିପାରିବା ଏବଂ ଡେଥ୍ ଜିରୋ କରିପାରିବା। ଆମର ଲକ୍ଷ୍ୟ ହେଉଛି ଡେଥ୍ ଜିରୋ। ମ୍ୟାଲେରିଆ କେସ୍ ବଢ଼ିବାଟା ଗୋଟେ ବଡ଼ କଥା ନୁହେଁ। ଡେଫିନେଟ୍ଲି ୱେନ୍ ଦ ଆକ୍ଟିଭିଟିଜ୍ ୱିଲ୍ ବି ଡନ୍ କେସେସ୍ ୱିଲ୍ ଇନକ୍ରିଜ୍। ଯଦି ମୋର କିଛି ନ କଲି ବି କେସ୍ ମୋର ଆପେ କମିଯିବ କିନ୍ତୁ ଡେଥ୍ ହେବ। କିନ୍ତୁ ମୋର ମେନ୍ ଜିନିଷ ହେଉଛି ଡେଥ୍ ହେବାର ନାହିଁ। ଆମର 4-5 ମୁଖ୍ୟ ଜିନିଷ ରହୁଛି, ଯେମିତି ପ୍ରଥମ କହିଲି ଇଡିସିଟି ଏର୍ଲି ଡାଇଗ୍ନୋସିସ୍ ଆଣ୍ଡ କମ୍ପ୍ଲିଟ୍ ଟ୍ରିଟମେଣ୍ଟ। ଟ୍ରିଟମେଣ୍ଟ କମ୍ପ୍ଲିଟ୍ଟା କମ୍ପ୍ଲିସନ୍ଟା ଆମର ଆଶା ଦିଦିମାନେ ଏବଂ ଆମର ଏଏନ୍ଏମ୍ ଦିଦିମାନେ ଫିଲ୍ଡରେ ତଦାରଖ କରୁଛନ୍ତି। ତା ବ୍ୟତୀତ ଆମର ଯେଉଁ ଔଷଧୀୟ ମଶାରୀ ଦିଆହେଇଛି ସେଟାକୁ ସମସ୍ତେ ଟାଣିକି ଶୋଇବା ପାଇଁ ଆମେ ଅନୁରୋଧ କରୁଛୁ ଆପଣମାନଙ୍କୁ। ଆପଣମାନଙ୍କ ଦ୍ୱାରା ସଚେତନତା ସୃଷ୍ଟି ହେଉ ଏବଂ ଲୋକମାନେ ମଶାରୀ ଟାଣିକି ଶୁଅନ୍ତୁ। ତା ବ୍ୟତୀତ ଆମେ ଆଭ୍ୟନ୍ତରୀଣ କୀଟନାଶକ ସିଞ୍ଚନ 2 ଥର କରୁଛୁ, ଅକ୍ଟୋବର ମାସରେ ମଧ୍ୟ ଏବେ କରାଯିବ। ତା ବ୍ୟତୀତ ଆମର ଦମନ କାର୍ଯ୍ୟକ୍ରମ ଆମେ କରୁଛନ୍ତି, ଯେଉଁ ଯେଉଁ ଭିଲେଜ୍ ଗୁଡ଼ାକ ଆମେ ପହଞ୍ଚି ପାରୁନାହାନ୍ତି ବା ଫରେଷ୍ଟ ଭିଲେଜ୍ ଅଛି, ଇନ୍ଆସେସିବଲ୍ ଭିଲେଜ୍ ଅଛି, ସେଇଠି ଆମେ ଦମନ ଆକ୍ଟିଭିଟି କରୁଛନ୍ତି।
0: ସ୍ୱାଭିମାନ ଅଞ୍ଚଳର ନାକାମା ମୁଡ଼ିରେ ନିଶାମୁକ୍ତ ଭାରତ ଓ ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ସଚେତନତା ସଭା ହୋଇଛି। ନିଶା ଓ ବେଆଇନ ଚାଷରୁ ଦୂରେଇ ଚାଷୀ ଓ ଯୁବପିଢ଼ିଙ୍କୁ ବିକଳ୍ପ ଜୀବିକା ଆପଣାଇବାକୁ ଆହ୍ୱାନ ଦିଆଯାଇଛି। ଶତାଧିକ ମହିଳା ଚାଷୀ ଓ ଯୁବକ ନିଶାମୁକ୍ତ ସମାଜ ପାଇଁ ଶପଥ ନେଇଥିଲେ। ମାଥିଲି ଆଇଟିଆଇରେ 8 କୋଟି ଟଙ୍କା ବ୍ୟୟରେ ସେଣ୍ଟର ଅଫ୍ ଏକ୍ସେଲେନ୍ସର ଶିଳାନ୍ୟାସ ହୋଇଛି। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କୁ ଆଧୁନିକ ଦକ୍ଷତା ଶିକ୍ଷା ଓ ରୋଜଗାର ସୁଯୋଗ ମିଳିବ। ମାଲକାନଗିରିରେ 80ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପତାକା ଉତ୍ତୋଳନ କରି ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଏ ଅବସରରେ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ଉଲ୍ଲେଖ ସହ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଜିଲ୍ଲାରେ କୋରାପୁଟ କଫିକୁ ପ୍ରୋତ୍ସାହନ ଦେବା ପାଇଁ କଫି କେନ୍ଦ୍ର ଉଦ୍ଘାଟିତ ହୋଇଛି। ଏଥିସହ ଦୁର୍ଗମ ଅଞ୍ଚଳର ଆଦିବାସୀଙ୍କ ପାଇଁ ଚଳନ୍ତା ଚକ୍ଷୁ ପରୀକ୍ଷା ଯାନର ଶୁଭାରମ୍ଭ ହୋଇଛି। ଏହା ବିଭିନ୍ନ ଗାଁରେ ମାଗଣା ଚକ୍ଷୁ ପରୀକ୍ଷା ଓ ଚଷମା ପ୍ରଦାନ କରିବ। ମାଲକାନଗିରିରେ ବିଜେପି ପକ୍ଷରୁ ମିଶ୍ରଣ ପର୍ବରେ 500ରୁ ଅଧିକ କର୍ମୀ ବିଜେପିରେ ଯୋଗ ଦେଇଥିବା ଦଳୀୟ ସୂତ୍ରରୁ ପ୍ରକାଶ। ଦୁର୍ଗମ ବଣ୍ଡା ଅଞ୍ଚଳର ମହିଳାଙ୍କୁ ଆତ୍ମନିର୍ଭର କରିବା ପାଇଁ ମୁଦୁଲିପଡ଼ାରେ ଜନଜାତୀୟ ଦକ୍ଷତା କେନ୍ଦ୍ର ଖୋଲାଯାଇଛି। ପ୍ରଥମ ପର୍ଯ୍ୟାୟରେ 20 ଜଣ ବଣ୍ଡା ମହିଳାଙ୍କୁ ମାଳି ଓ ଗହଣା ତିଆରି ତାଲିମ ଦିଆଯାଉଛି। ପାରମ୍ପରିକ କଳାକୁ ବଜାର ସହ ଯୋଡ଼ିବା ସହ ରୋଜଗାର ସୁଯୋଗ ବୃଦ୍ଧି ଏହାର ଲକ୍ଷ୍ୟ। ରକ୍ଷାବନ୍ଧନ ଅବସରରେ ମାଲକାନଗିରିରେ ସୁଭଦ୍ରା ଯୋଜନାର 5ମ କିସ୍ତି ପ୍ରଦାନ କରାଯାଇଛି। ଜିଲ୍ଲାର 1,40,000ରୁ ଅଧିକ ମହିଳା ହିତାଧିକାରୀଙ୍କ ଖାତାକୁ ସିଧାସଳଖ ଅର୍ଥରାଶି ହସ୍ତାନ୍ତର ହୋଇଛି। ଶେଷରେ ମାଲକାନଗିରି କୃଷି ବିଜ୍ଞାନ କେନ୍ଦ୍ରରେ ସିଏମ୍ କିଷାନ ସହାୟତା ରାଶି ହସ୍ତାନ୍ତର କାର୍ଯ୍ୟକ୍ରମ ହୋଇଛି। ଜିଲ୍ଲାର 51,866 ଜଣ ଚାଷୀ ଏହି ଯୋଜନାରେ ଉପକୃତ ହୋଇଥିବା ସୂଚନା ମିଳିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।

0: ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଗୋଟେ ସମୟ ବର୍ତ୍ତମାନ ରାତି 8ଟା ପ୍ରଚାର କରୁଛୁ ଚାଷବାସ କାର୍ଯ୍ୟକ୍ରମ ଉପସ୍ଥାପନ କରିଛନ୍ତି ଶୁଭେନ୍ଦୁ କୁମାର ବେହେରା, ସତ୍ୟାନନ୍ଦ ସେଜପଡ଼ା ଏବଂ ପ୍ରଦ୍ୟୁମ୍ନ କୁମାର ମହାପାତ୍ର। ଚାଷବାସ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଶୁଣିନେବା ବିଜ୍ଞାପନ।
1: ହଁ ଭାଇ, କାଡ଼େ ଚାଲ ହଉ,
2: ଖରା ପାଣି ପବନ ସବୁ ସମାଧାନ କରତେ ହଉ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା?
2: ଜାଣିନ କି ହଁ, ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।

0: ସଦା ଭାଇ ଭଉଣୀ ତଥା ଚାଷୀ ଭାଇମାନଙ୍କୁ ଶୁଭେଚ୍ଛା ଓ ନମସ୍କାର। ଆରମ୍ଭ କରିବା ଆଜିକା ଚାଷବାସ କାର୍ଯ୍ୟକ୍ରମ।
1: ହଁ ଭାଇ, ଏଇ ଦେଖ ବର୍ଷା ଦିନରେ ସାଧାରଣତଃ ପ୍ରତି ଗାଁ ଗହଳିରେ ଏବେ ମଶାଙ୍କର ପ୍ରାଦୁର୍ଭାବ ବେଶୀ ଦେଖାଯାଉଛି। ଅନ୍ୟ ଦିନ ଅପେକ୍ଷା ଏଇ ଚାଷ ସମୟରେ, ବିଶେଷ କରି ଧାନ ଚାଷ ସମୟରେ ବି ଗାଁ ଗହଳିରେ ମଶାମାନଙ୍କର ଉପଦ୍ରବ ବଢ଼ୁଛି। ଆଉ ଆମେ ଜାଣିଛେ ଯେ ମୟୂରଭଞ୍ଜ ଜିଲ୍ଲା ହେଉଛି ମ୍ୟାଲେରିଆ ପ୍ରବଣ ଅଞ୍ଚଳ। ବିଭିନ୍ନ ଜଙ୍ଗଲ ପାହାଡ଼ ଅଞ୍ଚଳରେ ଯେଉଁ ବସବାସ କରୁଛନ୍ତି ସେଥିରେ ମଧ୍ୟ ମ୍ୟାଲେରିଆ ବ୍ୟାପୁଛି। ଆଉ ବିଶେଷ କରି ଏ ବର୍ଷ ଯାହା ତଥ୍ୟ କହୁଛି ଯେ ଓଡ଼ିଶାରେ ସବୁଠୁ ବେଶୀ ମ୍ୟାଲେରିଆ ଚିହ୍ନଟ ହେଉଛନ୍ତି। ଆଉ ସମଗ୍ର ଦେଶରେ ମ୍ୟାଲେରିଆରେ ଓଡ଼ିଶା ଏକ ନମ୍ବରରେ ଅଛି
0: ଏବଂ ଆମ ମୟୂରଭଞ୍ଜ ଜିଲ୍ଲା ନିଶ୍ଚିତ ଭାବରେ ମ୍ୟାଲେରିଆ ପ୍ରବଣ ଜିଲ୍ଲା ବୋଲି ଆଗରୁ ତ ଚିହ୍ନା ପରିଚୟ ଅଛି ଆଉ ପରିଚିତ ଥିଲା। ତେବେ ତାପରେ ଯୋଉ ଔଷଧ ଛିଞ୍ଚା ହେଇଥିବା ମଶାରୀ ତଥା ବିଭିନ୍ନ ପ୍ରକାରର ଯୋଉ କାର୍ଯ୍ୟକ୍ରମ ଚାଲିଥିଲା ପରିଷ୍କାର ପରିଚ୍ଛନ୍ନ କରିବା ଏବଂ ମଶା ଯେମିତି ନ ହେବ ଆମ ଘର ପାଖାପାଖି ସେଗୁଡ଼ାକ ବ୍ୟବସ୍ଥା କରିବା, ଆଉ ଏସବୁ କାର୍ଯ୍ୟକ୍ରମ ଯୋଗୁଁ ଜଣା ହଉଥିଲା ମଝିରେ ପ୍ରାୟ ବାହାରୁ ନଥିଲା, କିନ୍ତୁ ଫେର ଏବେ ପୁଣି ଉପଦ୍ରବ ମ୍ୟାଲେରିଆର ବାହାରିଲାଣି ଏବଂ ପରୀକ୍ଷା ନିରୀକ୍ଷା କଲା ପରେ ଜଣାପଡୁଛି। ତେବେ ସମସ୍ତଙ୍କୁ କହିବା କଥା ତାର ଯୋଉ ନ ହେବା ପାଇଁ ତ ସେ ନେବେ ପଦକ୍ଷେପ, କିନ୍ତୁ ବେଳେବେଳେ ଯେତେ ପଦକ୍ଷେପ ନେଲେ ମଧ୍ୟ ହେଇଯାଏ ମ୍ୟାଲେରିଆ।
1: ବିଭିନ୍ନ ସମୟରେ ଆମେ ଦେଖୁଛେ ଯେ ଆମର ଯୋଉଗୁଡା ଜଙ୍ଗଲ ପରିବେଶ ଅଞ୍ଚଳ ରହିଛି ଯେମିତିକି ମୟୂରଭଞ୍ଜ ହେଲା, ମାଲକାନଗିରି, କୋରାପୁଟ ହେଲା କି, ତାପରେ କନ୍ଧମାଳ, ନବରଙ୍ଗପୁର ଇତ୍ୟାଦି ଜିଲ୍ଲାମାନଙ୍କରେ ଟିକେ ସଂଖ୍ୟା ବେଶୀ, ଏବଂ ସେଥିପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଗୋଟେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି ଯାହାର ନାଁ ହେଉଛି ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ, ତାକୁ ଦମନ ବୋଲି ସର୍ଟରେ କହୁଛନ୍ତି, ଦମନ କାର୍ଯ୍ୟକ୍ରମ। ଏ ବିଷୟରେ ମଧ୍ୟ ଅବଗତ ଥିବେ। ଆଉ ଯେତେ ସୁବିଧା ହେଲେ ବି ଆମେ ଯଦି ଅବହେଳା କରିବା ତାହେଲେ ହଇରାଣରେ ପଡ଼ିବା ନାଇଁ କି। ଗାଁ ଗହଳିରେ ବର୍ତ୍ତମାନ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀଙ୍କ ପାଖରେ ମଧ୍ୟ ମ୍ୟାଲେରିଆର କିଟ୍ ସବୁ ଉପଲବ୍ଧ ଅଛି, ଯେ ସାଧାରଣ ଜ୍ୱର ହେଲେ ବା ଜ୍ୱରର ଲକ୍ଷଣ ସବୁ ଦେଖାଗଲେ ମ୍ୟାଲେରିଆ କି ନୁହେଁ ଜାଣିବା ପାଇଁ ଆଗେ ପରୀକ୍ଷାଟା କରିବା, ତାପରେ ସେଇ ଅନୁସାରେ ନିୟମିତ ଔଷଧ ଖାଇବା, ଯେତିକି କୋର୍ସ ଅଛି ବା ଯେତିକି ଦିନ ଖାଇବା କଥା ତାକୁ ଖାଇବା। ଆଉ ଯଦି ଆମେ ଅବହେଳା କରିବା ତାହେଲେ ବ୍ରେନ୍ ମ୍ୟାଲେରିଆ ବା ମସ୍ତିଷ୍କ ମ୍ୟାଲେରିଆ ଆଡ଼କୁ ଗତି କରିବ, ସେତେବେଳକୁ ବିପଜ୍ଜନକ ସମସ୍ୟା ସୃଷ୍ଟି ହେବ। ଆଉ ତେଣୁ ଆମେ ନିରାକରଣ ବ୍ୟବସ୍ଥା ବିଷୟରେ ଜାଣିଛେ, କିନ୍ତୁ ଆମେ ବେଳେବେଳେ ଅବହେଳା କରୁଛେ, ଗରମ ହେଉଛି ତେଣୁ ଆମେ ମଶାରୀ ଟାଙ୍ଗୁନେ ବା ମଶାରୀ ଭିତରେ ଶୋଇଲେ ଆମକୁ ଟିକେ ଶ୍ୱାସରୁଦ୍ଧ ବା ଅଣନିଶ୍ୱାସୀ ଭଳିଆ ଲାଗେ ବୋଲି ବହୁତ ଜଣ କୁହନ୍ତି ଯେ ଆଜ୍ଞା ମଶାରୀ ଠିକ ଅଛି ଯେ, କିନ୍ତୁ ଭିତରେ ଶୋଇଲେ ଶାନ୍ତି ଲାଗେନି ହେଲା କି, ସେଇଭଳିଆ କଥା। ଆଉ ବିଶେଷ କରି ଦିନବେଳେ ମଧ୍ୟ ମଶା କାମୁଡ଼ୁଛନ୍ତି, ସେମିତି ନୁହେଁ ଯେ ଗୋଟେ ପାର୍ଟିକୁଲାର ସମୟରେ ମଶା କାମୁଡ଼ିବ, ସନ୍ଧ୍ୟାବେଳର ଆଉ ସକାଳୁ ଆଠ ଗୋଟେ କାମୁଡ଼େ ହେଲା କି, କିନ୍ତୁ ଦିନବେଳେ ମଧ୍ୟ ମଶାଙ୍କର ସଂଖ୍ୟା କମ୍ ନୁହେଁ।
0: ତେଣୁ ଆମର ଗୋଟେ ସମୟ ଥିଲା ଯେ କହୁଥିଲେ ବା ରିସର୍ଚ୍ଚ ପେପରରେ ବାହାରିଲା ମଝିରେ ଯେ ଦିନବେଳେ କାମୁଡ଼ୁଥିବା ମଶା

0: ମାନଙ୍କୁ ଆମକୁ ମ୍ୟାଲେରିଆ ହବନି, କିନ୍ତୁ ତା ପରବର୍ତ୍ତୀ ଫେର କୁହାଗଲା ଯେ ନା ଦିନବେଳ ହଉ ରାତିରେ ହଉ ଆମକୁ ଯଦି ମାଇ ଏନୋଫିଲିସ୍ ମଶା କାମୁଡ଼ିଛି ତାହେଲେ ବହୁତ ସମ୍ଭାବନା ରହିଛି। ତେଣୁ ଏତେ ଇଏରେ କିଲାଇ ପଡ଼ିବା, ସନ୍ଧ୍ୟାରେ କିଲାଇ ପଡ଼ିବା, ଆମେ ପରୀକ୍ଷା କରେଇ ନେବାଟା ସବୁଠୁ ଭଲ ଆଉ।
1: ଆଉ ମଶାରୀ ଟାଙ୍କି ଶୋଇବା, ଆଜିକାଲି ଅବଶ୍ୟ ଯୋଉ ମସ୍କିଟୋ ରିପେଲେଣ୍ଟ ମିଳୁଛି ଯୋଉଟା ମଶାକୁ ଖେଦେଇବାରେ, ସେଟା ମାନେ ବ୍ୟୟବହୁଳ ଖର୍ଚ୍ଚ ତା ପାଇଁ କରତେ ହବ? ମଶା ଧୂପ
0: 100% କାମ କରିବନି, କାରଣ ମଶାମାନଙ୍କର ବି ଯୋଉ ସହ୍ୟ ଶକ୍ତିଟା ସିଏ ବି ଆସ୍ତେ ଆସ୍ତେ ବଢୁଛି ନା। ଆମେ ଯେମିତି ଯାହା ସବୁ ବ୍ୟବହାର କରୁଛେ ତା ଭିତରେ ବି ତାଙ୍କର ଶକ୍ତି ବି ଆସ୍ତେ ଆସ୍ତେ ପରିବର୍ତ୍ତନ ହଉଛି, ଯୋଉଟାକୁ ଆମେ କହୁଛେ ମ୍ୟୁଟେସନ ବା ମ୍ୟୁଟେଣ୍ଟ ଭାଇରସ ବୋଲି ଯେମିତି କହୁଛେ, ଇଏ ବି ସେମିତି ସେଇଭଳିଆ କଥା। ତେଣୁ ସିଏ ବି ସେମାନେ ବି ଶକ୍ତିଶାଳୀ ହଉଛନ୍ତି, ଆଉ ଆମେ ଦେଖୁଛେ ବି ସେ ଯୋଉ ଲଗେଇଦେଲେ ଇଲେକ୍ଟ୍ରି ଆସିବନି ବା ରହିବନି ମଶା ରୁମ୍ରେ, ସେ କଥା ନୁହେଁ, ତଥାପି ଗୁଣ୍ଡି ଟାଇପ୍ର ମଶା ଗୁଡ଼ା ରୁମ୍ରେ ଥାଆନ୍ତି। ଆଉ ଏଇ ବେଡ୍ରେ ଧରିକି କିଛି ଲୋକ ପଟ ପାଟ ମାରନ୍ତି, ଗୋଟେ ନେଟ୍ ଲାଗିଥିବ ଇଲେକ୍ଟ୍ରୋନିକ୍ସ ଗାର୍ଗେଟ୍ରେ, ସିଏ ବି 100% କାମ ନୁହେଁ। ତୁମେ କେତେ ସମୟ ଧରିକି ରୁମ୍ର ସବୁ କୋଣ ପ୍ରତ୍ୟେକ କୋଣକୁ ଯାଇକି କୋଣ ଅନୁକୋଣରେ ରହୁଥିବା ମଶାକୁ ମାରିପାରିବ କି? ଆଉ ତେଣୁ ଆମେ ମଶାରୀ ଟାଙ୍ଗିବା ଯେ, କିନ୍ତୁ ମଶାରୀଟା ମୋତେ ବି ନିଜେ ମୁଁ କହିଛି ମାନେ ଅଖାଡ଼ୁଆ ଲାଗେ, ଆଉ ଛୁଆବେଳେ ବି ପ୍ରାୟ ମୁହଁଟା ବାହାର କରିକି ଶୋଉଥିଲି, ଏବେ ଚେଷ୍ଟା କରୁଛେ ଆମେ ପ୍ରାୟ ଅଭ୍ୟାସ ରହୁଛି ଯେ ଫେର ବି ବେଳେବେଳେ ଖାପଛଡ଼ା ଲାଗେ।
1: ତାପରେ ଯୋଉ ଆଜିକାଲି ଧୂପ ଅଗରବତୀ ସବୁ ବାହାରିଛି ବିଭିନ୍ନ ବ୍ରାଣ୍ଡର କମ୍ପାନୀର, ତାକୁ ମଧ୍ୟ ବ୍ୟବହାର କରୁଛନ୍ତି। ତାପରେ ମସ୍କିଟୋ କଏଲ ସେଗୁଡ଼ା ବି ମଧ୍ୟ ଉତ୍କଟ ତାର ଗନ୍ଧ ହଉଛି, ସେଟା ଆମ ଶରୀର ଉପରେ ନିଶ୍ୱାସ ପ୍ରଶ୍ୱାସ ନେବା ପଡ଼ିଲେ ମଧ୍ୟ ମାନେ ଟିକେ ଅଲଗା ପ୍ରକାରର ପ୍ରଭାବ ପଡୁଛି।
0: ଆଜମା ଯାହାର ଥିବ ସେଗୁଡ଼ାକ ଆହୁରି ତାର ପ୍ରଚୁର ଆମର ପାଲମୁନାରୀ ଟ୍ରାକ୍ ବ୍ଲକ ହବାର ବହୁତ ଗୁଡାକ କାରଣ, ଆମେ ଯେଉଁଥିପାଇଁ କି ବିଭିନ୍ନ ସେଣ୍ଟେଡ ଅଗରବତୀ ବହୁତ ଜଣ ବ୍ୟବହାର କରିବାର ଗୋଟେ ଯୋଉ ରଖୁ ଆମେ ଇଚ୍ଛା, କିନ୍ତୁ ସିଏ ଆମ ଦେହ ପାଇଁ ବହୁତ ଖରାପ, ଆମ ପରି ମାନେ ଚତୁଃପାର୍ଶ୍ୱରେ ଯେଉଁମାନେ ରୁହନ୍ତି ତାଙ୍କ ପାଇଁ ଖରାପ। ଆଉ ଆହୁରି ବିଭିନ୍ନ ରକମ ଯେତେ ପ୍ରକାରର ଆୟୋଜନ ଅଛି ସବୁଗୁଡ଼ାକ ଖରାପ। ଆମେ ଯେଉଁ କହୁଛେ 5 ଟଙ୍କାରେ ଗୋଟେ କିଣି ଆଣିବା ସେଇଟା ପୁରା ସମୁଦାୟ ମଶା ମାରିଦେବ, ବିଲକୁଲ ନୁହେଁ, ସେ 100% କାମ କରିବନି। ବରଂ ଆମର ଯେଉଁ ଝୁଣା ଧୂଆଁ କୁହନ୍ତି, ଆମର ଅନେକ ଜଣ ନିମ ପତ୍ରର ଧୂଆଁ ବି ଦିଅନ୍ତି ଗୁହାଳମାନଙ୍କରେ ସେଗା ସବୁ, କିନ୍ତୁ କବିରାଜମାନେ କୁହନ୍ତି ଆୟୁର୍ବେଦିକ ଡକ୍ଟର ମାନେ ଯେ ନିମ ପତ୍ର ଧୂଆଁର କୁପ୍ରଭାବ ମଧ୍ୟ ମଣିଷ ଉପରେ ପଡ଼େ, ବିଶେଷ କରି ଆମର ଯେଉଁ ପୁଅ ପିଲା ହୁଅନ୍ତୁ ଝିଅ ପିଲା ହୁଅନ୍ତୁ, ତାଙ୍କର ସ୍ୱାସ୍ଥ୍ୟର ସାଧାରଣ ସ୍ୱାସ୍ଥ୍ୟ ଅପେକ୍ଷା ଅଲଗା ସ୍ୱାସ୍ଥ୍ୟ କିଛି ଅଛି ଯେଉଁଥିରେ କି ତାକୁ ପ୍ରଭାବ ପଡ଼େ। ତେଣୁ ଯେତେ ଯାହା ବ୍ୟବହାର କଲେ ବି ମଶାରୀ ହେଲା ସବୁଠୁ ଭଲ ଉପାୟ ଏବଂ ସୁସ୍ଥକର ଉପାୟ, ତେଣୁ ସେଇଟାକୁ ଅବଲମ୍ବନ କରିବା ଉଚିତ। ଆର ଗୁଡ଼ାକ ତ ଆମର ପଇସା ଖର୍ଚ୍ଚ ହବ, ପୁଣି 100% ଗ୍ୟାରେଣ୍ଟି ନାହିଁ, ତେଣୁ ଆମେ ସେଇଟାରେ ପଦକ୍ଷେପ ନେବା ଉଚିତ ଆଉ।
2: ତେବେ ଯାହା ବି ହେଉନା କାହିଁକି ଆମର ମୟୂରଭଞ୍ଜ ଜିଲ୍ଲାର ଯେଉଁ ଭାଇ ଭଉଣୀମାନେ ଅଛନ୍ତି ବା ଅନ୍ୟାନ୍ୟ ଜିଲ୍ଲାର ଯେଉଁ ଭାଇ ଭଉଣୀମାନେ ଅଛନ୍ତି ସମସ୍ତେ ମଶା ସହିତ ପରିଚିତ, କାରଣ ଆମେ ଯେତେବେଳେ ସାନ ଥିଲୁ ମାନେ ନିଧିଭୁଡ଼ା ବାଡ଼ିପଟେ ଯେଉଁ ପଡ଼ିଛି ବିଚାର ଗୀତ, ମଶା ମାଛି ମୂଷା ସମସ୍ତଙ୍କୁ କେମିତି ଆମେ ଘରୁ ଘଉଡ଼େଇ ଦେବା ଏବଂ ଆମର ଘର ପରିଷ୍କାର ରଖିବା ଏବଂ ପାଣି କେମିତି କେଉଁଠି ନ ଜମିବ, ମଶା ବଂଶ କେମିତି ବୃଦ୍ଧି ନ ହେବ ସେ ଦିଗ ପ୍ରତି ଆମେ ଧ୍ୟାନ ଦେବା। ବିଶେଷ କରି ଛୋଟ ଛୁଆମାନେ ଯେଉଁଠି ଶୋଇଥିବେ ଦେଖିବେ ଯେ ମଶା ବେଳେବେଳେ କାମୁଡ଼ି ଦିଏ, ଛୋଟ ଛୁଆମାନେ ଜାଣିପାରନ୍ତିନି ପୁରା ଅଚେତ ଭଳିଆ ଶୋଇପଡ଼ନ୍ତି, ତେଣୁ ତାଙ୍କୁ ବି ମଶାରୀ ଆଗେ ଦେଇଦେବେ ଯେମିତି ତାଙ୍କୁ ମଶା ନ କାମୁଡ଼େ ବା ସେମାନେ ଏଇ ଯେଉଁ କୌଣସି ପ୍ରକାରର ମାନେ ଯେଉଁ ମଶା ଧୂଆଁ ଯେମିତି ତାଙ୍କ ନାକରେ ନ ପଶେ ଛୋଟ ଶିଶୁମାନଙ୍କୁ, ସେଥିପ୍ରତି ମଧ୍ୟ ଆମେ ଟିକେ ଧ୍ୟାନ ଦେବା। ତା ଛଡ଼ା ମଶା ଦୂରୀକରଣ ପାଇଁ ଆମର ଯେଉଁ ବ୍ୟବସ୍ଥା ରହିଛି ସେ ବ୍ୟବସ୍ଥାକୁ ଆମେ ଅବଲମ୍ବନ କରିବା, ସଫା ସୁତୁରା ହେଉଛି ମୁଖ୍ୟ। ତା ଛଡ଼ା ଆମେ ଘରେ ମଶାରୀ ଦେବା, ମଶାରୀ ଦେଲେ ଦୁଇଟା ଜିନିଷ ବି ମାନେ ଆମେ ଇଏ କରିପାରିବା ପ୍ରତିହତ କରିପାରିବା, ଗୋଟେ ମଶା ଆଉ ଗୋଟେ ସାପ ବି। ବେଳେବେଳେ ବର୍ଷା ଦିନରେ ହଠାତ୍ ଘର ଭିତରକୁ ସାପ ପଶି ଆସେ, ଯଦି ଆମେ ମଶାରୀ ଚାରିଆଡ଼େ ଦେଇଥିବା ତାହେଲେ ଆମକୁ କାମୁଡ଼ି ନପାରେ ମଧ୍ୟ ସାପ। ବହୁତ ଜାଗାରେ ଦେଖାଯାଇଛି ଯେ ବିଛଣା ତଳେ ସାପ ଥାଇକିରି କାମୁଡ଼ି ଥାଏ, ତେଣୁ ଯଦି ଆମେ ମଶାରୀଟା ଦେଇଦେବା ଆଉ ହୁଏତ ସାପଟା ଆମ ପାଖକୁ ପହଞ୍ଚି ପାରିବନି, ଏମିତି ଅନେକ କଥା। ଆପଣମାନେ ନିଶ୍ଚିତ ଭାବରେ ଏ ଦିଗ ପ୍ରତି ଧ୍ୟାନ ଦେବେ, ଆମର ମଶା ଦାଉରୁ ରକ୍ଷା କରିବା ପାଇଁ ନିଜକୁ ଚେଷ୍ଟା କରିବେ।
1: ହଉ ବଡ଼ ଭାଇ, ତେବେ ଗୋଟେ ମାନେ ମ୍ୟାଲେରିଆ ସମ୍ପର୍କରେ ଆଲୋଚନା କରିବା ଡାକ୍ତରଙ୍କ ସହିତ ଆଉ।
2: ହଉ ତାହେଲେ,
1: ହଉ ତାହେଲେ ବୁଝିନେବା କେମିତି ଆମେ ନିରାପଦ ରହିବା ଆଉ ଏଇ ମ୍ୟାଲେରିଆରୁ କେମିତି ନିଜକୁ ପରିବାରକୁ ସୁରକ୍ଷିତ ରଖିବା।
3: ନମସ୍କାର, ଗୋଟେ କଥା ମଶାର ବଂଶ ବୃଦ୍ଧିଟାକୁ ଆମେ କମେଇବା, ତା ସହିତ ନିଜକୁ ସୁରକ୍ଷିତ ରଖିବା,
2: ଦୁଇଟା କାମ।
3: ତାର ପ୍ରଥମ ଇଏ ହଉଛି ଯେ ସୋର୍ସ ରିଡକ୍ସନ, ଯୋଉଠି ପାଣି ଜମି ରହିଲା, ଯୋଉଠି ମଶା ଅଣ୍ଡା ଦବାର ସମ୍ଭାବନା ଅଛି ସିଏ ଜାଗା ଆମେ ରଖିବାନି, ଭଙ୍ଗା ଟିଣ

0: ଟାୟାର ଭଙ୍ଗା ବାଲ୍ଟି ତା ଭିତରେ ପାଣି ରହିବାକୁ ଆମେ ଦବାନି। ଏମିତି ବି ଗୋରୁ କୁଣ୍ଡ ଯୋଉଠି ଗୋରୁ ଗାଧୋଉଛନ୍ତି ଯୋଉ କୁଣ୍ଡରେ ପାଣି ରହୁଛି ଯେଉଁଠି ଖାଉଛନ୍ତି ସେଠି ଯଦି ପାଣି ରହିଯାଉଛି ତାକୁ ଆମେ ସବୁବେଳେ ତିନି ଚାରି ଦିନ ସେଗୁଡ଼ା ସବୁ ଧୋଇଦେଇ ସଫା କରି ଶୁଖେଇ ଦବା ଏବଂ ଫ୍ରିଜ କୁଲର ଯୋଉ ପାଣି ରହିଯାଉଛି ତାକୁ ତିନି ଚାରି ଦିନ ତାକୁ ସଫା କରିଦବା ସେଠି ପାଣି ରଖିବାକୁ ଦବାନି। ତେଣୁ ଇଏ ହଉଛି ବଡ ଜିନିଷ ଆମେ ଏତକ ଗୋଟେ ସୋର୍ସ ରିଡକ୍ସନ କରିବା।
1: ଔଷଧ କିଛି ନାହିଁ ସାର, ଏ ରୋଗଟା ହେଲେ
0: ନା ଭାଇରସ ଯେତେ ଭାଇରସ ଡିଜି ଅଛନ୍ତି ଦେଖନ୍ତୁ ଭାଇରସ ପାଇଁ କିଛି ଟ୍ରିଟମେଣ୍ଟ ନାହିଁ। ଆମେ ତାର ସାଇନ ସିମ୍ପଟମ ପାଇଁ ଟ୍ରିଟମେଣ୍ଟ କରୁଛେ। ଜ୍ୱର ହେଲା ଆମେ ଜ୍ୱର ବଟିକା ଦଉଛେ, ବାନ୍ତି ହେଲା ବାନ୍ତି ବଟିକା ଦଉଛେ, ତା ଦେହରୁ ରକ୍ତ କମିଗଲା ରକ୍ତ ଦଉଛେ। ଏଇସବୁ ତାର ସାଇନ ସିମ୍ପଟମ ଦେଖି ଟ୍ରିଟମେଣ୍ଟ ହଉଛି, କିନ୍ତୁ ଭାଇରସ ପାଇଁ ଆଣ୍ଟିଭାଇରାଲ ସେମିତିଆ କିଛି ଔଷଧ ନାହିଁ।
1: ମାନେ ସେଇ ଭୂତାଣୁଟାକୁ
0: ମାରିବା ପାଇଁ କିଛି ଔଷଧ ନାହିଁ।
2: ତାପରେ ଆଉ କିସ କରିବା?
0: ତାଙ୍କର ବଂଶ ବିସ୍ତାର ଯୋଉ କରୁଥିଲେ ସେଇଟା କମିଗଲା। ତଥାପି ଯଦି ମଶା ରହିଲେ ତାହେଲେ ଆମେ ନିଜକୁ ସୁରକ୍ଷିତ ରଖିବା। ଏବେ ସବୁ ବଡ଼ ବଡ଼ ବିଲ୍ଡିଂ ତିଆରି ହଉଛି, ବହୁତ ପଇସା ଖର୍ଚ୍ଚ କରି ଘର ଦ୍ୱାର କରୁଛନ୍ତି, କିନ୍ତୁ ଘର ଭିତରେ ମଶା ନ ପଶିବା ପାଇଁ ଯଦି ସେମାନେ ତାଙ୍କର ଝରକାରେ ଏମିତି ଯୋଉ ଜାଲି ଭଳିଆ ଯୋଉ ମଶା ନ ପଶିବା ପାଇଁ ଅଛି ଯୋଉ
2: ନେଟ୍,
0: ତାକୁ ସବୁ ବ୍ୟବହାର କରିବେ। ଆଉ ମଶାରୀ ଟାଙ୍ଗି ଶୋଇବା, ମଶାରୀ ଟାଙ୍ଗି ଶୋଇ ଆମେ ତାକୁ କହିଲେ ଏଟା ତ ଦିନବେଳା କାମୁଡେ, ମଶାରୀ କେତେବେଳେ ଟାଙ୍ଗିବା?
2: ରାତିରେ ଟାଙ୍ଗିବା,
0: ରାତିରେ ଆମେ ଟାଙ୍ଗୁଛେ। ଡେ ବାଇଟର ଆମର ବିଶେଷ ଭଲନେରେବୁଲ ଗ୍ରୁପ କିଏ? ଛୋଟ ଛୁଆ, ପ୍ରେଗନାଣ୍ଟ ଓମେନ, ବୟସ୍କ ଲୋକ, ରୋଗୀ ଲୋକ, ଏଇମାନେ ହେଲେ ଆମର ବେଶୀ ଭଲନେରେବୁଲ ଗ୍ରୁପ। ସେମାନେ ଦିନବେଳା ବି ଶୋଉଛନ୍ତି, ତେଣୁ ସେମାନେ ବି ଦିନବେଳା ମଶାରୀ ଟାଙ୍ଗି ଶୋଇବେ। ଏଇ ଗୋଟେ ଗଲା ବ୍ୟବସ୍ଥା। ଅନ୍ୟ ଯେଉଁମାନେ ରହିଲେ ସେମାନେ କଣ କରିବେ? ସେମାନେ ତ ଆଉ ମଶାରୀ ଟାଙ୍ଗି ଦିନବେଳା ଶୋଇବେନି, ତେଣୁ ସେଥିପାଇଁ ସେମାନେ ସବୁ ଫୁଲ୍ ପ୍ୟାଣ୍ଟ ସାର୍ଟ ପିନ୍ଧିବେ, ମାନେ ଯେମିତି ଦେହକୁ ଘୋଡ଼େଇକି ରଖିବେ, ଆଉ ମଶା ଯେମିତି କାମୁଡ଼ି ପାରିବନି। ଆଉ ଗୋଟେ ବ୍ୟବସ୍ଥା ହେଉଛି, ଯୋଉ ଗୁଡାକ ଆମର ଖୋଲା ଦେହ ରହୁଛି ସେଥିରେ ଆମେ ମସ୍କିଟୋ ରିପେଲାଣ୍ଟ ବି ଲଗେଇ ପାରିବା, ତେଲ ମିଳୁଛି।
2: ସାର ଆମ ଅଞ୍ଚଳରେ କରଞ୍ଜ ତେଲ ବା ଟୁଲ
0: ନିମ ତେଲ ସେଗୁଡା ବି ଲଗେଇ ପାରିବା, ସେଗୁଡା ଦେହ ପାଇଁ ବହୁତ ଭଲ। ଏବଂ ସେଗୁଡା ଲଗେଇଲେ ଆମର ଯୋଉ ଗୁଡା ଏକ୍ସପୋଜ ପାର୍ଟ ରହିଲା, ଯୋଉଠି ଆମେ ଏଇ ହାତଟା ରହିଲା, ଆମେ ସାର୍ଟ ପାର୍ଟ ଏତିକି ପିନ୍ଧିଲେ ତେଣୁ ସେଇ ସେଇ ଜାଗାରେ ଆମେ ନିମ୍ବ ତେଲ, କରଣ ତେଲ, ମସ୍କିଟୋ ରିପେଲାଣ୍ଟ ଯୋଉ ମିଳୁଛି ତେଲ ବଜାରରେ ତାକୁ ବି ଲଗେଇ ପାରିବା।
2: ମୁଁ ଦେଖେ ସାର ମଶାରୀ ଦେଲେ ବି ଜଣେ ଜଣେ କଡ଼ ଓଲଟେଇଲା ବେଳକୁ ସେ ମଶାରୀକୁ ଲାଗିଯିବେ, ଦେହଟା ଆଙ୍ଗୁଳଟା ଲାଗିଯିବ, ତେଣୁ ମଶା ବାହାରୁ ବି ମଶାରୀ ବାହାରୁ ବି
0: କାମୁଡ଼ି
2: ପାରିବ।
0: ସେଇଥିପାଇଁ ଯେ ଆମେ ଏ ଜିଲ୍ଲାରେ ମୟୂରଭଞ୍ଜ ଜିଲ୍ଲାରେ 10,24,603 ସରକାରଙ୍କ ତରଫରୁ ମଶାରୀ ବାଣ୍ଟିଛୁ। ସେ ମଶାରୀ ଗୋଟେ ଅଲଗା ପ୍ରକାର ମଶାରୀ, ତା ନାଁ ହେଉଛି LLIN ଲଙ୍ଗ ଲାଷ୍ଟିଂ ଇନ୍ସେକ୍ଟ ସାଇଡାଲ ନେଟ୍, LLIN। ବେଶୀ ଆମେ ଦେଖୁଛୁ ଯୋଉମାନେ ଯୋଉମାନେ ବେଶୀ ଇଣ୍ଟେରିୟରରେ ରହୁଛନ୍ତି, କିଛି ସୁବିଧା ନାହିଁ, ଓଭର କ୍ରାଉଡିଂ, ଗରିବ ଲୋକ ମଶାରୀ କିଣିପାରୁନାହିଁ କିମ୍ବା ସେ ସୁବିଧା ସେ ପାଇପାରୁନି, ସେମାନଙ୍କୁ ମଣ୍ଟା ହେଇଛି।
2: ମ୍ୟାଲେରିଆର
0: ପ୍ରାଦୁର୍ଭାବ
1: ମ୍ୟାଲେରିଆ
0: ସେଇ ମଶା ଦ୍ୱାରା, ଡେଙ୍ଗୁ ସେଇ ମଶା ଦ୍ୱାରା, ତାକୁ ଆମେ ମଶାକୁ ତ ଆମେ ଅଟକେଇବା ଆଉ ସେ ବ୍ୟବସ୍ଥା ଆମେ କରିବା ଆଉ। ତେଣୁ ଏଇ ଯୋଉ LLIN ଦିଆହେଇଛି, ଯଦି ଇଏ ମ୍ୟାଲେରିଆ ସେ ନିତିଦିନ ବ୍ୟବହାର କରିବେ, ଆମେ ଦେଖିଛୁ ସେ ମଶା ଯଦି ସେଇ ମଶୁରୀ ଉପରେ ବସିଯାଉଛି ସେ ତଳେ ଝଡି ପଡୁଛି। ତା ଦେହରେ ଏତେ ଔଷଧୀୟ ଗୁଣ ଅଛି ଦିଆହେଇଛି ତାର ତିଆରି କଲାବେଳେ, ଏଠି କିଛି ଦିଆ ହେଇନି, ତାର ଯେତେବେଳେ ମ୍ୟାନୁଫ୍ୟାକ୍ଚରିଂ ହେଇଛି ସେ ସୂତା ଦେହରେ ଦିଆ ହେଇଛି, ଯେତେବେଳେ ମଶା ସେଥିରେ ବସୁଛି ବି ସେ ତଳେ ଝଡି ପଡିଯାଉଛି, ଆଉ ସେ କାମୁଡ଼ିବ କୋଉଠି? ଆଉ ତ ସେ ବସି ପାରିବନି ଆଉ,
1: ମଣିଷ ଦେହ ଲାଗିଲେ କୁଣ୍ଡେଇ କୁଣ୍ଡା ହବନି ତ
0: ସେଟା। ବେଳେ ବେଳେ କଣ ହୁଏ କି ସେ ମଶାରୀ ଯେହେତୁ ଗୋଟେ ମେଡିସିନାଲ କାହା କାହାକୁ ଟିକେ ଆଲର୍ଜି ହୁଏ, ସେ ଡ୍ରଗ୍ ର କିଛି କିଛି ଆଲର୍ଜି ବି ହୁଏ, କିନ୍ତୁ ଦିନେ ଦୁଇ ଦିନ ବ୍ୟବହାର କଲା ପରେ ସେ ଆପେ ଆପେ ସେ ଠିକ ହେଇଯାଏ।
2: କେତେ ଦିନ ପର୍ଯ୍ୟନ୍ତ କାମ ଦବ
0: ଏ ମଶାରୀ? ଯା 3 ବର୍ଷରୁ 5 ବର୍ଷ ପର୍ଯ୍ୟନ୍ତ କାମ ଦବ, ତା ଛଡା ଆମର ବି ଆହୁରି ଆବଶ୍ୟକତା ଅଛି, ତେଣୁ ସେଥିପାଇଁ ଆମେ ଗଭର୍ଣ୍ଣମେଣ୍ଟକୁ ଲେଖିଛୁ ଆମକୁ ଆଉ କିଛି ଦିଆଯାଉ। ଆହୁରି କିଛି ଲୋକ ଅଛନ୍ତି ବାକି ଯୋଉମାନେ ପାଇନାହାନ୍ତି, ତେଣୁ ଗଭର୍ଣ୍ଣମେଣ୍ଟ ରାଜି ହେଇଛି ସେ ଆମକୁ ଦେଇନାହାନ୍ତି, ଯଦି ଦେବେ ଆମେ ସେ ଯୋଉମାନେ ବାକି ରହିଛନ୍ତି ସେମାନଙ୍କୁ ସମସ୍ତଙ୍କୁ ଦେଇଦେବୁ। ଆମେ ବେଶୀ TRW ସ୍କୁଲ ପିଲାମାନଙ୍କୁ ଦେଇଛୁ, ଆଶ୍ରମ ସ୍କୁଲ ର ପିଲା, ଯୋଉଠି ସେବାଶ୍ରମ ଯୋଉ ଝିଅ ପିଲାମାନେ ରହୁଛନ୍ତି ସେ ସବୁଆଡେ ଆମେ ଦେଇଦେଇଛୁ, ସେଠି ଆଉ କିଛି ଇଏ ନାହିଁ। ଆଉ ଅଳ୍ପ ଯିଏ ବାକି ରହିଛି ଆମେ ତା ପାଇଁ ବି ଗଭର୍ଣ୍ଣମେଣ୍ଟକୁ ଲେଖିଛୁ, ଯଦି ଆସିବ ଆସିଯିବ ବୋଲି ତ ଆମେ ଆଶା କରୁଛୁ। ଇଏ ଗଲା ଗୋଟେ ପ୍ରକାର, ଆହୁରି ମଧ୍ୟ ତା ପାଇଁ ଆମର ଅଛି ବ୍ୟବସ୍ଥା, ଆମେ IRS କରୁଛୁ, ଇଣ୍ଡୋର ରେସିଡୁଆଲ ସ୍ପ୍ରେ, ମଶାକୁ ମାରିବା ପାଇଁ ଆଗରୁ ଆପଣ ଜାଣିଥିବେ DDT ସ୍ପ୍ରେ କରାହଉଥିଲା, ମାନେ ଘର ଭିତରେ ଖାଲି କରିବେ। ଆଗରୁ ସବୁ କଣ ହଉଥିଲା, ସବୁଆଡେ କରୁଥିଲେ, ଗୁହାଳରେ ପକଉଥିଲେ ଯୋଉଟାରେ କିଛି ମୂଲ୍ୟ ନଥିଲା, କିନ୍ତୁ ଏବେ ଆମେ ସେଇଟାକୁ IRS କହୁଛୁ, ଇଣ୍ଡୋର ରେସିଡୁଆଲ ସ୍ପ୍ରେ, ସେଇଟା ଘର ଭିତରେ ପକେଇବେ, ଶୋଇବା ଘର ଭିତରେ ସମସ୍ତେ ପକେଇବେ। ଏବେ ବି ସେ କାର୍ଯ୍ୟକ୍ରମ ଚାଲିଛି, କିନ୍ତୁ ସେ ଯେହେତୁ ଆମେ ଏଇ ମଶାରୀ ସବୁଆଡେ ଦେଇଦେଇଛୁ ତାର ଏତେଟା ଆବଶ୍ୟକତା ପଡୁନାହିଁ, କିନ୍ତୁ ଯୋଉଠି ଦରକାର ହଉଛି ଆମେ ଯୋଉ ଗାଁକୁ ସିଲେକ୍ଟ କରୁଛୁ ଯୋଉ ଭିଲେଜକୁ ସେଠି ଚାଲୁଛି। ଏ ବର୍ଷ ବି ଆମର
1: ଚାଲିଛି
0: ନାହିଁ, ତାର ଅଛି କେତେଟା ନିୟମ ମାନିବାକୁ ପଡିବ ଆପଣ।

0: ସାଙ୍ଗେ ସାଙ୍ଗେ ଆମେ ସ୍ପ୍ରେ କରିଥିବୁ, ତାପରେ ଲିପି ଦେବେ, ସିଏ 2-3 ମାସ କାମ କରିବ, ବେଶୀ ଦିନ କାମ କରିବନି। ସେ ବ୍ୟବସ୍ଥା ସହିତ ମଶାରି ସବୁଆଡୁ ଆମେ ମଶାକୁ ଆଟାକ୍ କରିବା ପାଇଁ ବ୍ୟବସ୍ଥା କରିଛୁ। ୟା ବ୍ୟତୀତ ଆମେ ମ୍ୟାଲେରିଆ ପାଇଁ ଆଉ ଗୋଟେ ଭଲ କାର୍ଯ୍ୟକ୍ରମ କରାହେଇଛି, ତାକୁ ଆମେ ଦମନ କହୁଛୁ। ଦମନ ଆପଣ ଶୁଣିଥିବେ ପେପରରେ, ନ୍ୟୁଜରେ। ଏ ଦମନ ପାଇଁ ଆଜି ଓଡ଼ିଶା ସାରା ବିଶ୍ୱରେ ମାନେ ରୋଲ ମଡେଲ ହେଇଛି। ଇଏ ଦମନ କଣ ସମସ୍ତେ ଜାଣିନାହାନ୍ତି। ଦମନ ହଉଛି ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ। ସେ ଦମନ ତାର ଦମନ ଦୁର୍ଗମ, ଏ ହେଲା ଅଞ୍ଚଳରେ, ଏମ୍ ଏ ହେଲା ମ୍ୟାଲେରିଆ, ଏନ୍ ରେ ହେଲା ନିରାକରଣ। ହଁ, ଓଡ଼ିଆ ନାଁରେ ହେଇଛି ଏଇଟା। ଏଇଟା ଓଡ଼ିଶା ଗଭର୍ଣ୍ଣମେଣ୍ଟଙ୍କର ନିଜସ୍ୱ ବ୍ୟବସ୍ଥା। ଏଇଟା 5 ବର୍ଷର ଗୋଟେ ପ୍ରୋଜେକ୍ଟ, ବର୍ଷକୁ 24 କୋଟି ଟଙ୍କା ଖର୍ଚ୍ଚ ହବ। 5 ବର୍ଷରେ 120 କୋଟି ଟଙ୍କା ଓଡ଼ିଶା ସରକାର ଖର୍ଚ୍ଚ କରିବେ, 17-18 ଯାଇ ଏଇଟା 19 ପଡ଼ିଛି। ଇଏ କାର୍ଯ୍ୟକ୍ରମ, ଇଏ ଗୋଟେ ଭଲ ବ୍ୟବସ୍ଥା। ୟାକୁ ଆପଣଙ୍କର ଆମର ପୃଥିବୀରେ ଯେତେ ଦେଶ ଅଛନ୍ତି, ପ୍ରାୟ ପାଖାପାଖି 100ରୁ ଉର୍ଦ୍ଧ୍ୱ ଦେଶରେ ମ୍ୟାଲେରିଆ ରୋଗ ଅଛି। 100ରୁ ଉର୍ଦ୍ଧ୍ୱ ଦେଶରେ
1: ବ୍ୟତୀତ ଆଫ୍ରିକା,
0: ହଁ ଆଫ୍ରିକା ଏବଂ ସବ୍ ସାହାରା କଣ୍ଟ୍ରି, ସାଉଥ ଆଫ୍ରିକା ଆଉ ସବ୍ ସାହାରା ରିଜିଅନରେ, ନାଇଜେରିଆ, ଉଗାଣ୍ଡା,
1: ସବୁ ଆଫ୍ରିକା,
0: ଘାନା, ଏଇସବୁ ଦେଶମାନଙ୍କରେ ବେଶୀ। ଆଉ ସେ ଦେଶ ଆଜି ପୃଥିବୀର ସବୁ ଦେଶ ଏଇ ଆମର ଦମନ ପ୍ରୋଗ୍ରାମକୁ ଆପଣେଇବାକୁ ସବୁ ବ୍ୟବସ୍ଥା ବି କରିଛନ୍ତି।
2: ବିଶେଷ କରି ଆମ ମୟୂରଭଞ୍ଜରେ କେମିତି କିସ ଦମନ ହଉଛି, ମଶାମାନଙ୍କୁ ଆମେ ଦମନ
0: କରୁଛୁ। ଏ ଦମନ କାର୍ଯ୍ୟକ୍ରମ ବହୁତ ବହୁତ ବଢିଆ କାର୍ଯ୍ୟକ୍ରମ। ଏଥିରେ କଣ କରାଯାଏ ପ୍ରଥମେ ଦେଖିବା। ଦମନ ପାଇଁ ଆମର ସବୁ ଭିଲେଜ ସିଲେକ୍ଟ କରାଯାଏ, ଆମର ସ୍ୱାସ୍ଥ୍ୟ କର୍ମୀ, ଯେ କୋଉ ଅଞ୍ଚଳରେ ଆମେ ଦମନ କରିବା। ଦମନ ହଉଛି କଣ, ଦୁର୍ଗମ ବା ଯୋଉଠିକି କେହି ଯାଇପାରୁନଥିବେ, ସ୍ୱାସ୍ଥ୍ୟ ସେବା ପହଞ୍ଚି ପାରୁନଥିବ, ହିଲ ଏରିଆ, ହିଲ ଟପ୍ ହେଇଥିବ, ଜଙ୍ଗଲ ଭିତରେ ରହୁଛନ୍ତି ଲୋକ, ରାସ୍ତା ନାହିଁ, ନଈ ସେପାରେ ଲୋକ ରହୁଛନ୍ତି, ଯାଇ ଆସି ହଉନି, କି ଆମର ଜେନେରାଲ ହେଲ୍ଥ ସିଷ୍ଟମ ସେଠି ପହଞ୍ଚି ପାରୁନି, ସେଇ ଅଞ୍ଚଳକୁ ଆମେ ସିଲେକ୍ଟ କରୁ। ଗତ ବର୍ଷ ଆମେ 131 କ୍ୟାମ୍ପ କରିଥିଲୁ, ଦମନ କ୍ୟାମ୍ପ। ଏ ବର୍ଷ ଆମର ଯୋଜନା ଅଛି 150 କ୍ୟାମ୍ପ କରିବୁ। ସେ ଗାଁକୁ ସିଲେକ୍ଟ କରାଯାଏ ଏବଂ ସେ ଗାଁର ସମସ୍ତ ଲୋକ ଆମେ ଗୋଟେ ଡେଟ୍ ଦେଇଦେଉ। 3 ଦିନ ଏ କାର୍ଯ୍ୟକ୍ରମ ଚାଲେ ସେ କ୍ୟାମ୍ପରେ, ଫାର୍ଷ୍ଟ ଡେ, ସେକେଣ୍ଡ ଡେ, ଥାର୍ଡ ଡେ। ଫାର୍ଷ୍ଟ ଡେ, ସେକେଣ୍ଡ ଡେ ରେ ସେ ଗାଁରେ ଯେତେ ସମସ୍ତ ଲୋକଙ୍କୁ ଆମେ ଡାକିକିରି ସମସ୍ତଙ୍କର ରକ୍ତ ପରୀକ୍ଷା କରାଯାଏ।
1: କାରଣ ବେଳେବେଳେ ଯେହେତୁ ଆମର ରୋଗ ପ୍ରତିରୋଧକ ଶକ୍ତି ଅଧିକା ଅଛି, ଯଦିଓ ପାରାସାଇଟ୍ ଥିବ କିନ୍ତୁ ଦେଖଉନଥିବ,
0: ତେଣୁ ଆମେ ସମସ୍ତଙ୍କର ରକ୍ତ ପରୀକ୍ଷା କରୁ। ଆର୍ଡିକେ ଅଛି, ରାପିଡ୍ ଡାଇଗ୍ନୋଷ୍ଟିକ କିଟ୍ ଯୋଉ ଅଛି, କିଟ୍ ତାପରେ ପକେଇଦେଲେ ସେ ଦେଖେଇଦେବ ଯେ ଗାର ପଡିବ ନାଲି ନାଲି ଗାର, ଆଉ ସେଥିରୁ ଜାଣିହେବ ଯେ ତାକୁ କୋଉ ପ୍ରକାର ମ୍ୟାଲେରିଆ ହେଇଛି। ଆମର 2 ପ୍ରକାର ମ୍ୟାଲେରିଆ ହଉଛି, ଫାଲ୍ସିଫେରମ୍ ଆଉ ଭାଇଭାକ୍ସ, କ୍ଲାସିକାଲ ମ୍ୟାଲେରିଆ ଆଉ ଗୋଟେ ବ୍ରେନ୍ ମ୍ୟାଲେରିଆ। ସେଇଟା ସେ ଗାଁର ସମସ୍ତ ଲୋକଙ୍କର ରକ୍ତ ପରୀକ୍ଷା ଆମେ କରୁ। ଧରନ୍ତୁ ସେ ଗାଁରେ 100 ଲୋକ ଅଛନ୍ତି, ଆମେ ପ୍ରଥମ ଦିନ ଯୋଉ ଦିନ କଲୁ ଆମର 80 ଲୋକ ଆସିଲେ, ଦ୍ୱିତୀୟ ଦିନ ପୁଣି ଆଉ ଯୋଉ 20 ଲୋକ ରହିଗଲେ ତାଙ୍କୁ ବି ଆଣିବୁ। ଏଇ 2 ଦିନରେ ସମସ୍ତଙ୍କର ରକ୍ତ ପରୀକ୍ଷା କରିଦେଲୁ। ତୃତୀୟ ଦିନରେ ଆମେ କେବଳ ଗର୍ଭବତୀ ମହିଳା, ଛୋଟ ଶିଶୁ ଏଇମାନଙ୍କ ପାଇଁ ରଖିଥାଉ। ଏହାଦ୍ୱାରା ଆମେ ରକ୍ତ ପରୀକ୍ଷାରେ କଣ ପାଉ ନା, ରକ୍ତ ପରୀକ୍ଷାରେ 2 ପ୍ରକାର ମେନ୍ ପରୀକ୍ଷା ହୁଏ। ଗୋଟେ ଆମେ ମ୍ୟାଲେରିଆ ଜାଣିବା ପାଇଁ କରୁ, ଆଉ ଗୋଟେ ତାର ରକ୍ତହୀନତା, ଆନେମିଆ ଅଛି ନା ନାହିଁ ସେ ପରୀକ୍ଷା କରାଯାଏ। ଆଉ ତ ଫିଲ୍ଡରେ ସବୁ ପରୀକ୍ଷା କରିହବନି, ଏଇ 2 ପରୀକ୍ଷା ମେନ୍ଲି କରାଯାଏ। ଯଦି ରକ୍ତହୀନତା ଅଛି ତାକୁ ଆଇରନ୍ ଫଲିଫର ଟାବ୍ଲେଟ୍ ଦିଆଗଲା, ସେ ଖାଇଲା, ତାର ରକ୍ତ ହେଲା। ଯଦି ମ୍ୟାଲେରିଆ ବାହାରିଲା, ଆକ୍ଚୁଆଲି କଣ ହୁଏ ନା, ବହୁତ ଗୁଡ଼ିଏ ଆସିମ୍ପ୍ଟୋମାଟିକ କେସ୍ ଥାନ୍ତି, କିଛି ସିମ୍ପ୍ଟମ୍ ନଥିବ, ଇଏ କୀଟାଣୁଟା ଥିବ, ପାରାସାଇଟ୍ଟା ଥିବ, ହୁଏତ ସେ ଆଉ କିଛିଦିନ ପରେ ରୋଗ ହେଇକି ଆସିଥାନ୍ତା। ଯେତେବେଳେ ଆମେ ପରୀକ୍ଷା କରି ଜାଣିଦେଲୁ ଯେ ଆ ଦେହରେ କୀଟାଣୁ ଅଛି, ତାକୁ ଆମେ ଟ୍ରିଟମେଣ୍ଟ ଦେଇଦେଉ ସେଠି, ଯାହାଫଳରେ କଣ ନା, ଆଉ ସେ ରୋଗ ହେବା ପର୍ଯ୍ୟନ୍ତ ସେ ଆଉ ଯାଉନି, ଆଗରୁ ଟ୍ରିଟମେଣ୍ଟଟା ପାଇଗଲା ଏବଂ ସେ କୀଟାଣୁ ସବୁ ମରିଗଲେ, ତେଣୁ ତାକୁ ଆଉ ଜ୍ୱର ହେଲାନି କି ମ୍ୟାଲେରିଆ ରୋଗରେ ସେ ଆଉ ସଫର କଲାନି,
2: ଯେମିତି ତାର ସୁସ୍ଥ ସବଳ ରହିଛି ତାର
0: ସେମିତି ରହିଲା, ମେଡିସିନ ଖାଇଦେଲା କିନ୍ତୁ ଭଲ ହେଇଗଲା।
1: ହଉଛି ସାର,
0: ବଢିଆ କାମ କରୁଛି, ଏଇଟା ସବୁଠୁ ଭଲ କାମ କରୁଛି। ଏଇଥିପାଇଁ ଯେହେତୁ ଯିଏ କାଲି ସକାଳେ ରୋଗୀ ହେଇକିରି ଆମ ଡାକ୍ତରଖାନାକୁ ଆସିଥାନ୍ତା, ଟ୍ରିଟମେଣ୍ଟ କରିଦେଲୁ, ଯାହାଫଳରେ ଆଉ ସେ ରୋଗୀ ହେଇ ଆସୁନି। ତେଣୁ ଆପଣ ଆଗରୁ ଦେଖୁଥିଲେ ଏତେ ମ୍ୟାଲେରିଆ କେସ୍ ହଉଥିଲା, ଏବେ ଶୁଣୁଥିବେ ଯେ ମ୍ୟାଲେରିଆ ପ୍ରାୟ ନାହିଁ କହିଲେ ଚଳିବ। ତେଣୁ ଏ ବର୍ଷ ଆଶା କରୁଛୁ ଆହୁରି ବି କମିବ। କାହିଁକି ନା, ଆମର ଗୋଟେ ରହିଲା LLIN, ଗୋଟେ ମଶାରି, ଗୋଟେ ରହିଲା IRS, ହେଲା ରେସିଡୁଆଲ ସ୍ପ୍ରେ, ହେଲା ଆଉ ଗୋଟେ ହେଲା ଦମନ। ଇଏ 3 ହେଲା ଆମର ମେନ୍ କାର୍ଯ୍ୟକ୍ରମ। ଆଉ ଗୋଟେ କାର୍ଯ୍ୟକ୍ରମ ଅଛି, ଯୋଉଠି ମଶା ଅଣ୍ଡା ଦଉଛି ବା ସେଠି ଲାର୍ଭା ହଉଛି, ସେଠି ଗୋଟେ ଆମର ମାଛ ଛଡାଯାଏ, ତାକୁ ଗାମ୍ବୁସିଆ ଫିସ୍ କହନ୍ତି। ସିଏ ଗାମ୍ବୁସିଆ ଫିସ୍ ର ହାଚେରୀ ଆମର ଏଠି ଡାକ୍ତରଖାନା ଦେଖିବେ, ଆମ ଅଫିସ ଭିତରେ ଗୋଟେ ସବୁ CSC ରେ, ସବୁ ଡାକ୍ତରଖାନାରେ ଆମର 26 CSC ଅଛି, ଆଉ 26 CSC ରେ ସେଇଭଳିଆ ହାଚେରୀ ଅଛି, ଆଉ ସେଠି ସବୁ ଗାମ୍ବୁସିଆ ଫିସ୍ ସେଠି ସବୁ ଛଡା ହେଇ ସେମାନେ ସବୁ ବଂଶ ବିସ୍ତାର କରି ଅଛନ୍ତି। ଆମେ ସିନା ଛୋଟ ଜାଗାଟେ କୋଉଠି ପାଣି ଜମି ରହିଛି, ଆମେ ସେଠି ମାଟି ପକେଇଦେଲୁ କି ବାଲି ପକେଇଦେଲୁ ସଫା କରିଦେଲୁ। ଯେଉଁ ବଡ ଜାଗା ପାଣି ଅଛି, ଆମେ ତାକୁ ତ ସାଙ୍ଗେ ସାଙ୍ଗେ ପାଣି ନିଷ୍କାସନ କରିପାରିବାନି, ସେ ଜାଗାରେ କଣ ଆମେ ନେଇକିରି ଗାମୁସିଆ ଫିସ୍ ଛାଡି ଦଉଛୁ, ଆଉ ସେ ବ୍ୟବସ୍ଥା ବି ଅଛି ତାକୁ ଲାର୍ଭା ଆଉ ଅଣ୍ଡା ବା ପିପା ଷ୍ଟେଜରେ ମାରିବା ପାଇଁ। ଇଏ ସବୁ ହଉଛି ତାର ଇଏ
1: ବ୍ୟବସ୍ଥା।
0: ହଁ, ତା ଛଡା ଆଉ ଗୋଟେ ବ୍ୟବସ୍ଥା ଆମର ଅଛି, ଅର୍ଲି ଡାଇଗ୍ନୋସିସ୍ ଆଣ୍ଡ କମ୍ପ୍ଲିଟ୍ ଟ୍ରିଟମେଣ୍ଟ। କମ୍ପ୍ଲିଟ୍ ଟ୍ରିଟମେଣ୍ଟ କାହିଁକି କହୁ, ତାର ଉଦ୍ଦେଶ୍ୟ ହଉଛି ଯେ ଦେଖିଥିବେ ମ୍ୟାଲେରିଆ,
1: ଚିକିତ୍ସା
0: ମ୍ୟାଲେରିଆ ରୋଗ

0: ଏମିତିଆ ରୋଗର ଜଣକୁ ଥରେ ହେଲା, ସିଏ ଔଷଧ ଖାଇଲାନି କି ଖାଇଲା ଗୋଟେ ଦୁଇଟା ବଟିକା ଖାଇଲା, ଜ୍ୱର ଛାଡିଗଲା, ଭଲ ହେଇଗଲା, କିନ୍ତୁ ଦେଖି ପୁଣି ଆଉ 2-3 ମାସ ପରେ ଆଉ ଥରେ ସେଇ ମ୍ୟାଲେରିଆ ହବ। କାହିଁକି ନା ସେ ଯୋଉ କୀଟାଣୁ ତା ଦେହରେ ଅଛନ୍ତି ସେ ସମ୍ପୂର୍ଣ୍ଣ ନିପାତ ହେଲେନି, ମଲେନି, ରହିଗଲେ, କିଛି ଡର୍ମାଟ ଅବସ୍ଥାରେ ରହିଗଲେ। ତେଣୁ ତାଙ୍କ ପାଇଁ କମ୍ପ୍ଲିଟ୍ ଟ୍ରିଟମେଣ୍ଟ ଦରକାର। ସେଇ କମ୍ପ୍ଲିଟ୍ ଟ୍ରିଟମେଣ୍ଟଟାକୁ ଆମେ ଏନସିଓର କରୁଛୁ ଯେ ଡାଇଗ୍ନୋସିସ୍ ଶୀଘ୍ର ହବ ଏବଂ ସେ ସମସ୍ତ ଯେତେ ଔଷଧ ତାର ଡୋଜ୍ ଯେତେ ଦିନ ଯାଏ ସବୁ ସେ ଖାଇବ, ତାହେଲେ ତାକୁ ଆଉ ପୁନର୍ବାର ହବନି।
1: ଆପଣ ଆମର ଶ୍ରୋତା ବନ୍ଧୁମାନଙ୍କୁ, ଆମର ଚାଷୀ ଭାଇମାନଙ୍କୁ, ସମସ୍ତଙ୍କୁ ଡେଙ୍ଗୁ ଏବଂ ମ୍ୟାଲେରିଆ ସମ୍ପର୍କରେ ଯେଉଁ ଦିଗ୍ଦର୍ଶନ ଦେଲେ, ଯେଉଁ ନୂଆ କଥା କହିଲେ, ଏବଂ ଆମେ କିପରି ଭାବରେ ମ୍ୟାଲେରିଆ ଏବଂ ଡେଙ୍ଗୁକୁ ପ୍ରତିହତ କରିବା ଏ ସମ୍ପର୍କରେ ଯେଉଁ ପଦକ୍ଷେପ ମାନ ଅଛି ତା ସମ୍ପର୍କରେ କହିଲେ, ସେଥିପାଇଁ ଆମର ଶ୍ରୋତା ବନ୍ଧୁମାନଙ୍କ ତରଫରୁ ଏବଂ ଆମର ଆକାଶବାଣୀ ବାରିପଦା ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍। ନମସ୍କାର।
0: ନମସ୍କାର, ଧନ୍ୟବାଦ ମୋର ଶ୍ରୋତା।

ଶୁଣୁଥିଲେ ଚାଷବାସ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମଟି ଉପସ୍ଥାପନା କରିଥିଲେ ଶୁଭେନ୍ଦୁ କୁମାର ବେହେରା, ସତ୍ୟାନନ୍ଦ ଶେଜପଡ଼ା ଏବଂ ପ୍ରଦ୍ୟୁମ୍ନ କୁମାର ମହାପାତ୍ର। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଗୋଟେ ସମୟ ବର୍ତ୍ତମାନ ରାତି 8ଟା ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ କଥାଚିତ୍ର ମାନିନୀ କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ।

0: ଶୁଣିଲେ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ସ୍ୱାସ୍ଥ୍ୟ ସମ୍ପଦ ପରିବାର କଲ୍ୟାଣ କାର୍ଯ୍ୟକ୍ରମ। ତା ପୂର୍ବରୁ ଶୁଣିନେବା ବିଜ୍ଞାପନ।
1: ହଁ ଭାଇ କାର ଚାଲ ହଉ,
2: ଖରା ପାଣି ପବନ ସବୁ ସମାଧାନ କରତେ ହଉ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହଉ, ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।

0: ଆରମ୍ଭ କରୁଛୁ ସ୍ୱାସ୍ଥ୍ୟ ସମ୍ପଦ ଓ ପରିବାର କଲ୍ୟାଣ କାର୍ଯ୍ୟକ୍ରମ। ଦୀର୍ଘ ଦିନ ଧରି ଡାଇବେଟିସ୍ ବା ମଧୁମେହ ରୋଗରେ ପୀଡ଼ିତ ଥିବା ରୋଗୀଙ୍କଠାରେ ବେଳେବେଳେ ପାଦରେ ଅନେକ ସମସ୍ୟା ଦେଖାଯାଏ। ତେବେ ମଧୁମେହ ରୋଗୀଙ୍କର ପାଦରେ କ'ଣ ସମସ୍ୟା ପରିଲକ୍ଷିତ ହୁଏ, ଆଜି ଆସନ୍ତୁ ଜାଣିବା ଡାଇବେଟିକ୍ ଫୁଟ୍ ବା ମଧୁମେହ ଜନିତ ପାଦ ରୋଗ ଏବଂ ତାର ପ୍ରତିକାର ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା ପାଇଁ ଆଜି ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲ ପାରିପଦାରୁ ଆସିଷ୍ଟାଣ୍ଟ ପ୍ରଫେସର ଶଲ୍ୟ ବିଭାଗରୁ ଡାକ୍ତର ଦେବାଶିଷ ରୟ। ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ଆଜ୍ଞା ନମସ୍କାର।
1: ନମସ୍କାର।
0: ପ୍ରଥମେ ଜାଣିବାକୁ ଚାହିଁବୁ ଏଇ ମଧୁମେହ ଜନିତ ପାଦ ରୋଗଟି କ'ଣ?
1: ମଧୁମେହ ଜନିତ ପାଦ ରୋଗ ବା ଡାଇବେଟିକ୍ ଫୁଟ୍, ଏ ହେଉଛି ଦୀର୍ଘ ଦିନ ଧରି ଡାଇବେଟିକ୍ ରୋଗରେ ଆକ୍ରାନ୍ତ ହୋଇଥିବା ଲୋକମାନଙ୍କ ପାଖରେ ଦେଖାଯାଇଥାଏ। କୌଣସି କାରଣରୁ ଯଦି ପାଦରେ କ୍ଷତବିକ୍ଷତ ହେଲା ତାହେଲେ ପାଦରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ। ଏ ଡାଇବେଟିସ୍ ରୋଗଟା ହେଉଛି ଗୋଟେ ପ୍ରକାର ସାଇଲେଣ୍ଟ କିଲର, ଯଥା ଏହା ଏକ ନିରବ ଘାତକ। ଏହା ଦେହର ବିଭିନ୍ନ ଅଙ୍ଗ, ବ୍ରେନ୍, ହାର୍ଟ, କିଡ଼ନି, ଆଖି, ରକ୍ତନଳୀ ଏବଂ ପାଦ ଓ ଗୋଡ଼କୁ ମଧ୍ୟ ଆକ୍ରାନ୍ତ କରିଥାଏ। ଆଜିକାଲି ଆମ ଭାରତ ବର୍ଷରେ ଏ ରୋଗ ବହୁତ ପରିମାଣରେ ଦେଖାଯାଉଛି, ସେଇଥିପାଇଁ ଭାରତ ବର୍ଷକୁ ଡାଇବେଟିକ୍ କ୍ୟାପିଟାଲ ଅଫ୍ ଦି ୱାର୍ଲ୍ଡ ମଧ୍ୟ କୁହାଯାଉଛି।
0: ଡାଇବେଟିକ୍ ଫୁଟ୍ ରୋଗ ହେବାର କାରଣ କ'ଣ?
1: ଡାଇବେଟିକ୍ ରୋଗ ବା ମଧୁମେହ ରୋଗ ଦୀର୍ଘ ଦିନ ଧରି ରୋଗୀ ପୀଡ଼ିତ ହେବା ଫଳରେ ରକ୍ତରେ ଶର୍କରା ବା ସୁଗାର ପରିମାଣ ନିୟନ୍ତ୍ରଣ ନ ରହିବା ଫଳରେ ଏ ରୋଗ ଦେଖାଦେଇଥାଏ। ଦୀର୍ଘ ଦିନ ଧରି ଡାଇବେଟିକ୍ ରୋଗ ରହିଲେ ଏହା ପ୍ରଭାବରେ ରକ୍ତନଳୀରେ ରକ୍ତ ପ୍ରବାହ କମିଯାଇଥାଏ, ଯେମିତିକି ବ୍ରେନ୍କୁ ରକ୍ତ ସଞ୍ଚାଳନ କମିଗଲେ ବ୍ରେନ୍ ଷ୍ଟ୍ରୋକ୍ କୁହାଯାଏ, କିମ୍ବା ହାର୍ଟକୁ ରକ୍ତ ସଞ୍ଚାଳନ କମିଗଲେ ତାକୁ ହାର୍ଟ ଷ୍ଟ୍ରୋକ୍ ବା ହାର୍ଟ ଆଟାକ୍ କୁହାଯାଏ। ଠିକ୍ ସେହିପରି ଗୋଡ଼କୁ ଯଦି ରକ୍ତ ସଞ୍ଚାଳନ କମିଯାଏ ତାକୁ ଲେଗ୍ ଆଟାକ୍ ମଧ୍ୟ କୁହାଯାଏ। ଏବଂ ଏହି ଲେଗ୍ ଆଟାକ୍ ହୁଏ ଯେତେବେଳେ ରକ୍ତନଳୀରେ କୋଲେଷ୍ଟ୍ରଲ୍ ବା ଚର୍ବି ଜମିଯାଏ ଏବଂ ରକ୍ତନଳୀରେ ଆଥରୋସ୍କ୍ଲେରୋସିସ୍ ହୁଏ, ସେତେବେଳେ ରକ୍ତ ସଞ୍ଚାଳନ ଗୋଡ଼କୁ ଠିକ୍ ପରିମାଣରେ ହୋଇନଥାଏ ଏବଂ ଗୋଡ଼କୁ ଯେତିକି ପରିମାଣରେ ରକ୍ତ ସଞ୍ଚାଳନ ଦରକାର ଆବଶ୍ୟକତା ମୁତାବକ ଠାରୁ କମ୍ ରକ୍ତ ସଞ୍ଚାଳନ ହେଲେ ପାଦରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଏ। ଏ ସମସ୍ୟା ମଧ୍ୟ ଯେଉଁମାନେ ସ୍ମୋକିଂ କରୁଥାନ୍ତି କିମ୍ବା କୌଣସି ପ୍ରକାର ଟବାକୋ ବ୍ୟବହାର କରୁଥାନ୍ତି କିମ୍ବା ବ୍ଲଡ୍ ପ୍ରେସର ଥାଏ ସେମାନଙ୍କ କ୍ଷେତ୍ରରେ ଅଧିକ ପରିମାଣରେ ଦେଖାଯାଏ। ଇଏ ହେଉଛି ଏକ କାରଣ। ଦ୍ୱିତୀୟ କାରଣଟି ହେଉଛି ଡାଇବେଟିସ୍ ରୋଗୀର ସ୍ନାୟୁ ଉପରେ ମଧ୍ୟ ପ୍ରଭାବ ରହିଛି, ଫଳରେ କ'ଣ ହୁଏ ରୋଗୀର ସ୍ପର୍ଶ ଶକ୍ତି କମିଯାଇଥାଏ, ରୋଗୀ ଥଣ୍ଡା, ଗରମ କିମ୍ବା କୌଣସି ଯନ୍ତ୍ରଣା ଅନୁଭବ କରିବାରେ ଅକ୍ଷମ ହୁଏ, ଫଳରେ ରୋଗୀର ପାଦରେ ଖଣ୍ଡିଆ କିମ୍ବା ଘା ହେଲେ ସେ ବହୁତ ଡେରିରେ ଚିହ୍ନଟ ହୋଇଥାଏ। ଏ ରୋଗ ସ୍ନାୟୁ ଉପରେ ମଧ୍ୟ ଅନ୍ୟ ଏକ ପ୍ରଭାବ ପକାଇଥାଏ, ଯାହାଫଳରେ ରୋଗୀର ପାଦ ବା ଗୋଡ଼ ଶୁଖିଲା ହୋଇଯାଏ, ଡ୍ରାଏ ହୋଇଯାଏ ଓ ପାଦର ଗୋଡ଼ର ଲୋମ ମଧ୍ୟ ନଷ୍ଟ ହୋଇଯାଇଥାଏ, ଫଳରେ ରୋଗୀର ପାଦରେ ଫାଟ ମଧ୍ୟ ସୃଷ୍ଟି ହୋଇଥାଏ, ଯେଉଁ ଫାଟ ଦେଇ ବାହାରୁ ବିଭିନ୍ନ ପ୍ରକାର ଜୀବାଣୁ ଶରୀର ମଧ୍ୟ ପ୍ରବେଶ କରେ ଏବଂ ତାହା ପରବର୍ତ୍ତୀ ପରିସ୍ଥିତିରେ ଅଲସର ବା ଘା ଆକାରରେ ରୋଗୀ ପାଖରେ ହୋଇଥାଏ, ତାକୁ ଡାଇବେଟିକ୍ ଫୁଟ୍ ମଧ୍ୟ କୁହାଯାଏ।
0: ରୋଗୀର କ'ଣ କ'ଣ ସବୁ ଲକ୍ଷଣ ଦେଖାଯାଏ?
1: ରୋଗୀର ଲକ୍ଷଣ ସାଧାରଣତଃ ଦୁଇଟି କାରଣ ଯୋଗୁଁ ଦେଖାଯାଇଥାଏ, ଯଥା ଗୋଡ଼ର ସ୍ପର୍ଶ ଶକ୍ତି କମିଯିବା ଯୋଗୁଁ ଓ ଗୋଡ଼ର ରକ୍ତ ସଞ୍ଚାଳନ କମିଯିବା ଯୋଗୁଁ, ଫଳରେ ଗୋଡ଼ରେ ଘା ହୋଇଥାଏ, ଫୋଟକା ହୋଇଥାଏ, ଗୋଡ଼ରେ ଭେଣ୍ଡି ମେଡିକାଲ ସାଇନ୍ସରେ କେରାଟୋସିସ୍ ଓ ରୋଗୀର ମାଛିଆଖିଆ ବା କର୍ନ ମଧ୍ୟ ହୋଇଥାଏ ଏବଂ ରୋଗୀର ଆଙ୍ଗୁଳି ସନ୍ଧିରେ ପାଣିକନ୍ଦା ବା ବାଲି ଖାଇଥାଏ, ଆଙ୍ଗୁଳି କଳା ପଡ଼ିଯାଏ, ଗୋଡ଼ରେ ଘା ହେଲେ ଶୀଘ୍ର ଶୁଖେ ନାହିଁ। ଏହିପରି ନାନା ପ୍ରକାର ସମସ୍ୟା ଦେଖାଯାଏ। ଲୋକମାନେ ଜାଣିପାରନ୍ତି ନାହିଁ ଯେ ସେମାନଙ୍କ ପାଦରେ ଘା ହୋଇଛି, କାରଣ ସେମାନଙ୍କ ପାଦରେ ସ୍ପର୍ଶ ଶକ୍ତି ନଥାଏ। ବହୁତ ସମୟରେ ରୋଗୀମାନେ କହନ୍ତି ମୋ ପାଦରୁ ଚପଲ ଖସି ଯାଉଛି, ପାଦ ତଳେ ମାଟି କିମ୍ବା କାଦୁଅ ଲାଗିଲା ପରି ଅନୁଭବ ହୋଇଥାଏ, କିନ୍ତୁ ଦେଖିଲେ କିଛି ନାହିଁ। ପାଦ ବଧିରା ଲାଗିବା, ଗୋଡ଼ ଓ ପାଦ ଜଳାପୋଡ଼ା ଅନୁଭବ ହେବା, ଗୋଡ଼ରେ କରେଣ୍ଟ ମାରିବା ଭଳି ଅନୁଭବ ମଧ୍ୟ ହୋଇଥାଏ, ପାଦକୁ ସମୟ ସମୟରେ ଛୁଞ୍ଚି ଫୁଟିଲା ଭଳି ମଧ୍ୟ ଅନୁଭବ ହୋଇଥାଏ ଏବଂ ରୋଗୀର ଗୋଡ଼ର ନଖ ଗୁଡ଼ିକ ମୋଟା ହୋଇଯାଏ, ଫଳରେ ନେଲକଟରରେ କାଟିବା ମଧ୍ୟ ବହୁତ କଷ୍ଟ ହୋଇଥାଏ, ଗୋଡ଼ ଅଧିକ ଫାଟେ ଓ ଗୋଡ଼ର ଲୋମ ଗୁଡ଼ିକ ମରିଯାଇଥାଏ। ଏହିସବୁ ଲକ୍ଷଣ ଗୁଡ଼ାକ ଡାଇବେଟିକ୍ ଫୁଟ୍ ହେବାର ପୂର୍ବାବସ୍ଥା ହିସାବରେ ଧରାଯାଏ। ଯଦି କୌଣସି ରୋଗୀଠାରେ ଏହିସବୁ ଲକ୍ଷଣ ପରିଲକ୍ଷିତ ହେଉଛି ସେ ଶୀଘ୍ର ଡକ୍ଟରଙ୍କର ପରାମର୍ଶ ନେବା ଆବଶ୍ୟକ।
0: ତେବେ ରୋଗୀର ରୋଗ ପରୀକ୍ଷା କିଭଳି କରାଯାଏ?
1: ଏ ରୋଗ ଠିକ୍ ସମୟରେ ଚିହ୍ନଟ କରି ଚିକିତ୍ସା କରିବା ନିତ୍ୟାନ୍ତ ଆବଶ୍ୟକ, କାରଣ ଅବହେଳା କଲେ ପାଦ ବା ଗୋଡ଼ କଟା ହେବା ପରିସ୍ଥିତି ମଧ୍ୟ ପହଞ୍ଚିଥାଏ। ଏ ରୋଗ ଯାଞ୍ଚ କରିବାରେ ଡାକ୍ତରଙ୍କ ଅପେକ୍ଷା ରୋଗୀର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ। ରୋଗୀ ପ୍ରତ୍ୟେକ ଦିନ ନିଜ ନିଜର ପାଦ ପରୀକ୍ଷିବେ, ମୋ ପାଦରେ କିଛି ଅସୁବିଧା ଅଛି କି ନାହିଁ ତାହା ଦେଖିବେ ଏବଂ ମେଡିକାଲ ସାଇନ୍ସରେ ଆମ ପାଖକୁ ଯଦି

0: କୌଣସି ରୋଗୀ ଆସୁଛନ୍ତି, ଆମେ ରୋଗୀର ବ୍ଲଡ୍ ସୁଗାର ଚେକ୍ କରିଥାଉ, ଫାଷ୍ଟିଂ ବ୍ଲଡ୍ ସୁଗାର ଏବଂ ଖାଇବାର 2 ଘଣ୍ଟା ପରେ ପୋଷ୍ଟପ୍ରାଣ୍ଡାଲ ବ୍ଲଡ୍ ସୁଗାର, HbA1c ଏବଂ ଗୋଡ଼କୁ ରକ୍ତ ସଞ୍ଚାଳନ ଠିକ୍ ଭାବେ ହେଉଛି କି ନାହିଁ, କଲର୍ ଡପ୍ଲର ଅଲ୍ଟ୍ରାସାଉଣ୍ଡରେ ରକ୍ତ ନଳୀରେ କୌଣସି ପ୍ରକାର ପ୍ରୋବ୍ଲେମ୍ ଅଛି କି ନାହିଁ ତାହା ମଧ୍ୟ ପରୀକ୍ଷିଥାଉ। ଏହିସବୁ ହିସାବରେ ଆମେ ରୋଗୀର ରୋଗକୁ ନିୟନ୍ତ୍ରଣ କରିଥାଉ। ଯେତେବେଳେ ଘା ଅବସ୍ଥାରେ ରୋଗୀ ଆମ ପାଖକୁ ଆସନ୍ତି, ସେତେବେଳେ ତାଙ୍କର ପୂଜକୁ ମଧ୍ୟ ପରୀକ୍ଷା କରାଯାଇଥାଏ। ସମୟ ସମୟରେ ରୋଗୀ ଘା ବନ୍କୁ ମଧ୍ୟ ଇନଭଲ୍ଭ କରେ, ସେତେବେଳେ ପାଦର ଏକ୍ସରେ ମଧ୍ୟ କରି ଆମେ ଦେଖିଥାଉ।
1: ତେବେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଦି ମଧୁମେହ ରୋଗୀର ପାଦ ସମସ୍ୟା ଅତି ଜଟିଳ ହୋଇଯାଇଥାଏ, ତେବେ ପରବର୍ତ୍ତୀ ସମୟରେ ଏହା କ୍ୟାନ୍ସର ହେବାର ସମ୍ଭାବନା ରହୁଛି କି?
0: ସାଧାରଣତଃ ଆମେ ଜାଣିଛୁ, ଯଦି ଶରୀରର କୌଣସି ଜାଗାରେ କୌଣସି ଘା ଅଧିକ ଦିନ ଧରି ରହୁଛି, ତାହା କ୍ୟାନ୍ସର ଆଡ଼କୁ ଗତି କରେ। କୌଣସି ଘାକୁ ଆମେ ବେଶୀ ଦିନ ରଖିବା କଥା ନୁହେଁ। ସମୟ ସମୟରେ ବେଶୀ ଦିନ ଘା ରହିଲେ ତାହା ସ୍କ୍ୱାମସ୍ ସେଲ୍ କାର୍ସିନୋମା ନାମକ ଏକ କ୍ୟାନ୍ସରକୁ ମଧ୍ୟ ଗତି କରିପାରେ। ସେହି ସମୟରେ ଆମେ ରୋଗୀର ଘାର କିଛି ମାଂସ ପରୀକ୍ଷା ପାଇଁ ବାୟୋପ୍ସି ପାଇଁ ପଠାଇଥାଉ। ଯଦି ତାହା କ୍ୟାନ୍ସର ବୋଲି ଚିହ୍ନଟ ହୁଏ, ତାହେଲେ ତାର ଚିକିତ୍ସା ସେହି ହିସାବରେ ଆମକୁ କରିବା ପାଇଁ ପଡ଼ିଥାଏ।
1: ତେବେ ଜଣେ ମଧୁମେହ ରୋଗୀ ଯଦି ପାଦରେ ଏଭଳି ସମସ୍ୟା ଥାଏ, ତେବେ ଘରୋଇ ଚିକିତ୍ସା କଣ କରାଯାଇପାରେ ଏବଂ ରୋଗୀ ପାଦର ଯତ୍ନ କିଭଳି ନେବା ଦରକାର?
0: ରୋଗର ଚିକିତ୍ସା ଓ ପ୍ରତିକାର ମଧ୍ୟରେ ରୋଗୀର ଚିକିତ୍ସା ଠାରୁ ପ୍ରତିକାରଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏଠାରେ ରୋଗୀ ତା ରୋଗର ନିଜେ ପ୍ରତିକାର କରିଲେ ଡକ୍ଟର ପାଖରୁ ଦୂରେଇ ରହିପାରିବ। କାରଣ ଚିକିତ୍ସା ଠାରୁ ପ୍ରତିକାର ନିହାତି ଆବଶ୍ୟକ। ସେଥିପାଇଁ ରୋଗୀ ତାଙ୍କ ଶରୀରରେ ରକ୍ତର ଶର୍କରା ପରିମାଣ ନିୟନ୍ତ୍ରଣ ରଖିବେ। ରୋଗୀ ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ ପାଦକୁ ନଖ ଉଷୁମ ସାବୁନ ପାଣି ବିନା ଖାରଯୁକ୍ତ ସାବୁନରେ ଧୋଇବେ। ପାଦକୁ ସଫା କପଡ଼ାରେ ପୋଛି ଶୁଖିଲା ରଖିବେ। ଆଙ୍ଗୁଳି ସନ୍ଧିକୁ ଶୁଖିଲା ମଧ୍ୟ ରଖିବା ନିତ୍ୟାନ୍ତ ଆବଶ୍ୟକ, କାରଣ ସମୟ ସମୟରେ ଆଙ୍ଗୁଳି ସନ୍ଧିରେ ପାଣି କନ୍ଦା ହୋଇଥାଏ, ଯାହା ପରବର୍ତ୍ତୀ ଅବସ୍ଥାରେ ଡାଇବେଟିକ୍ ଫୁଟ୍ରେ ପରିଣତ ହୋଇଥାଏ। ତାପରେ ପାଦରେ ତେଲ ବା କୌଣସି ମଏଶ୍ଚରାଇଜର ଲଗାଇବେ, କାରଣ ରୋଗୀମାନଙ୍କ ପାଦ ବହୁତ ଶୀଘ୍ର ଫାଟିଯାଇଥାଏ, ଓ ନିୟମିତ ନିଜ ପାଦକୁ ପରୀକ୍ଷା କରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରୋଗୀ ଖାଲି ପାଦରେ ଚାଲିବେ ନାହିଁ, ଘରେ କିମ୍ବା ବାହାରେ ସବୁ ସମୟରେ ଜୋତା ପିନ୍ଧିବେ। ଜୋତାର କିଛି ପ୍ରକାର ସ୍ପେସିଫିସିଟି ଅଛି, ଯେମିତି ଆଜିକାଲି ମାର୍କେଟରେ ବଜାରରେ ଡାଇବେଟିକ୍ ରୋଗୀ ପାଇଁ ସ୍ୱତନ୍ତ୍ର ଜୋତା ମିଳୁଛି। ଜୋତାଟି ନରମ ହୋଇଥିବା ଦରକାର ଓ ପାଦରେ କଟନ୍ ସକ୍ସ ପିନ୍ଧିବେ। ପାଦକୁ ଠିକ୍ ଫିଟିଂ ସ୍ୟାଣ୍ଡେଲ ପିନ୍ଧିବେ, ଅଧିକ ହିଲ୍ ଯୁକ୍ତ ଜୋତା ପିନ୍ଧିବେ ନାହିଁ। ଯଦି ହିଲ୍ ଯୁକ୍ତ ଜୋତା ପିନ୍ଧୁଛନ୍ତି, ମ୍ୟାକ୍ସିମମ୍ 2 ଇଞ୍ଚ ହିଲ୍ କମ୍ ସମୟ ପାଇଁ ପିନ୍ଧିବେ, ଏବଂ ଜୋତାର ଭିତର ସାଇଡ୍ ନରମ ଓ ଚିକଣ ଥିବା ଆବଶ୍ୟକ। ଆଉ ଗୋଟେ ବହୁତ ବଡ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜୋତା ଟ୍ରାଏଲ କରିବା ସମୟରେ ସକ୍ସ ପିନ୍ଧି ଟ୍ରାଏଲ କରିବେ, ଏବଂ ଜୋତା କିଣିବାର ଉପଯୁକ୍ତ ସମୟ ହେଉଛି ସନ୍ଧ୍ୟା ସମୟ, କାରଣ ପାଦଟି ସନ୍ଧ୍ୟା ସମୟ ବେଳକୁ ଫୁଲିଥାଏ। ସନ୍ଧ୍ୟା ସମୟରେ ଆମେ ଜୋତା କିଣିଲେ ଆମର ଠିକ୍ ସଠିକ୍ ପରିମାଣର ସଠିକ୍ ସାଇଜ୍ର ଜୋତା ଆମେ କିଣିପାରିବୁ, ଏବଂ ଜୋତା ପିନ୍ଧିବା ସମୟରେ ଭଲରେ ଝାଡ଼ି କରି ପିନ୍ଧିବେ। ନହେଲେ କୌଣସି ପୋକ ବାଲି ଗୋଡ଼ି ଯଦି ଜୋତା ମଧ୍ୟରେ ଥିବ, ତାହା ପାଦକୁ କ୍ଷତ କରିବ। ରୋଗୀର ପାଦର କୌଣସି ସ୍ପର୍ଶ ଶକ୍ତି ନଥାଏ, ସେଥିପାଇଁ ରୋଗୀ ପାଦରେ କୌଣସି ସାମାନ୍ୟତମ କ୍ଷତ ହେଲେ ମଧ୍ୟ ସେ କ୍ଷତ ପରବର୍ତ୍ତୀ ଅବସ୍ଥାରେ ଡାଇବେଟିକ୍ ଫୁଟ୍ ଆକାରରେ ପରିଲକ୍ଷିତ ହୋଇଥାଏ। ଏବଂ ଜୋତା ଯଦି କୌଣସି କାରଣରୁ ରିପେୟାରିଂ କରିବା ଦରକାର ପଡ଼େ, ମୋଚିକୁ ଜୋତାରେ କଣ୍ଟା ମାରିବା ପାଇଁ ମନା କରିବେ, କାରଣ ସେ କଣ୍ଟା ପ୍ରାରମ୍ଭିକ ସ୍ତରରେ କିଛି ଅସୁବିଧା କରିନଥାଏ, କିନ୍ତୁ ପରବର୍ତ୍ତୀ ସ୍ତରରେ ଏ ଜୋତା ପାଦକୁ ମଧ୍ୟ କ୍ଷତ ପହଞ୍ଚିଥାଏ। ବରଂ ଜୋତାରେ କଣ୍ଟା ନ ମାରି ବରଂ ସିଲାଇ କରିବା ପାଇଁ କହିବେ, ଏବଂ ନିୟମିତ ନଖକୁ ଠିକ୍ ଭାବରେ କାଟିବେ, ନଖକୁ ଅଧିକ ବଢ଼ିବାକୁ ଦେବେ ନାହିଁ। ଏବଂ ଶେଷ କଥା କିନ୍ତୁ ବହୁତ ଗୁରୁତ୍ୱପୂର୍ଣ୍ଣ କଥା, ଗୋଡ଼କୁ ମୋଡ଼ି ବେଶୀ ଟାଇମ୍ ବସିବେ ନାହିଁ।
1: ତେବେ ସରକାରୀ ସ୍ତରରେ ଏହାର ଚିକିତ୍ସା ବ୍ୟବସ୍ଥା କଣ ରହିଛି?
0: ସବୁ ପ୍ରକାର ସୁବିଧାର ବ୍ୟବସ୍ଥା ସରକାରୀ ସ୍ତରରେ ଅଛି, ବିନା ମୂଲ୍ୟରେ ସମସ୍ତ ସରକାରୀ ସ୍ତରରେ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି।
1: ମଧୁମେହ ଜନିତ ପାଦ ରୋଗ ଯେଉଁମାନଙ୍କର ଅଛି, ଚିକିତ୍ସା ପରେ ସେମାନେ ସମ୍ପୂର୍ଣ୍ଣ ଭଲ ହୋଇପାରନ୍ତି କି?
0: ହଁ, ଏ ରୋଗ ସମ୍ପୂର୍ଣ୍ଣ ଭଲ ହୋଇଯାଇପାରେ, ଯଦି ରୋଗୀ ଯଦି ଡାକ୍ତରଙ୍କର ଉପଦେଶ ମାନିବ, ଏବଂ ଯେଉଁ ପ୍ରକାର ମୁଁ କହିଲି ସବୁକିଛି ମାନିବ, ଡାକ୍ତରଙ୍କ ନିୟମିତ ପରାମର୍ଶ ନେବେ, ତାହେଲେ ରୋଗୀ ସମ୍ପୂର୍ଣ୍ଣ ମଧ୍ୟ ଭଲ ହୋଇଯାଇପାରେ।
1: ତେବେ ପରିଶେଷରେ, ଡାଇବେଟିକ୍ ଫୁଡ୍ ରୋଗୀଙ୍କର ପ୍ରତିକାର ପାଇଁ ରୋଗୀ ମାନସିକ ସ୍ତରରେ ରୋଗକୁ ନ ଡରି କିଭଳି ସମ୍ପୂର୍ଣ୍ଣ ଭଲ ହୋଇପାରିବ, ସେଥିପ୍ରତି ସତର୍କ ରହିବ ବା ଯତ୍ନଶୀଳ ରହିବ, ଏଥିପାଇଁ ଆପଣଙ୍କର କଣ ଉପଦେଶ ରହିଛି?
0: ଶେଷରେ ମୁଁ ଏତିକି ଉପଦେଶ ଦେବି ରୋଗୀମାନଙ୍କୁ, ତାଙ୍କର ରକ୍ତର ଶର୍କରା ପରିମାଣ ବା ବ୍ଲଡ୍ ସୁଗାରକୁ ନିୟନ୍ତ୍ରଣାଧୀନ ରଖନ୍ତୁ, ନିୟମିତ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ, ଏବଂ ନିଜ ପାଦକୁ ନିଜେ ପରଖନ୍ତୁ। ନିଜେ ଦେହର ବିଭିନ୍ନ ଅଙ୍ଗକୁ ନିଜେ ଯତ୍ନ ନେଉଛନ୍ତି, ନିଜ ମୁହଁକୁ ଯତ୍ନ ନେଉଛନ୍ତି, ନିଜ ପାଦକୁ ମଧ୍ୟ ଠିକ୍ ହିସାବରେ ସେହି ପ୍ରକାର ଯତ୍ନ ନେଲେ ଏ ରୋଗକୁ ବହୁ ଦୂରେଇ ଦେଇ ହେବ। ଏବଂ ଯେତେବେଳେ ରୋଗୀ ଘରେ ବା ବାହାରେ ଚାଲୁଛନ୍ତି, ସବୁ ସମୟ

0: ହୃଦୟରେ ପାଦରେ ନରମ ଚପଲ ପିନ୍ଧି ଚାଲିବେ। ଭାବିବେ ନାହିଁ ଖାଲି ଆମେ ବାହାରେ ବୁଲିଲେ ହିଁ ଚପଲ ପିନ୍ଧିବୁ, ଘରେ ପିନ୍ଧିବୁନି। କିନ୍ତୁ ରୋଗୀ ଘରେ ହିଁ ସବୁଠୁ ବେଶୀ ଚାଲିଥାଏ। ବାହାରେ ସ୍ତ୍ରୀ ଲୋକମାନେ ସାଧାରଣତଃ ବାହାରେ ବହୁତ କମ୍ ସମୟ ଚାଲିଥାନ୍ତି, ଘରେ ସବୁଠୁ ବେଶୀ ସମୟ ଚାଲିଥାନ୍ତି। ଏଥିପାଇଁ ଘରେ ହିଁ ସେମାନେ ନରମ ଚପଲ ପିନ୍ଧି ଚାଲିବା ଦରକାର, ଫଳରେ ଆମେ ରୋଗକୁ କିଛି ମାତ୍ରାରେ କମେଇ ଦେଇପାରିବା ଏବଂ ଦୂରେଇ ଦେଇପାରିବା ମଧ୍ୟ।
1: ଡାକ୍ତର ଦେବାଶିଷ ରୟ ଆଜି ଆମ ଆକାଶବାଣୀ ବାରିପଦା ଷ୍ଟୁଡିଓରେ ଉପସ୍ଥିତ ରହି ମଧୁମେହ ଜନିତ ପାଦ ରୋଗ ଏବଂ ତାର ପ୍ରତିକାର ସମ୍ପର୍କରେ ଖୁବ୍ ପ୍ରାଞ୍ଜଳ ଭାବରେ ଆମ ଶ୍ରୋତାବନ୍ଧୁମାନଙ୍କୁ ବୁଝାଇ କହିଲେ। ଏଥିପାଇଁ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ନମସ୍କାର।
0: ନମସ୍କାର
1: ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି, ଆଜିର କାର୍ଯ୍ୟକ୍ରମଟି ଏଥିରେ ରଖି ବିଦାୟ ନେଉଛୁ। ନମସ୍କାର।
2: ଶୁଣିଲେ ସ୍ୱାସ୍ଥ୍ୟ ସମ୍ପଦ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଗୀତାତୀତ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ହିରୋ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ମନୋହର।

ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଗୋଟେ ସମୟ ବର୍ତ୍ତମାନ ରାତି 10ଟା ପ୍ରଚାର କରୁଛୁ ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ଦାସକାଠିଆ। ଆଜିର ବିଷୟ ରହିଛି ସୂର୍ଯ୍ୟକାନ୍ତ ବରୁଣମାଳା। ପରିବେଷଣ କରିଛନ୍ତି ଶିଳ୍ପୀ ରାମହରି ପାଢ଼ୀ ଏବଂ ସାଥୀ କଳାକାରମାନେ।

0: ବାବୁ କିରେ କଣ ବୁଝିଲୁ?
1: ଜଗତ ଜନନୀ ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ପଦ ଜଣାଣ କଲେ
0: ଜାଣିଥା।
1: ଆଚ୍ଛା,
0: ବିଦ୍ୟାର ଜନନୀ ଅଟନ୍ତି ସରସ୍ୱତୀ,
1: ହଁ,
0: ଶକ୍ତିର ଅଧିକାରିଣୀ ଦୁର୍ଗା,
1: ଧନର ଅଧିକାରିଣୀ ମା ମହାଲକ୍ଷ୍ମୀ।
0: ଏଣୁକରି ମା ବୋଲି ଯତ୍କିଞ୍ଚିତ ଭାବେ ପଦେ ପ୍ରାର୍ଥନା କହିଲେ
1: ହଉ,
0: ପଦେ ଜଗନ୍ନାଥଙ୍କର ଜଣାଣକୁ ଲକ୍ଷ୍ୟ କରେ।
1: ଆଚ୍ଛା
0: କଣ ବୋଲି କହିଲେ?
1: ହଁ।

0: ଖୈରେ ବାବୁ,
1: ହଁ,
0: ଯେଉଁ ମୁକ୍ତି ମଣ୍ଡପରେ ମୁଣ୍ଡିଆ ମାରିଲେ ପାପ ମୋଚନ ହୁଏ,
1: ଆହା,
0: ଏମନ୍ତ ପ୍ରଭୁଜ ଭଗବାନ
1: ସକଳ ପାପରୁ ମୁକ୍ତି ମିଳିବା କ୍ଷେତ୍ର ହେଲା ଶ୍ରୀକ୍ଷେତ୍ର।
0: ସେ ତ ଯୁଗେ ଯୁଗ ଅବତାର ହେଇଛନ୍ତି।
1: ହଁ, ଭାଗବତରେ ଲେଖା ନାହିଁ କି
0: କଣ?
1: ଯୁଗକୁ ଯୁଗ ଏହି ମତେ ପରମାନନ୍ଦ ଏ ଜଗତେ।
0: ଦ୍ଵାପର ଯୁଗରେ କୃଷ୍ଣ ରୂପରେ ଜନ୍ମ ଲାଭ କଲେ।
1: ଆଚ୍ଛା,
0: ମାତ୍ର ଜାଣିଥା, ଦେବକୀ ଦୈବକୀ ଦୁଇ ଭଉଣୀଙ୍କ ଗର୍ଭରୁ ଶାଲି ଶିଶୁପାଳ କୃଷ୍ଣ ବଳରାମ ଜନ୍ମ।
1: ଓହୋ ହୋ, ଦେବକୀଙ୍କର ପୁଅ କୃଷ୍ଣ ବଳରାମ।
0: ମାଉସୀ ପୁଅ ଭାଇ ହେଇଗଲେନି କି ରେ?
1: କୃଷ୍ଣ ଶିଶୁପାଳ ଲେଖାରେ ମାଉସୀ ପୁଅ ଭାଇ,
0: ଏଣୁ କରି କୃଷ୍ଣଙ୍କର ମାଉସୀ ପୁଅ ଭାଇ କୃଷ୍ଣଙ୍କୁ ମାରିବା ପାଇଁ
1: ସର୍ବଦା ଭାଳଇ
0: ଶିଶୁପାଳ ଭାବୁଥାଏ କେମିତି ମୋ ହାତରେ କୃଷ୍ଣ ମରିବ।
1: ଆଚ୍ଛା,
0: କାହିଁକି ଜାଣିଛୁ ନା?
1: କଣ ପାଇଁ?
0: ଯେତେବେଳେ ରୁକ୍ମିଣୀଙ୍କି ଭଗବାନ କୃଷ୍ଣ ଧରି ବାହାରିଗଲେ,
1: ଓହୋ ହୋ ହୋ, ସେଇଟା ମନରେ ରଖିଛି କିଏ?
0: ଶିଶୁପାଳର ମନରେ ଦୁଃଖ ରହିଲା କେମିତି ମୋର ଶତ୍ରୁ ମରିବ।
1: ମାତ୍ର ପୁରାଣରେ ଲେଖା ଅଛି
0: କଣ?
1: ଲକ୍ଷ୍ମୀଙ୍କି ବିବାହ ସିନା ହେବେ ନାରାୟଣ, ତାହା କି ପା ଜାଣିବ ଏ ମୂଢ ରାଜନ।
0: ଏଇଟା ମୂଢଟା।
1: ହଁ,
0: ଏଣୁ ଚକ୍ରବର୍ତ୍ତୀ ମାନଙ୍କୁ ଡାକି ଗୋଟେ ସଭା କଲା କୃଷ୍ଣଙ୍କୁ ମାରିବା ପାଇଁ।
1: ଓହୋ, ରଜା ଉପରେ ଗୋଟେ ଚକ୍ରବର୍ତ୍ତୀ ଅଛନ୍ତି।
0: ତୁ ଜାଣିଥା
1: କଣ?
0: କେତେକ ଜମିଦାରଙ୍କୁ ନେଇ ଗୋଟିଏ ଗଡ଼, କେତେକ ଗଡ଼କୁ ନେଇ ଗୋଟିଏ ରାଜା,
1: କେତେକ ରାଜାଙ୍କୁ ନେଇକି ଗୋଟିଏ ଚକ୍ରବର୍ତ୍ତୀ।
0: ଏଣୁ 4,000,000 ରାଜାଙ୍କ ମଧ୍ୟରେ ଥିଲେ 4-6 ଚକ୍ର।

0: ପ୍ରତି
1: ଏବେ ପଞ୍ଚାୟତ ରାଜରେ ତ୍ରିସ୍ତରୀୟ ବ୍ୟବସ୍ଥା ହେଲା, ସବୁ ତ ତ୍ରିସ୍ତରୀୟ ଚାଲିଛି ଆଉ।
0: ବୁଝିଲୁ, ଛଅ ଚକ୍ରବର୍ତ୍ତୀ କିଏ ସେ?
1: କିଏ ସେ?
0: ଦୁର୍ଯ୍ୟୋଧନ, ଜରାସନ୍ଧ, ଜମାପୃଷ୍ଠ, ଶିଶୁପାଳ, ବାଣାସୁର, ମୃଗସେନ।
1: ଆଚ୍ଛା,
0: ଏ ଷଡ ଚକ୍ରବର୍ତ୍ତୀ ବସି ଗୋଟେ ନିଷ୍ପତ୍ତି କଲେ
1: ଯେ କୃଷ୍ଣଙ୍କୁ କେମିତି ଦମନ କରିବା।
0: ସଭାରେ ଉଠି

0: ଯେଉଁଦିନ ସବୁଯାକ ନାମକୁ ଜାଣିଦେବି ବତିଶ ହଜାର ରାଣୀଙ୍କି
1: ଷଣ୍ଢ କରାଇବି।
0: ତତେ ମୂର୍ଖ ବୋଲି କହିବେନି କି ରେ?
1: କାହିଁକି
0: ହରେ ଷଣ୍ଢ କରାଇବି ବୋଲି କହିଲେ?
1: କୃଷ୍ଣ କେତୋଟି କି?
0: ଗୋଟିଏ।
1: ବତିଶ ହଜାର ରାଣୀ ବୋଲି କହୁଛ?
0: ଆରେ କୃଷ୍ଣଙ୍କର ବତିଶ ହଜାର ରାଣୀ, ଏଣୁ ସବୁଯାକ ରାଣୀଙ୍କି ବିଧବା ଯୋଗ ଦେବି।
1: ଓହୋ, ଏମିତି ଭାବୁଛି ସିଏ? ଏ ସଭାର କାରଣ କଣ ବୁଝିଛ କି?
0: କଣ?
1: ମୂଷା ମାନେ ସଭା କରିବେ।
0: ହଁ,
1: ବିରାଡ଼ି ବେକରେ ଗୋଟେ ଘଣ୍ଟିଟି ବାନ୍ଧିବା।
0: ବାନ୍ଧିବା
1: ହେଲେ ବିରାଡ଼ି ଆଗରେ ଯାଉଛି କିଏ, ତା ଆଗରେ ଯାଇକି ତା ବେକରେ ଘଣ୍ଟିଟି ବାନ୍ଧୁଛି କିଏ?
0: ତେଣୁ କରି କଥାଟା ଏମିତିରେ ଏକା ରହିଗଲା। ସଭା ମୌଳି ଦେଲେ।
1: ହଁ,
0: ଚକ୍ରବର୍ତ୍ତୀ ମାନେ ସମସ୍ତେ ତ ନିମନ୍ତ୍ରିତ ହେଇଥିଲେ
1: ଶିଶୁପାଳ ଗଡକୁ,
0: ଏଣୁ ଖାଇବା ପିଇବା ବ୍ୟବସ୍ଥା ମଧ୍ୟ ହେଇଥିଲେ।
1: ରଜା ଘର ଭୋଜି ହେଇଥିବ।
0: ଭୋଜି ବୋଲି କହିଲୁ କିରେ?
1: ହଁ,
0: କେମିତି ଭୋଜି ଜାଣିଛୁ?
1: କେମିତି

0: ବାବୁରେ ଏପରି ଖିଆ ପିଆ ସରିଲା ସମସ୍ତେ ଚକ୍ରବର୍ତ୍ତୀ ମାନେ ଗଲେ।
1: ଆଚ୍ଛା
0: ଦୈବ କ୍ରମେ ସେତେବେଳକୁ ଭାର୍ଗବ ଋଷି ବ୍ରହ୍ମାଙ୍କର ପୁତ୍ର ଶିଶୁପାଳ ଗଡରେ ପହଞ୍ଚିଲେ।
1: ଆହା
0: ରାଜା ବଡ ଆନନ୍ଦ ହେଇଗଲେ।
1: ମେଳ ଉଡିଆ ସମୟ ଚା ପାଣି ଖାଇବା ପାଇଁ ଗଡି ପଡ଼ିଥିଲେ ଋଷି।
0: ସେମିତିକିରେ ଗଙ୍ଗା ଜଳେ ମୁନିଙ୍କର ପଦକୁ ଧୌତ କଲେ। ଏତେ ଦିନେ ପଦ ରଜ ପଡ଼ିଲା
1: ବୋଇଲେ
0: ଆଜି ମୋର ଚେଦିଗଡ ପୁଣ୍ୟ ହେଇଗଲା।
1: କାହିଁକି ନା ଆପଣଙ୍କର ଦ୍ୱିତୀୟ ବ୍ରହ୍ମା ଭଳିଆ ଲୋକ ମୋର ପୁରରେ ପଦକନ୍ଦ ପକେଇଛନ୍ତି,
0: ତେଣୁ କିଛି ଦିନ ମୋର ଘରେ ରହିବେ।
1: ହଁ
0: ଶିଶୁପାଳକୁ ଚାହିଁ ଭାର୍ଗବ ଋଷି କହିଲେ,
1: କଣ?
0: ଆରେ ବାବୁ ଶିଶୁପାଳ ତୁହି ଅଟୁ, ରାଜା ରାଜାଙ୍କର ଧର୍ମ ଅଟେ
1: ପାଳ ପରଜା,
0: ରାଜା ଧର୍ମ ଅଟେ ପ୍ରଜା ପାଳନ କରିବା ପାଇଁ।

0: ଆମର ଗୋପବନ୍ଧୁ ଦାସ ଲେଖି ନାହାନ୍ତି କି
1: କଣ କହିଥିଲେ?
0: ପ୍ରଜା ଲାଗି କଲେ ପ୍ରଜାପତି ସୃଷ୍ଟି, ପ୍ରଜା ଲାଗି ଇନ୍ଦ୍ର କରେ ଜଳ ବୃଷ୍ଟି, ପ୍ରଜା ଲାଗି ବହେ ସତ ନଦୀ ଧାରା, ପ୍ରଜା ଲାଗି ଉଦେ ରବିଶସୀ ତାରା, ପ୍ରଜା ଲାଗି ରାଜା ପ୍ରଜାର ଶାସନ, ଯୁଗେ ଯୁଗେ ପ୍ରଜା ଶାସ୍ତ୍ରର ନିୟମ,
1: ଏହା ତ ବିଧାନ ଆମର ରହିଛି।
0: ହଁ,
1: ଶିଶୁପାଳ କହିଲା ଯଦି ବିଧାନ ଅଛି, ମୋ ପ୍ରିୟା ସୁମତୀ ଆପଣଙ୍କର ସେବାରେ ନିୟୋଜିତ ହେବେ।
0: ଭାର୍ଗବ ରହିଲେ,
1: ଭାର୍ଗବଙ୍କୁ ସୁମତୀ ରାଣୀ ଅନ୍ତପୁରରେ ସେବା କଲେ, ବହୁତ ଦିନ ରହିଲେ।
0: ଓହୋ,
1: ଭାର୍ଗବ ଋଷି ଆନନ୍ଦରେ କହିଲେ, ମା
0: ବହୁତ ଦିନ ରହିଗଲି, ମୁଁ ଏଥର ଯାଉଛି।
1: ଯାଉଛି,
0: ଆଚ୍ଛା
1: ଶୁଣି।

0: ଆଉ ତତେ ମୁଁ କଣ ଆନନ୍ଦ ଦେବି?
1: ରଜା ବୋଲି ଏଡ଼େ ସୁନ୍ଦର ରଜାଟେ ପାଇଛୁ,
0: ପୁଅ ବୋଇଲେ ତ ଧୃଷ୍ଟ କେତୁ ପରି ପୁଅ ପାଇଛୁ,
1: ଆଉ କଣ ଅଭାବ ଅଛି?
0: ପୁଣି ଭାବିଲେ ହଁ ମନେ ପଡିଗଲା,
1: କଣ
0: ବାବୁ ଜାଣିଥା,
1: ଆହା
0: ବାପାର ଆଦର ପୁଅ, ମାର ଆଦର ଝିଅ।
1: ଓହୋ, ଇଏ ତ ରାଣୀଙ୍କର ଝିଅ ନାହିଁ।
0: ତେଣୁ ସୁମତୀ ରାଣୀ କି ଚାହିଁ ଭାର୍ଗବ ଚରୁ ଦେଇ କହିଲେ,
1: ଆଚ୍ଛା
0: ଆଶୀର୍ବାଦ ଦେଉଛି, ତୋର ଗୋଟିଏ ସୁନ୍ଦର କନ୍ୟାଟିଏ ଜନ୍ମ ଲାଭ କରିବ।
1: ରାଣୀ ଆନନ୍ଦ ଲଭିଲେ,
0: ଋଷି ପ୍ରତ୍ୟାବର୍ତ୍ତନ କଲେ। କିଛି ମାସ ଅନ୍ତେ
1: ଆଚ୍ଛା
0: ରାଣୀଙ୍କର ଗର୍ଭରୁ କନ୍ୟା ରତ୍ନ ଜନ୍ମ ଲାଭ ହେଲା।
1: ଭାର୍ଗବ ଋଷି କହିଛନ୍ତି ନ ହବ କି,
0: ଏଣୁ ବ୍ରାହ୍ମଣ ମାନେ ନାମକରଣ କଲେ ସୂର୍ଯ୍ୟକାନ୍ତି।
1: ଆଚ୍ଛା ଆଚ୍ଛା, ଝିଅର ନାଁଟି ସୂର୍ଯ୍ୟକାନ୍ତି ବୋଲି
0: ଦେଲେ। ସୁନ୍ଦର ମା ଲାଳନ ପାଳନ କଲେ।
1: ହଁ,
0: ଏଥିପାଇଁ ଆମର କବି ଲେଖି ନାହାନ୍ତି କିରେ ଅମ୍ବିକା ବିଳାସରେ,

0: ବୁଝିଲୁ?
1: ଆଚ୍ଛା,
0: ବିଦ୍ୟା ପାଠ କଲା? ଆମର ପୁରାଣରେ ଲେଖା ଅଛି
1: କଣ,
0: 4 ବର୍ଷ 4 ମାସ 4ଥ ଦିବସେ ବିଦ୍ୟା ରବ୍ଧ କରାଇଲେ ନେଇ ଗୁରୁ ପାସେ।
1: ସତ କଥା, ପୁରୁଣା କାଳିଆ ପ୍ରଥାକୁ ସରକାର ମଧ୍ୟ ଧରିଛନ୍ତି ନା, ଏବେ 5 ବର୍ଷ ହେଇଗଲେ ସ୍କୁଲରେ ନାଁ ଲେଖଉଛନ୍ତି।
0: ହଁ,
1: 3 ବର୍ଷ ହେଲେ ଅଙ୍ଗନବାଡିକି ନେଇ ଯାଉଛନ୍ତି ପିଲା ଗୁଡାକୁ।
0: ମାତୃ ବାବୁରେ, ଝିଅ ଯେତେବେଳେ ବିଦ୍ୟା ପଢିଲା,
1: ଆଚ୍ଛା ଆଚ୍ଛା,
0: ସଂସାର ମଧ୍ୟରେ ଯେତେ ବିଦ୍ୟାମାନ ଥିଲା 10 ବର୍ଷ ପୂର୍ଣ୍ଣକୁ କୁମାରୀ ଶିଖିଗଲା।
1: ଗୁଡାକ ମିଛ କଥା କାହିଁ କହୁଛ?
0: କାହିଁକି ତତେ କଣ ପରିହାସ ଲାଗିଲା?
1: 10 ବର୍ଷରେ ବଡ ହେଲେ 5ମ ଶ୍ରେଣୀ ପାଠ ପଢିଥିବ, ସେ ଆଉ କଣ ଅଧିକା ପଢିଦେଇଥିବ?
0: ମୂର୍ଖ, ତୁ ବୁଝି ପାରିଲୁନି
1: କଣ,
0: ସେ ଯୁଗର ବିଦ୍ୟା ଏ ଯୁଗର ବିଦ୍ୟା ଭିତରେ କିଛିଟା ତାରତମ୍ୟ ରହିଛି ରେ।
1: ଓହୋ, ସେ ପାଠ ଗୋଟେ ଅଲଗା କଣ ଥିଲା କି?
0: କେମିତି ବୁଝିଲୁ?
1: କେମିତି
0: ଅବନାର।

0: କଣ ବୁଝିଲୁ ନା ବାବୁ?
1: ଅକ୍ଷର ଖାଲି ପଢୁନି ହେ,
0: ଆ ଭିତରେ ସାହିତ୍ୟ, କାବ୍ୟ ଇତ୍ୟାଦି ଭାବ ସବୁ ରହିଗଲା।
1: ତେଣୁ ପୁରୁଣା କାଳରେ ବାପା ମା ମାନେ କହୁଥିଲେ,
0: ହଁ,
1: ରାମାୟଣ ମହାଭାରତ ଗୁଣସାଗର ଟିକେ ମୋ ପିଲା ଆଦି ଶୁଣେଇ ଦବ,
0: ବୁଝିଲେ ମୋର ମୁକ୍ତି ହେଇଯିବ।
1: ହଁ ହଁ,
0: ନୁହେଁ କି?
1: ସତ କଥା।
0: ହେଲେ ଆଉ ଗୋଟିଏ କଥା ଅଛି ବାବୁ।
1: ଆଉ ଆଉ ଗୋଟେ କଥା ଅଛି, ଝିଅକୁ ସିନା ଏବେ ତମେ କହୁଛ
0: ଦଶ ବର୍ଷ ପାରିଗଲା ବୋଲି
1: ଶାସ୍ତ୍ର କହୁଛି,
0: ଅଷ୍ଟ ବର୍ଷେ ଭବେତ୍ ଗୌରୀ
1: ନବ ବର୍ଷେ ଚରୋହିଣୀ ଦଶ ବର୍ଷେ ଭବେତ୍ କନ୍ୟା ଏତ ଉର୍ଦ୍ଧ୍ୱ ରସଫଳା।
0: ଏଣୁ ଦଶ ବର୍ଷ ଉର୍ଦ୍ଧ୍ୱ ହେଲା ପରେ ଯୌବନ ରାଜା ପଦାର୍ପଣ କରନ୍ତି,
1: ସୂର୍ଯ୍ୟକାନ୍ତିର ଅଙ୍ଗକୁ ମଧ୍ୟ ଯୌବନ ରାଜା ପଦାର୍ପଣ କରୁଛନ୍ତି।
0: ଏଥିପାଇଁ ଆମର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କହି

0: ଝିଲୁ ବାବୁ,
1: ହଁ
0: ଆହା,
1: ଓହୋ,
0: କଣ ରେଞ୍ଜି ଓହୋ କହୁଛୁ?
1: ନାଇଁ ନାଇଁ, ଭଞ୍ଜଙ୍କର ଯୋଉ ଗୀତଟା ବୋଇଲ,
0: ହଁ,
1: ତା ଭିତରେ କଣ ଆହା ଓହୋ ଲେଖା ହେଇଛି?
0: ତୁ ବୁଝିଲୁନି?
1: କଣ
0: ପ୍ରାଚୀନ ଲେଖା ଅଛି?

0: ଅବସରେ କନ୍ୟା ହେଲା ଯୁବା ବିଧା ତାର ଘଟ ସୂତ୍ର
1: କି ଉପମା ଦେବା
0: ବାବୁରେ
1: ଆଚ୍ଛା
0: ସୂର୍ଯ୍ୟକାନ୍ତି ସଖୀ ମାନଙ୍କୁ ଧରି ଦିନେ ପୁଷ୍ପ ଉଦ୍ୟାନରେ ଭ୍ରମଣ କରୁଛି
1: ଇତି ଅବସରରେ

0: ପୂଜା କରିବା ସମୟରେ
1: ଆଚ୍ଛା
0: ମାତଳି ରଥରେ ବସି ଇନ୍ଦ୍ରଙ୍କର ଜ୍ୟେଷ୍ଠ ପୁତ୍ର ଯୁବରାଜ ଚିତ୍ରସେନ ମର୍ତ୍ୟପୁର ଭ୍ରମଣାର୍ଥେ ଆସିଥିଲେ।
1: ହଠାତ୍ ୟା ଉପରେ ନଜର ପଡ଼ିଛି।
0: ଦେଖିକରି କ'ଣ କହିଲେ?

0: ମୋତେ
1: ସୂର୍ଯ୍ୟକାନ୍ତି କହିଲା ରେ ସଖୀ
0: ଆଚ୍ଛା
1: ଯେ ବଣ ରସିକ ଆଗେ ଛିଡ଼ା ହୋଇଛନ୍ତି ଯାଇକରି ପଚାର ସେ
0: କାହାର ସନ୍ତତି
1: ଚାଷୀ ମାନେ ପହଞ୍ଚିଗଲେ
0: ଜାଣିଗଲେ ପଚାରିକି ଇନ୍ଦ୍ର ରାଜାଙ୍କର ପୁଅ ଚିତ୍ରସେନ
1: ଚିତ୍ରସେନଙ୍କ ପାଖରେ ପହଞ୍ଚି ପଚାରିଲେ ତୁମେ କିଏ ସେ କାହିଁକି ଆସିଲ ଶିଶୁପାଳ ଜାଣିଲେ ତୁମ ମୁଣ୍ଡ ଗଣ୍ଡି ଦୁଇ ଖଣ୍ଡ କରି ଅଲଗା କରିଦେବେ ଟି
0: ଏଇଟା ଶିଶୁପାଳ ରାଜାଙ୍କର ପୁଷ୍ପ ଉଦ୍ୟାନ
1: ଶୁଣି କରି ଚିତ୍ରସେନ ଅଳପ
0: ହସିଲା
1: ଇନ୍ଦ୍ରଙ୍କର ପୁତ୍ର ଚିତ୍ରସେନ ମୁଁ
0: ବୋଇଲା
1: ଚଉଦ ବ୍ରହ୍ମାଣ୍ଡେ ଯୁବ ରାଜ ମୁହିଁ ଏ ଚଉଦ ବ୍ରହ୍ମାଣ୍ଡରେ
0: କାହାକୁ ନାହିଁ
1: ଯଦ୍ୟପି ମୋ ହାତରେ ପଡିଥିବ
0: ଖଣ୍ଡା
1: କୁଣ୍ଡଳ ଲଗା ମୁଣ୍ଡ ଛେଦିବି
0: ଗଣ୍ଡା ଗଣ୍ଡା ଇନ୍ଦ୍ର ରାଜାର ପୁଅଟା ପରା
1: ତେଣୁ ମୋର ଭୟ ନାହିଁ
0: ହଁ
1: ଏ ଯୋଉ ରସିକାକୁ ନେତ୍ରରେ ମୁଁ ଦେଖିଲି
0: ହେଲା
1: ବିଭା ଦେବେ ନହିଥିବ ଏହି ଚନ୍ଦ୍ର ହାସି
0: ବରଣମାଳାକୁ ଦେଉ ମୋ ଗଳାରେ ଆସି
1: ଚାଷୀମାନେ ଚମକି ପଡିଲେ ଧାଇଁଗଲେ କନ୍ୟା ପାଖକୁ
0: ତୁ ସିନା ଗୋଟେ ଚକ୍ରବର୍ତ୍ତୀର ଝିଅ ଝିଅ
1: ଏ ଚଉଦ ବ୍ରହ୍ମାଣ୍ଡ ଚକ୍ରବର୍ତ୍ତୀଙ୍କର ପୁଅ ହେଉଛନ୍ତି ଚିତ୍ରସେନ
0: ଇନ୍ଦ୍ର ରାଜାଙ୍କର ଜ୍ୟେଷ୍ଠ ପୁତ୍ର ସ୍ୱର୍ଗର ଯୁବରାଜ
1: ସୂର୍ଯ୍ୟକାନ୍ତି କହିଲା ରେ ସଖୀ
0: ଏଡ଼େ ଭାଗ୍ୟ ମୋର ହେବ କି ହେବି ବୃନ୍ଦାବନେଶ୍ୱରୀ ସେବ କି ବୋଲି ଯେମିତି ନାହିଁ କି
1: ଏଣୁ କରି ମୁଁ ପତି ପଦରେ ପରିବି
0: ଆଚ୍ଛା
1: ଚାଷୀମାନେ ଚମକି ପଡ଼ିଲେ
0: ହଁ।

0: ଯେ ମାମଣି
1: ଆଚ୍ଛା
0: ବରଣମାଳାକୁ ଧରି ଚିତ୍ରସେନଙ୍କ ନିକଟରେ ପହଞ୍ଚି
1: ଚିତ୍ରସେନ ମଧ୍ୟ ଆନନ୍ଦ ହଉଛି
0: ଗଳାରେ ମାଳାକୁ ଦେଇ କହିଲେ ଆଜି ଠାରୁ ହେ ଦାସୀ ହୋଇଲି ତୁମ୍ଭର ଚିତ୍ରସେନ ବୋଇଲେ ମୁଁ ଦାସ ହେଲି ତୋର।

ସୁନୀଲ ଦାସକାଠିଆ, ଆକାଶବାଣୀ ବାରିପଦା। ପ୍ରଚାର କରୁଛୁ ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ସାଚଣ୍ଡ କେତୋଟି ଗୀତ।